42, 43, 34, 42, 36, 38, 39, 40, 5, 42, 42, 42, 44, 42, 48, 42, 52, 42, 54, 42, 58.

ଆକାଶବାଣୀ ଜୟପୁର ଆଜି ବୁଧବାର 1948 ଶତାବ୍ଦ ଭାଦ୍ରବ 13 ଦିନ 2026 ମସିହା ଅଗଷ୍ଟ ମାସର 26 ତାରିଖ ଆପଣମାନଙ୍କୁ ଅନେକ ଅନେକ ସଦିଚ୍ଛା ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 ମେଗାହର୍ଜ ଯୋଗେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ବର୍ତ୍ତମାନ ସମୟ ପ୍ରାତଃ 5:57 ମାଙ୍ଗଳିକ

ଶ୍ରୀମଦ୍ ଭଗବତ୍ ଗୀତାର ଶ୍ଳୋକ ଶୁଣିଲେ। ଶିଳ୍ପୀ ଥିଲେ ରଘୁନାଥ ପାଣିଗ୍ରାହୀ। ଏଥର ବନମାଳୀଙ୍କ ରଚନାରୁ ଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ।

ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 119ତମ ଭାଗ।

ଶୁଣିଲେ ରାମଚରିତ ମାନସ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଅନ୍ଧକାର ସବୁକିଛିକୁ ଆଚ୍ଛନ୍ନ କରିପକାଏ। ସବୁ ନକାରାତ୍ମକ ବିଷୟର ଉତ୍ସ ଅନ୍ଧକାର। ଦୁଃଖ, ଦୈନ୍ୟ, ଅଭାବ, ରୋଗ, ଦୁଶ୍ଚିନ୍ତା, ଏମିତି ସବୁ ଅଶୁଭ ଅବସ୍ଥାର ପ୍ରତୀକ ଅନ୍ଧକାର। ଏଣୁ ଅନ୍ଧକାରକୁ ଦୂର କରିବାର ପ୍ରୟାସ ସବୁକାଳେ ମଣିଷ କରିଆସିଛି। ଅନ୍ଧକାରର ଆଉ ଏକ ଭୟଙ୍କର ରୂପ ହେଉଛି ଅଜ୍ଞାନତା। ଆଲୋକ ଯେମିତି ଅନ୍ଧକାରକୁ ଦୂର କରିପାରେ, ଠିକ୍ ସେହିପରି ଜ୍ଞାନ ଅଜ୍ଞାନତାକୁ ଦୂର କରିପାରେ। ଅନ୍ଧକାରକୁ ରାକ୍ଷସୀ ଏବଂ ପୈଶାଚିକ ତତ୍ତ୍ୱ ସହ ଜଡ଼ିତ କରାଯାଇଛି। ଦୈବୀ ଚେତନା ସହ ଆଲୋକରେ ଚିନ୍ତା କରାଯାଇଛି। ଆମ ପରମ୍ପରାରେ ପ୍ରଚଳିତ ଅନେକ ଶାନ୍ତିମନ୍ତ୍ର ମଧ୍ୟରୁ ଓମ୍ ଅସତୋମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୁର୍ମା ମମୃତମ୍ ଗମୟ, ଓମ୍ ଶାନ୍ତି ଶାନ୍ତି ଶାନ୍ତି ମନ୍ତ୍ର ଆମେ ସମସ୍ତେ ଶୁଣୁ। ସମସ୍ତ ଅସତରୁ ସତ୍ ଆଡ଼କୁ, ଅନ୍ଧକାରରୁ ଆଲୋକ ଆଡ଼କୁ ଏବଂ ମୃତ୍ୟୁରୁ ଅମୃତ ଆଡ଼କୁ ଆମକୁ ନେଇ ସର୍ବତ୍ର ଶାନ୍ତି ପ୍ରତିଷ୍ଠା କରନ୍ତୁ ବୋଲି ସର୍ବଶକ୍ତିମାନ ଭଗବାନଙ୍କ ନିକଟରେ ଏକ ମିନତି କରାଯାଇଛି ଏହି ଶ୍ଳୋକ ମାଧ୍ୟମରେ। ମଣିଷ ମାତ୍ରକେ ସୁଖ ଶାନ୍ତିରେ ରହିବାକୁ ଚାହେଁ। ରୋଗ, ଶୋକ, ଦୁଃଖ, ଦୈନ୍ୟଠାରୁ ନିଜକୁ ବଞ୍ଚାଇ ଭଲରେ ରହିବାକୁ ଚାହେଁ। ସେ ଦିଗରେ ଅଗ୍ରସର ହେବା ପାଇଁ ବିଦ୍ୟା ଅଧ୍ୟୟନଠାରୁ ଆରମ୍ଭ କରି ଜପତପ ପର୍ଯ୍ୟନ୍ତ ଅନେକ ଉପାୟ କରେ। ସମଗ୍ର ଜଗତର ଯିଏ ସ୍ରଷ୍ଟା, ସେହି ପରମେଶ୍ୱର ସମସ୍ତ ଜୀବଜଗତ ପାଇଁ ପର୍ଯ୍ୟାପ୍ତ ସମ୍ପଦ ମଧ୍ୟ ରଖିଛନ୍ତି। ତାକୁ ଖୋଜି ପାଇବାର ସାମର୍ଥ୍ୟ ମଧ୍ୟ ପ୍ରତ୍ୟେକ ଜୀବ ଭିତରେ ରଖିଦେଇଛନ୍ତି। ମାଟି ଭିତରେ କାହିଁ କେଉଁଠି ଲୁଚି ରହିଥିବା ସାରତତ୍ୱକୁ ଗଛ ନିଜର ଚେର ଲମ୍ବାଇ ସଂଗ୍ରହ କରିପାରେ, ଏକଥା ଗଛ ଭିତରେ ନିହିତ ଏକ ପ୍ରକ୍ରିୟା। ଠିକ୍ ସେହିଭଳି କୀଟପତଙ୍ଗଠାରୁ ଆରମ୍ଭ କରି ସମସ୍ତ ମାନବେତର ପ୍ରାଣୀ ନିଜ ନିଜ ପାଇଁ ଖାଦ୍ୟ ଖୋଜିପାରନ୍ତି। ମଣିଷ ମଧ୍ୟ ତା'ର ସ୍ୱାଭାବିକ ଗୁଣରେ ନିଜ ପାଇଁ ଖାଦ୍ୟ ସମେତ ଧନ ସମ୍ପତ୍ତି ମଧ୍ୟ ଏକତ୍ରିତ କରିପାରେ। ତଥାପି ମଣିଷ ଜାତିରେ ହିଁ ବିଭେଦ। ଅନ୍ୟ ଜୀବଜନ୍ତୁ ପ୍ରକୃତିରୁ ମିଳୁଥିବା ଖାଦ୍ୟକୁ ଏକତ୍ର ଖାଇପାରନ୍ତି, କେହି କାହାକୁ ସେହି ସ୍ୱାଭାବିକ ପ୍ରକ୍ରିୟାରୁ ଅଲଗା କରିପାରେ ନାହିଁ। ହେଲେ ମଣିଷ ନିଜେ ସବୁକିଛିକୁ ଆବରି ବସି ଅନ୍ୟକୁ ତା'ର ସ୍ୱାଭାବିକ ଅଧିକାରରୁ ବଞ୍ଚିତ କରିପାରେ। ପ୍ରକୃତି ଆମକୁ ଦେଉଥିବା ସବୁକିଛିକୁ ସଭିଙ୍କ ସହ ଉପଭୋଗ କରିବା ହେଉଛି ଏକ ସ୍ୱାଭାବିକତା। ଅଥଚ ପ୍ରକୃତିର ଅବଦାନକୁ ସ୍ୱାର୍ଥପର ଭାବରେ ନିଜର ସମ୍ପତ୍ତି କହି ତା ଉପରେ ଅଧିକାର ଜାହିର କରିବା ମଣିଷର ଏକ ସଂକୀର୍ଣ୍ଣ ପ୍ରବୃତ୍ତି ଭାବରେ କେଉଁ ଯୁଗରୁ ସୃଷ୍ଟି ହୋଇସାରିଛି। ସମଗ୍ର ବିଶ୍ୱକୁ ନିଜ ପରିବାର ବୋଲି ବିଚାର କରିବାର ସାଧାରଣ କଥା ଏବେ ବାସ୍ତବରେ ଏକ ସାଧନାର ବିଷୟ ପାଲଟିଯାଇଛି। ଯେଉଁ ଆଲୋକ ଆମକୁ ସ୍ୱାଭାବିକ ହେବାକୁ ପ୍ରତି ମୁହୂର୍ତ୍ତରେ ଆହ୍ୱାନ ଦେଉଛି, ଆମେ

ସେହିଠାରୁ ଜାଣିଶୁଣି ଦୂରେଇ ଯିବାକୁ ସଭ୍ୟତା ବୋଲି ମନେ କରୁଛୁ। ଅନ୍ୟଠାରୁ ନିଜକୁ ଭିନ୍ନ ବୋଲି ଦେଖାଇବାରେ ଆମେ ଏତେ ବ୍ୟସ୍ତ ରହୁଛୁ ଯେ ମଣିଷର ଆତ୍ମୀୟ ଏହି କଥାଟିକୁ ଭୁଲି ଯାଉଛୁ। ସମଗ୍ର ଜଗତର ପ୍ରାଣୀମାନଙ୍କଠାରୁ ନିଜକୁ ନିଜେ ହିଁ ଶ୍ରେଷ୍ଠ ବୋଲି ଘୋଷଣା କରି ଆମେ ନିଜ ଆଖିକୁ ନିଜେ ପଟି ବାନ୍ଧି ଅପେକ୍ଷା କରୁଛୁ ଆଲୋକ ଆସୁ ବୋଲି। ନିଜ ଜାତି, ନିଜ ପ୍ରଜାତିର ମଣିଷଙ୍କୁ ଦେଶ, ଜାତି, ବର୍ଣ୍ଣଭେଦରେ ଭିନ୍ନ ଭିନ୍ନ ଭାବରେ ବିଚାର କରି ନିଜଠାରୁ ନିଜେ ହିଁ ଦୂର ହେବାକୁ ଲାଗିଛୁ। ଅଜ୍ଞାନର ଏଭଳି ଏକ ଘନ ଅନ୍ଧକାର ଯାହାକୁ ଆମେ ବିଭିନ୍ନ ସଭ୍ୟ ନାମରେ ଜାବିଡ଼ି ଧରିଛୁ, ସେହି ଅନ୍ଧକାରକୁ ପରସ୍ତ ପରସ୍ତ କରି ଛାଡ଼ିବାର ଆଗ୍ରହ ଆମ ଭିତରେ ଜନ୍ମ ହେଉ। ସେ ଛଦ୍ମ ଅନ୍ଧକାର କବଳରୁ ଆମେ ସତ୍ୟ ସନାତନର ଆଲୋକ ଆଡ଼କୁ ଅଗ୍ରସର ହେଉ। ଏହା ହିଁ ବାସ୍ତବରେ ହେବ ମଣିଷ ଜାତି ପାଇଁ ତମସୋ ମା ଜ୍ୟୋତିର୍ଗମୟର ଉଦାତ୍ତ ଆହ୍ୱାନ।

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ କଖାରୁ ଚାଷ ବିଷୟରେ କିଛି ଆଲୋଚନା କରିବା। ଆମ ରାଜ୍ୟରେ କଖାରୁ ଚାଷକୁ ଲୋକେ ସାଧାରଣ ପରିବା ଭାବରେ ଗ୍ରହଣ କରିଥାନ୍ତି। ସେଥିଲାଗି ଆମ ରାଜ୍ୟରେ ସାଧାରଣତଃ ସମସ୍ତ ଜିଲ୍ଲାରେ ଏହି କଖାରୁ ଚାଷ କରାଯାଇଥାଏ। ଯେଉଁ ସ୍ଥାନରେ ପ୍ରଚୁର ପାଣି ଦେବାର ସୁବିଧା ଥିବ ସେହି ସେହି ସ୍ଥାନମାନଙ୍କରେ ବିଶେଷ ଭାବରେ କଖାରୁ ଚାଷ କରାଯାଇଥାଏ। ସାଧାରଣତଃ ବର୍ଷା ଋତୁରେ ମେ ମାସଠାରୁ ଜୁନ୍ ମାସ ମଧ୍ୟରେ, ଗ୍ରୀଷ୍ମ ଋତୁରେ ସାଧାରଣତଃ ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସରେ କଖାରୁ ଚାଷ କରାଯାଇଥାଏ। କଖାରୁ ବିହନର ଯଦି ବିବିଧତା କଥା ଚିନ୍ତା କରିବା, ଚାଷ କରାଯାଇଥିବା କଖାରୁ ବହୁ ପ୍ରକାରର ଦେଖାଯାଇଥାଏ। ଏହାର ରଙ୍ଗ ଓ ଆକାରକୁ ନେଇ ନାନା କିସମର ନାମକରଣ କରାଯାଇଥାଏ। ଏହା ବାଦେ ବାଲେଶ୍ୱରଠାରେ ଗୁଆମାଳ କଖାରୁ, ମହୀଶୂରରୁ ବାହାରିଥିବା ଆର୍କାଚନ୍ଦନ ପ୍ରଧାନ, ଆମ ରାଜ୍ୟରେ ସାଧାରଣତଃ ଦେଶୀ କଖାରୁ ବହୁ ପରିମାଣରେ ଅମଳ କରିଥାନ୍ତି। ଗୁଆମାଳ କଖାରୁ ଖରାଦିନେ ଅଧିକ ପରିମାଣରେ ଫଳିଥାଏ। ଭଲ ଅମଳକ୍ଷମ କଖାରୁ ମଧ୍ୟରେ ସୂର୍ଯ୍ୟମୁଖୀ ଆଇଏଚ୍ଆଇ 83111 ଓ କୋଏମ୍ବାଟୁର 1 ଇତ୍ୟାଦି ଆମ ରାଜ୍ୟରେ ଚାଷ କରାଯାଇଥାଏ। ଯଦି ମୃତ୍ତିକା କିସମର କଥା କହିବା, ଆମ ରାଜ୍ୟରେ ସାଧାରଣତଃ ସମସ୍ତ ପ୍ରକାର ମାଟିରେ କଖାରୁ ଚାଷ କରାଯାଇଥାଏ। ତେବେ ଅଧିକ ଅମଳ ନିମନ୍ତେ କଖାରୁ ଚାଷ ଲାଗି ଦୋରସା ଉର୍ବର ମୃତ୍ତିକାର ଆବଶ୍ୟକ ହୋଇଥାଏ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, କଖାରୁ ପ୍ରାୟତଃ ମଳା କରି ଲଗାଯାଇଥାଏ। 1.5 ଫୁଟରୁ 2 ଫୁଟରେ ମଳା ଗୋଟିଏ ଗୋଟିଏ ଖୋଳିବାକୁ ପଡ଼ିଥାଏ। ମଳାକୁ ମଳାର ବ୍ୟବଧାନ ସାଧାରଣତଃ 4.5 ଫୁଟରୁ 5 ଫୁଟ ରଖିବାକୁ ପଡ଼ିଥାଏ। ବର୍ଷାଦିନିଆ କଖାରୁ ଲଗାଇବାର ବ୍ୟବଧାନ ଆଉ ଟିକେ ଅଧିକ କରିବାକୁ ହୋଇଥାଏ। ପ୍ରତି ମଳାରେ ଅଧଗାଣ୍ଡୁଆ ସଢ଼ା ଗୋବର ଖତ ସାଥିରେ ମାଟି ମିଶାଇ ଗୁଣ୍ଡ କରିବାକୁ ହେବ। ମାଟି ପୂର୍ଣ୍ଣ କରିବା ପରେ 5-6 ଗୋଟି କରି ମଞ୍ଜି ଲଗାଇବାକୁ ହୋଇଥାଏ। ଗଛଗୁଡ଼ିକ ମଳାରେ ଉଠିଯିବା ପରେ ପ୍ରତି ମଳାରେ 3 ଗୋଟି କରି ଗଛ ରଖିବା ଦରକାର। ମଳା ମଧ୍ୟରେ ଥିବା ଦୁର୍ବଳିଆ ଗଛଗୁଡ଼ିକୁ ଉପାଡ଼ି ଫୋପାଡ଼ି ଦେବେ। ପ୍ରତି ଏକର ପିଛା ସର୍ବାଧିକ 3 କିଲୋଗ୍ରାମ ଲେଖାଏଁ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜିକୁ ମଳାରେ ଲଗାଇବା ଆଗରୁ କିଲୋ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନରେ ବିଶୋଧନ କରିବାକୁ ହୋଇଥାଏ। କ୍ଷେତକୁ ଆମେ ଜଳ ପରିଚାଳନା କେମିତି କରିବା? ଗଛ ହୋଇଯିବାର ସର୍ବାଧିକ 3 ସପ୍ତାହ ପରେ

0: ଥରେ ମାତ୍ରାରେ କରିବାକୁ ପଡ଼ିଥାଏ। ମାସ ପରେ ଦ୍ୱିତୀୟବାର ମଳାଗୁଡ଼ିକ ଖୁସାଇ ଦେବାକୁ ପଡ଼ିବ। ବର୍ଷା ଦିନେ କିନ୍ତୁ କଖାରୁ ଫସଲର ଜଳସେଚନ ଆଦୌ କରାଯାଇନଥାଏ। ଅନ୍ୟାନ୍ୟ ଋତୁରେ ନିୟମିତ ମନ୍ଦାକୁ ମନ୍ଦା ଜମିର ବତର ଦେଖି ଜଳସେଚନ କରାଯାଇଥାଏ। ପୋକ ଓ ରୋଗ ଦାଉରୁ କଖାରୁ ଫସଲକୁ ରକ୍ଷା କରିବା ଲାଗି ପ୍ରଥମେ 7 କିମ୍ବା 400 cc ଆବଶ୍ୟକ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିବ। ଫସଲରେ ପାଉଁଶିଆ ରୋଗ ଯଦି ଦେଖାଯାଉଥିଲେ ପ୍ରତି ଏକର ପିଛା 10 କିଲୋଗ୍ରାମ ହିସାବରେ ଗୁଣ୍ଡ ସିଞ୍ଚନ କରିବାକୁ ପଡ଼ିବ। ଫଳ ମାଛମାନଙ୍କର ଆୟତ୍ତ କରିବା ଲାଗି ପ୍ରତି ଏକର ପିଛା 20 ଲିଟର ପାଣିରେ 200 ଗ୍ରାମ ଗୁଡ଼ ଓ 20 cc ମାଲାଥିଆନ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଏହି ପ୍ରଣାଳୀରେ ଆମେ ଯଦି ଚାଷ କରିବା ପ୍ରତି ଏକର ପିଛା ଭଲ ଫସଲ ହୋଇଥିଲେ ସର୍ବାଧିକ 65 କିଲୋଗ୍ରାମ କଖାରୁ ଅମଳ ହୋଇଥାଏ।
1: ଚାଷବାସ କଥା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଅଶୋକ କୁମାର ମିଶ୍ର।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ପ୍ରଥମେ ସେମାନଙ୍କର ଗୋଟିଏ ଦେଶବନ୍ଦନା ବା ମାଟି ମାଆକୁ ବନ୍ଦନା କରି ଗାଉଥିବା ଗୀତ।

ଜଗନ୍ନାଥ ଗଣ୍ଡ ଏବଂ ସାଥୀମାନେ ପରିବେଷଣ କରିଥିବା ଗଣ୍ଡ ସମ୍ପ୍ରଦାୟର ଗୀତ ଶୁଣିଲେ ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର।

ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ ବିବିଧା ସକାଳ 7:25। ଏଥିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱାଧୀନତା ଦିବସ ଅଭ୍ୟର୍ଥନା ସମାରୋହରେ ଯୋଗ ଦେଇଥିବା କାମାକ୍ଷୀ ପ୍ରସାଦ ଦାସ ଏବଂ ଦୁର୍ଗାପ୍ରସାଦ ସାହୁଙ୍କ ସହ ସାକ୍ଷାତକାର ଶୁଣିବେ। ସୁରଲହରୀ ପ୍ରଚାର କରିବ ସକାଳ 8:30 ଶିଳ୍ପୀ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ବିଶ୍ୱକଲ୍ୟାଣୀ ମହାନ୍ତି। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସକାଳେ 9:00 ଗୀତିଧାରା ଏବଂ 9:30 ଶୁଣିବେ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ପ୍ରଚାର କରିବୁ ପାଲା, ବିଷୟ ଭକ୍ତ ଅମ୍ବାରିକା, ପରିବେଷଣ କରିଛନ୍ତି ସୁଦର୍ଶନ ମହାପାତ୍ର ଏବଂ ସାଥୀ। ଦିନ 11:30 ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଆମେ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ, ବର୍ଣ୍ଣନା ରୀତା ବିଶ୍ୱାଳ, ଦେବିକା ମହାନ୍ତି ଏବଂ ସୁବାସ ନାୟକ। ଦିନ 12:30 ଶୁଣିବେ ସୌରା ଭାଷାର କାର୍ଯ୍ୟକ୍ରମ ତାରଭା। ଓଡ଼ିଆରେ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ଦିନ 1:20 ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର, ଦାନ୍ତ ବିନ୍ଧାର କାରଣ ଓ ପ୍ରତିକାର ସମ୍ପର୍କରେ ଡକ୍ଟର ଅର୍ଚ୍ଚନା ପ୍ରହରାଜଙ୍କ ସହ ସାକ୍ଷାତକାର। ପରେ ପରେ ରହିଛି ଆଉ ଏକ ସାକ୍ଷାତକାର, ସୋସିଆଲ ମିଡିଆ ଯୁଗରେ ନାରୀର ଭୂମିକା, ଏ ସମ୍ପର୍କରେ ଶୁଣିବେ ବୈଜୟନ୍ତୀ ସ୍ୱାଇଁଙ୍କ ସହ ଏକ ସାକ୍ଷାତକାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ପରିବହନ ଓ ଭିଭିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀର ସେବାତୀର୍ଥଠାରେ 53ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଯୋଜନାର କାର୍ଯ୍ୟକାରିତାରେ ସମନ୍ୱିତ ପଦ୍ଧତିଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହ ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣବତ୍ତାକୁ ସୁନିଶ୍ଚିତ ତଥା ତଦାରଖକୁ ସୁଦୃଢ଼ କରିବାକୁ ସେ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳପଥ, ସଡ଼କ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରର 6ଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 30,000 କୋଟିରୁ ଅଧିକ ଟଙ୍କା ବରାଦ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଦିନ ନୟାଗଡ଼ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପର୍ଯ୍ୟାୟରେ ମୋଟ 1,23,26,162 ଜଣ ହିତାଧିକାରୀଙ୍କୁ ମୋଟ 5,160 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ରାଜ୍ୟ ସରକାର ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି 2006 ଧାରା 13 ଅନୁଯାୟୀ ବିଭିନ୍ନ ଆର୍ଥିକ ହାରରେ 10ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ହାର ଚଳିତ ବର୍ଷ ଏପ୍ରିଲ୍ 1ରୁ 2028 ମସିହା ମାର୍ଚ୍ଚ 31 ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ଅନୁଯାୟୀ ସ୍ୱ ପୁନର୍ବସତି ପାଇଁ ସହାୟତା 1,16,550 ଟଙ୍କାକୁ ବୃଦ୍ଧି କରାଯାଇଛି। ଶିଳ୍ପ ଓ ଖଣି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତାରେ ସଂଶୋଧନ କରାଯାଇଛି। ଚାଷ ଜମି ପାଇଁ ସହାୟତା କ୍ଷେତ୍ରରେ ଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ 2,33,100 ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ ଏକର ପ୍ରତି ଅନୁଦାନ 1,16,550 ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରଥମ ପରିଚାଳନା କମିଟି ବୈଠକରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ନେଇ ସମୀକ୍ଷା କରାଯାଇଛି। ଏଥିରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ନିର୍ମାଣର ଅଗ୍ରଗତି, ଯୋଜନାର କାର୍ଯ୍ୟାନ୍ୱୟନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ 118ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 204ଟି ବିଦ୍ୟାଳୟ ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସୁନ୍ଦରନାଥ ପାଢ଼ୀଙ୍କୁ ଓଏସ୍ଆର୍ଟିସିର ଜେନେରାଲ୍ ମ୍ୟାନେଜର ଦାୟିତ୍ୱ ମିଳିଥିବାବେଳେ ବୀରେନ୍ଦ୍ର କୋରକାରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ନୟାଗଡ଼ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଶୁମାନଙ୍କ ସୁରକ୍ଷା, ଅଧିକାର, ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିଶୁମାନଙ୍କ ପାଇଁ ସୁରକ୍ଷିତ, ସୁସ୍ଥ ଓ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ କୃଷିଜାତ ଦ୍ରବ୍ୟ, ହଳଦୀ, ଅଦା, ଫୁଲଝାଡ଼ୁ, ମିଲେଟ୍ ଜାତୀୟ ଶସ୍ୟ, ଆମ୍ବ, ପଣସ ଆଦିର ରପ୍ତାନୀ ବିଷୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହିସବୁ ଦ୍ରବ୍ୟକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ ଶ୍ରୀ ପାଣିଗ୍ରାହୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା 2026 ପାଇଁ ପଞ୍ଜୀକରଣ ଅବଧିକୁ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ମାସ 30 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇସଲାମ ଧର୍ମର ପ୍ରବର୍ତ୍ତକ ପୟଗମ୍ଘର ହଜରତ ମହମ୍ମଦଙ୍କର ଜନ୍ମଦିବସ ଆଜି ପାଳନ କରାଯାଉଛି। ବିଶ୍ୱ ଶାନ୍ତି ପାଇଁ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁସଲମାନ ସମ୍ପ୍ରଦାୟଙ୍କୁ ଏହି ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ୟା ଯୋଗୁଁ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା

0: ବେଶୀ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଲକର 75,432 ଜଣ ଲୋକ ଜଳବନ୍ଦୀ ଥିବାବେଳେ ଯାଜପୁର ଜିଲ୍ଲାରେ 21,000 ଉର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟାଞ୍ଚଳରେ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମୀକ୍ଷା କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ବିଷୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ। ଆଲୋଚକ ବିଜୟ କୁମାର ପୁଷ୍ଟି।
2: ସ୍ୱାସ୍ଥ୍ୟ କେବଳ ରୋଗ ଓ ବିକଳାଙ୍ଗର ଅନୁପସ୍ଥିତି ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ଉନ୍ନତିର ଏକ ଅବସ୍ଥା। ରୋଗରୁ ମୁକ୍ତି ପାଇବାକୁ ହେଲେ ଆମେ ସତର୍କତାର ସହ ରୋଗ ନିରାକରଣ ବ୍ୟବସ୍ଥା ଗ୍ରହଣ କରିବା ଉଚିତ, ଅର୍ଥାତ୍ ଉତ୍ତମ ଜୀବନଚର୍ଯ୍ୟା ବାଛି ନେବା ସବୁଠୁ ଉତ୍ତମ। ଶରୀରର ଅନ୍ତଃଶୋଧନ ପ୍ରାକୃତିକ ଉପାୟରେ ହେବା ଉଚିତ। ସୁସ୍ଥ ରହିବାର 5 ପଦ୍ଧତି ଆମର ସହାୟକ ହୋଇଥାଏ। ଦୈନନ୍ଦିନ ନିତ୍ୟକର୍ମ, ଯୌଗିକ ବ୍ୟାୟାମ, ସନ୍ତୁଳିତ ଆହାର, ସକାରାତ୍ମକ ଚିନ୍ତନ ଏବଂ ଉପଯୁକ୍ତ ବିଶ୍ରାମ, ଏଗୁଡ଼ିକ ମଧ୍ୟରୁ ଯୌଗିକ ବ୍ୟାୟାମ ଅନ୍ୟତମ। ସାଧାରଣ ଲୋକଙ୍କ ଧାରଣା କେବଳ ସାଧୁ ସନ୍ଥ ମହାତ୍ମାମାନେ ହିଁ କେବଳ ଯୋଗ ସାଧନା କରିପାରିବେ, ଏହି ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଯେକୌଣସି ବ୍ୟକ୍ତି, ସେ ବିବାହିତ ବା ଅବିବାହିତ, ଧନୀ ବା ଦରିଦ୍ର, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ, ଯାହା ହେଉ ନା କାହିଁକି, ଯୋଗ ସିଦ୍ଧାନ୍ତ ଅନୁଯାୟୀ ଆଚରଣ କରି ନିଜ ଜୀବନକୁ ସରସ ସୁନ୍ଦର, ସୁଖମୟ ତଥା ଆନନ୍ଦମୟ କରିପାରେ। ଯୌଗିକ କ୍ରିୟା ଦ୍ୱାରା ମନୁଷ୍ୟର ଗୁଣଗୁଡ଼ିକରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ପ୍ରକୃତି ଓ ତା'ର ସମସ୍ତ ତତ୍ତ୍ୱରେ 3 ଗୁଣ ଥାଏ, ସାତ୍ୱିକ, ରାଜସିକ, ତାମସିକ। ତମଗୁଣ ନିଦ୍ରା, ମୋହ, ଭୟ, ଆଳସ୍ୟ, ଦୀନଭାବ, ଭ୍ରମ ଇତ୍ୟାଦି ଉତ୍ପନ୍ନ କରେ। ରଜଗୁଣ ଚାଞ୍ଚଲ୍ୟ, ଚିନ୍ତା, ସାଂସାରିକ କର୍ମରେ ପ୍ରବୃତ୍ତି ଇତ୍ୟାଦି ଉତ୍ପନ୍ନ କରେ, ଯାହା ଦୁଃଖ ଓ ଯନ୍ତ୍ରଣାର କାରଣ ହୁଏ। ଏବଂ ସତ୍ୱଗୁଣ କ୍ଷମା, ଦୟା, ଦାନ, ଧର୍ମ, ଶ୍ରଦ୍ଧା, ଧୈର୍ଯ୍ୟ, ବୀର୍ଯ୍ୟ, ଉତ୍ସାହ ଇତ୍ୟାଦି ଉତ୍ପନ୍ନ କରେ, ଯାହାଦ୍ୱାରା ମନୁଷ୍ୟକୁ ଶାନ୍ତି ଓ ଆନନ୍ଦ ପ୍ରାପ୍ତି ହୁଏ। ଏହି ଯୌଗିକ ବ୍ୟାୟାମ ସାଧନା ଦ୍ୱାରା ମନୁଷ୍ୟ ତମ ଓ ରଜ ସ୍ଥିତିରୁ ସତ୍ୱପ୍ରଧାନ ସ୍ଥିତି ଆଡ଼କୁ ନେଇଯାଏ। ସେଥିପାଇଁ ସୁଖୀ ଜୀବନ ପାଇଁ ପ୍ରତ୍ୟହ ଯୌଗିକ ବ୍ୟାୟାମ ସାଧନା ଏକାନ୍ତ ଆବଶ୍ୟକ। ଯୋଗ ହେଉଛି ଏକ ଅନୁଶାସନବଦ୍ଧ ଅଭ୍ୟାସ। ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରି ଅଫୁରନ୍ତ ଶକ୍ତି ଆହରଣ କରିବାର ଏକ ଶୃଙ୍ଖଳିତ ପଦ୍ଧତି। ଏହା ସାଧାରଣ ବ୍ୟାୟାମଠାରୁ ସମ୍ପୂର୍ଣ୍ଣ ଭିନ୍ନ। କୁହାଯାଏ ସ୍ଥିରମ୍ ସୁଖମ୍ ଆସନମ୍। ଯୋଗାସନରେ ଶରୀରକୁ ସୁଖ ମିଳେ ଏବଂ ମନରେ ସ୍ଥିରତା ଆସେ। ଦୈନିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ସହ ଶଯ୍ୟା ତ୍ୟାଗ, ନିତ୍ୟକର୍ମ, ବିଶ୍ରାମ, ସନ୍ତୁଳିତ ଖାଦ୍ୟର ସମୟ ନିର୍ଦ୍ଧାରଣ କରିବା ଉଚିତ। ତାପରେ ଯୌଗିକ ବ୍ୟାୟାମ ଅଭ୍ୟାସ ପାଇଁ ଶରୀରକୁ ଉପଯୁକ୍ତ ପ୍ରସ୍ତୁତି କରିବା ବିଧେୟ। ଏହା କେବଳ ଗୋଟିଏ ଦିନ ବା ମାସର କାର୍ଯ୍ୟ ନୁହେଁ, ବରଂ ଜୀବନସାରା ଏହି ସୁଅଭ୍ୟାସର ଆବଶ୍ୟକତା ରହିଛି। ତାହାହେଲେ ଯାଇ ଶରୀର ସୁସ୍ଥ ତଥା ନିରୋଗ ହୋଇପାରିବ। ଅନେକ ଦିଗ ମଧ୍ୟରୁ ଶାରୀରିକ ଦିଗର ବିକାଶ ପାଇଁ ମିତାହାର, ସତ୍କର୍ମ, ଆସନ, ପ୍ରାଣାୟାମ, ସମୂହ ସାଧନା, ପ୍ରାର୍ଥନା ଓ ବ୍ରହ୍ମଚର୍ଯ୍ୟ ପାଳନ ଅପରିହାର୍ଯ୍ୟ। ଆସନ ମଧ୍ୟରେ ପ୍ରତ୍ୟହ ପଦ୍ମାସନ, ପବନ ମୁକ୍ତାସନ, ବଜ୍ରାସନ, ହଳାସନ, ଚକ୍ରାସନ, ଭୁଜଙ୍ଗାସନ, ପଶ୍ଚିମୋତ୍ତାନାସନ, ସୂର୍ଯ୍ୟ ନମସ୍କାର, ଶୀର୍ଷାସନ, ତାଡ଼ାସନ, କଟିଚକ୍ରାସନ, ତ୍ରିକୋଣାସନ, ଶବାସନ ଇତ୍ୟାଦି ଅଭ୍ୟାସ କଲେ ଶରୀର ସୁସ୍ଥ, ସୁନ୍ଦର, ନମନୀୟ ଓ ଜୀବନୀ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ। ମାନସିକ ସ୍ୱାସ୍ଥ୍ୟ ପାଇଁ ଯମ, ନିୟମ, ବ୍ରହ୍ମଚର୍ଯ୍ୟର ପାଳନ ସଙ୍ଗେ ସଙ୍ଗେ ଭସ୍ତ୍ରିକା, ଭ୍ରାମରୀ, ନାଡ଼ିଶୋଧନ, କପାଳଭାତି ପ୍ରାଣାୟାମର ଅଭ୍ୟାସ ସୁଫଳ ଦେଇଥାଏ। ଏହା ବ୍ୟତୀତ ଧ୍ୟାନ, ଗଭୀର ଶ୍ୱାସ ପ୍ରଶ୍ୱାସ, ରେଚକ, କୁମ୍ଭକ ଓ ପୂରକ ଅଭ୍ୟାସ ଅତିବ ହିତକାରୀ। ସର୍ବୋପରି ଯୋଗ ନିଦ୍ରା ସବୁଠାରୁ ଶାନ୍ତି ପ୍ରଦାନକାରୀ ଯୌଗିକ କ୍ରିୟା। ଏଗୁଡ଼ିକର ନିରନ୍ତର ଅଭ୍ୟାସ ଦ୍ୱାରା ମନର ଚାଞ୍ଚଲ୍ୟ ଦୂର ହୁଏ, ମନ ଏକାଗ୍ର ହୁଏ ଓ ଚିତ୍ତ ସ୍ଥିର ହୁଏ।

0: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ। ଆଲୋଚକ ଥିଲେ ବିଜୟ କୁମାର ପୁଷ୍ଟି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପ୍ରଗତି ବୈଠକରେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ଉଭୟ ଭାରତ ଓ ଚୀନ। ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗଠନ କରିବେ ସ୍ୱତନ୍ତ୍ର ପୀଠ ଏବଂ କଲମ୍ବୋ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତଠାରୁ 238 ରନ୍ରେ ପଛୁଆ ରହିଛି ଶ୍ରୀଲଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି। ସେବାତୀର୍ଥଠାରେ 53ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଯୋଜନାର କାର୍ଯ୍ୟକାରିତାରେ ସମନ୍ୱିତ ପଦ୍ଧତିଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହ ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣବତ୍ତାକୁ ସୁନିଶ୍ଚିତ ତଥା ତଦାରଖକୁ ସୁଦୃଢ଼ କରିବାକୁ ସେ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳପଥ, ସଡ଼କ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରର 6 ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 30,000 କୋଟିରୁ ଅଧିକ ଟଙ୍କା ବରାଦ ହୋଇଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଡାଟା ଇକୋସିଷ୍ଟମକୁ କୃଷି ମୂଲ୍ୟ ଶୃଙ୍ଖଳରେ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରାଯିବା ଉଚିତ। ଆଗ୍ରିଷ୍ଟାକ୍ ଇକୋସିଷ୍ଟମ ପ୍ରସ୍ତୁତିରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ଶ୍ରୀ ମୋଦି ଏହି ଅବସରରେ ପ୍ରଶଂସା କରିଛନ୍ତି। କୃଷକଙ୍କ କ୍ଷେତ୍ରରେ ଏହା ସକାରାତ୍ମକ ଫଳ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସାଇବର ଠକେଇ କ୍ଷେତ୍ରରେ ସଚେତନତା ଏବଂ ଏ ସଂକ୍ରାନ୍ତ ଜ୍ଞାନ ଆଦାନ ପ୍ରଦାନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବରିଷ୍ଠ ନାଗରିକ, ଯୁବପିଢ଼ି ଏବଂ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କୁ ଏଭଳି ଠକେଇରୁ ସତର୍କ ରହିବା ପାଇଁ ନିରନ୍ତର ଜନସଚେତନତା ଅଭିଯାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ବିକାଶକୁ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ପରାମର୍ଶ ଦେଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଭାରତ ଓ ଚୀନ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ବେଜିଂଠାରେ ସୀମା ପ୍ରସଙ୍ଗ ନେଇ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ସହ ଅଧ୍ୟକ୍ଷତା କରିଥିଲେ। ବେଜିଂଠାରେ ଅନୁଷ୍ଠିତ ଏହି ବୈଠକରେ ଚୀନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ଇ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷ ସୀମାରେ ଶାନ୍ତି ପ୍ରତିଷ୍ଠା ନେଇ ସ୍ୱଷ୍ଟ ଏବଂ ଦୃଢ଼ ମତ ପୋଷଣ କରିଛନ୍ତି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଗତ 2024 ଅକ୍ଟୋବର ମାସରେ ତାଞ୍ଜେନ୍ଠାରେ ଏବଂ ଗତବର୍ଷ ଅଗଷ୍ଟ ମାସରେ ତିଆଞ୍ଜେନ୍ଠାରେ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପଭିର କାର୍ଯ୍ୟକାରିତା ନେଇ ଉଭୟ ପକ୍ଷ ସମୀକ୍ଷା କରିଛନ୍ତି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଚୀନ୍କୁ ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝେଙ୍ଗ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ ଏନ୍ଏସ୍ଏସ୍ସିର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2047 ବିକଶିତ ଭାରତ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ଏଥିପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହା କହିଛନ୍ତି ଏ ସଂକ୍ରାନ୍ତ ଆହ୍ୱାନଗୁଡ଼ିକୁ ଇତିମଧ୍ୟରେ ପ୍ରତିହତ କରାଯାଇପାରିଛି। ଏଥିପାଇଁ ରାଜ୍ୟ ପୁଲିସ୍ ବାହିନୀ, କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଏବଂ ସିଏପିଏଫ୍ର ଶ୍ରୀ ଶାହା ଉଚ୍ଚ ପ୍ରଶଂସା କରିଛନ୍ତି। ଆଗାମୀ 20 ବର୍ଷ ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହ ଏହାର ମୁକାବିଲା ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି।

ବର୍ଷକ ମଧ୍ୟରେ ତିନୋଟିଯାକ ନୂତନ ଫୌଜଦାରୀ ନ୍ୟାୟ ସଂହିତାକୁ ଶତପ୍ରତିଶତ କାର୍ଯ୍ୟକାରୀ କରାଯିବ, ଫଳରେ ମାମଲାଗୁଡ଼ିକର ବିଚାର ପ୍ରକ୍ରିୟା ତ୍ୱରିତ ହୋଇପାରିବ। ଦେଶକୁ ଅନୁପ୍ରବେଶକାରୀ ମୁକ୍ତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି, କାରଣ ଜାତୀୟ ସୁରକ୍ଷା, ଅର୍ଥନୀତି ଏବଂ ଜନସଂଖ୍ୟାଗତ ସ୍ଥିରତା କ୍ଷେତ୍ରରେ ଏହା ଏକ ବିପଦ ବୋଲି ଶ୍ରୀ ଶାହା ସତର୍କ କରାଇଛନ୍ତି। ଏଥିସହ ନିଶାମୁକ୍ତ ଭାରତ ଗଠନ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦେଶରୁ 274 ଜଣ ପଳାତକଙ୍କୁ ଫେରାଇ ଅଣାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲିୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ଗତ ମାର୍ଚ୍ଚ ମାସ 11 ତାରିଖରେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପଭି 2025 କେନ୍ଦ୍ରୀୟ ଲୋକସଭା ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଲାଗୁ ହେବା ନେଇ କେନ୍ଦ୍ର ସରକାର ଏହି ଆବେଦନ ମାଧ୍ୟମରେ ସ୍ୱଷ୍ଟୀକରଣ ଲୋଡ଼ିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ସୁପାରିଶ କରିଥିବା 958 ଜଣ ପ୍ରାର୍ଥୀଙ୍କ ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏହି ସ୍ୱଷ୍ଟୀକରଣ ଆବଶ୍ୟକ କରୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସଂକ୍ରାନ୍ତ ସ୍ୱଷ୍ଟୀକରଣ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଛି। ବିଚାରପତି ପିଏସ୍ ନରସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ତାଲିକାଭୁକ୍ତ କରିବାକୁ ଶ୍ରୀ ମେହେଟ୍ଟା କୋର୍ଟକୁ ପ୍ରାର୍ଥନା କରିଛନ୍ତି। ଅନ୍ୟ ଏକ ମାମଲାରେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଜଷ୍ଟିସ୍ ନରସିଂହ ଏବଂ ଜଷ୍ଟିସ୍ ଆର୍ ମାଧବନଙ୍କ ଖଣ୍ଡପୀଠରେ ପୂର୍ବ ମାମଲାର ବିଚାର ହୋଇ ମାର୍ଚ୍ଚ 11 ତାରିଖରେ ରାୟ ପ୍ରକାଶ ପାଇଥିଲା। ସେହି ବେଞ୍ଚରେ ଏହି ମାମଲାର ପୁନଃ ଶୁଣାଣି ପାଇଁ ସେ ଅନୁରୋଧ କରିଛନ୍ତି। ମାର୍ଚ୍ଚ 11 ତାରିଖ ରାୟରେ ସୁପ୍ରିମକୋର୍ଟ ସ୍ୱଷ୍ଟ କରିଥିଲେ ଯେ 2004 ଅକ୍ଟୋବର 14 ତାରିଖରେ ପ୍ରକାଶିତ ସ୍ୱଷ୍ଟୀକରଣ 1993 ସେପ୍ଟେମ୍ବର 8 ତାରିଖ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିପାରିବ ନାହିଁ। 1993 ସେପ୍ଟେମ୍ବର 8 ତାରିଖରେ ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲିୟାର ଚିହ୍ନଟ ନେଇ ଏକ ସ୍ୱଷ୍ଟୀକରଣ ପ୍ରଦାନ କରାଯାଇଥିଲା। କାନାଡ଼ା ଏବଂ ଆମେରିକାକୁ 9 ଦିନିଆ ସରକାରୀ ଗସ୍ତରେ ଯାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟରଣ୍ଟୋଠାରେ ପହଞ୍ଚିଛନ୍ତି। କାନାଡ଼ାକୁ 4 ଦିନିଆ ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିପ୍ ଚାମ୍ପେନ୍ଙ୍କ ସହ ଅର୍ଥନୈତିକ କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ ନେଇ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଆର୍ଥିକ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 28 ତାରିଖରେ ଅର୍ଥମନ୍ତ୍ରୀ ଆମେରିକାରେ ପହଞ୍ଚବେ। ଚିକାଗୋ, ଆସେଭିଲ୍ ଏବଂ ନ୍ୟୁୟର୍କଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 2 ତାରିଖରେ ଅର୍ଥମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଦେଶର ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଉପରେ ସରକାର ସମୀକ୍ଷା କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ ଏହା କହିଛନ୍ତି। ସେ କହିଛନ୍ତି ଏବେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ପୂର୍ବ ସଂକ୍ରମଣଠାରୁ ଭିନ୍ନ ନୁହେଁ, ତେବେ ସମୟୋଚିତ ଡାକ୍ତରୀ ପରାମର୍ଶ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି ସେ କହିଛନ୍ତି। ଯଦିଓ ଋତୁକାଳୀନ ଏହି ସଂକ୍ରମଣ ସାମାନ୍ୟ ରହିଥାଏ, ତେବେ ଏବେ ମଧ୍ୟ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏଥିରେ ଜଟିଳତାର ଆଶଙ୍କା ପ୍ରକାଶ ପାଉଛି। ଏଥିପାଇଁ ସମୟୋଚିତ ଚିକିତ୍ସା ପରାମର୍ଶ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଚିନ୍ତିତ ନ ହୋଇ ସାମ୍ପ୍ରତିକ ପରିସ୍ଥିତିରେ ସଚେତନ ଏବଂ ସତର୍କ ରହିବାକୁ ଡକ୍ଟର ବହଲ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏରେ ସଂସ୍କାର ନେଇ ସଂସଦୀୟ କମିଟି ଏକ ଚିଠା ରିପୋର୍ଟ ପ୍ରସ୍ତୁତ କରିଛି। ପରୀକ୍ଷଣ ସଂସ୍ଥାକୁ ଆଇନଗତ ମାନ୍ୟତା ପ୍ରଦାନ କରିବା ନେଇ କମିଟି ସଦସ୍ୟଙ୍କ ସମ୍ମତିକ୍ରମେ ଏହି ଚିଠା ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି 382ତମ ଚିଠା ରିପୋର୍ଟ ଉପରେ କଂଗ୍ରେସ ସଦସ୍ୟ ମୁକୁଲ ୱାସନିଙ୍କ ନେତୃତ୍ୱରେ ଗଠିତ କମିଟିରେ ଆଲୋଚନା ହୋଇଛି। ପୂର୍ବରୁ କଂଗ୍ରେସ ସାଂସଦ ଦିଗ୍ବିଜୟ ସିଂଙ୍କ ନେତୃତ୍ୱରେ ଗଠିତ କମିଟିରେ ଏନ୍ଟିଏ ସଂସ୍କାର ଉପରେ ରିପୋର୍ଟ ପ୍ରସ୍ତୁତି ନେଇ 2 ଥର ବୈଠକ ଅନୁଷ୍ଠିତ ହୋଇଥିଲା। କଲମ୍ବୋ ଟେଷ୍ଟରେ ଫଲୋନ୍ ଏଡ଼ାଇବାକୁ ଶ୍ରୀଲଙ୍କା ପ୍ରୟାସ କରିବ। ଚତୁର୍ଥ ଦିନରେ ଆଜି ଶ୍ରୀଲଙ୍କା ଗତକାଲିର ପ୍ରଥମ ଇନିଂସ୍ ସ୍କୋର 8 ୱିକେଟ୍ରେ 265 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଶ୍ରୀଲଙ୍କା ଭାରତର ପ୍ରଥମ ଇନିଂସ୍ ସ୍କୋରଠାରୁ 238 ରନ୍ ପଛୁଆ ରହିଛି। ସୋନାଲ ଦିନୁସା 85 ରନ୍ ଏବଂ ଲାହିର କୁମାର 8 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ପ୍ରଥମ ଇନିଂସ୍ରେ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ପ୍ରଥମ ଟେଷ୍ଟ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରମୁଖ ପରିବହନ ଏବଂ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପ୍ରଗତି ବୈଠକରେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ଉଭୟ ଭାରତ ଓ ଚୀନ୍। ବିକଶିତ ଭାରତ ସ୍ୱପ୍ନ ସାକାର

ଦିଗରେ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗଠନ କରିବେ ସ୍ୱତନ୍ତ୍ର ପୀଠ। ଏବଂ କଲମ୍ବୋ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତଠାରୁ 238 ରନ୍ରେ ପଛୁଆ ରହିଛି ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସସ୍ମିତା ପାଣିଗ୍ରାହୀ। ତାହେଲେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିବିଧା।

0: ପବନ ଏକ ଅଦୃଶ୍ୟ ଶକ୍ତି, ତାକୁ ଆମେ ଦେଖିପାରୁନାହୁଁ କିନ୍ତୁ ତାହାକୁ ଅନୁଭବ କରିପାରୁ। କେବେ ମୃଦୁ ମଳୟ ପବନ ହୋଇ ମନକୁ ଛୁଇଁଯାଏ, ଆଉ କେବେ ଝଡ଼ ହୋଇ ପ୍ରକୃତିର ରୂପକୁ ହିଁ ବଦଳାଇ ଦିଏ।
1: ଏହି ପବନ ଝଡ଼ ଭଳି ଜୀବନରେ ମଧ୍ୟ ଆସେ, ଅନେକ ଉତ୍ଥାନ ପତନ ଦିଏ। କେବେ ପରିସ୍ଥିତି ଆମକୁ ଦୋହଲାଇ ଦିଏ, କିନ୍ତୁ ଦୃଢ଼ ମନୋବଳ ଥିଲେ ଆମେ ନିଜକୁ ସମ୍ଭାଳି ଆଗକୁ ବଢ଼ିପାରୁ।
0: ଝଡ଼ ଯେତେ ବଡ଼ ହଉ, ତାହା ସବୁଦିନ ରହେ ନାହିଁ। ଝଡ଼ ପରେ ଆକାଶ ପୁଣି ନିର୍ମଳ ହୁଏ, ମେଘ ପରେ ସୂର୍ଯ୍ୟ ପୁଣି ହସେ, ଏବଂ ଝଡ଼ ପରେ ପ୍ରକୃତି ପୁଣି ନୂଆ ରୂପରେ ସଜେଇ ହୁଏ। ଜୀବନର ପ୍ରତ୍ୟେକ ଝଡ଼ ପରେ ଆସୁଥିବା ନୂଆ ସକାଳକୁ ସ୍ୱାଗତ କରିବା ବିବିଧା ସହିତ। ତେବେ ଆଜିର ବିବିଧାକୁ ଆପଣମାନଙ୍କ ପାଇଁ ନେଇ ଆସିଛୁ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା।
1: ନମସ୍କାର।

0: ସଫଳତା ସବୁବେଳେ ବଡ଼ ସହରର ଆଲୋକରେ ଜନ୍ମ ନିଏ ନାହିଁ। ବେଳେବେଳେ ଦୁର୍ଗମ ପାହାଡ଼ିଆ ରାସ୍ତାର ଅବହେଳିତ ଲୋକଙ୍କ ମଧ୍ୟରେ ନିରବ ଭାବରେ ଚାଲିଥିବା ସେବା ହିଁ ଦିନେ ଜାତୀୟ ସ୍ତରରେ ସମ୍ମାନ ପାଏ। ଆମ ଅଞ୍ଚଳର ଦୁଇଜଣ ସେବା ପ୍ରତିବଦ୍ଧ ବ୍ୟକ୍ତିଙ୍କ ଯାତ୍ରା ଆଜିର ବିବିଧରେ ଶୋଭା ପାଇଛି।
1: ଜଣେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିବାସୀ ସମ୍ପ୍ରଦାୟ ପାଇଁ ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଦୁର୍ଗା ପ୍ରସାଦ ସାହୁ। ଯେଉଁଠି ରାସ୍ତା ନାହିଁ, ଯାତାୟତର ସୁବିଧା ସୀମିତ, ସେଠି ମଧ୍ୟ ସେ ନିଜ କର୍ତ୍ତବ୍ୟରୁ ପଛକୁ ହଟି ନାହାନ୍ତି।
0: ଆଉ ଜଣେ ନିଜ ଜୀବନକୁ ଇନ୍କ୍ଲୁସିଭ୍ ଏଜୁକେସନ୍ର ସଶକ୍ତିକରଣ ଓ ନିଃସ୍ୱାର୍ଥ ସମାଜ ସେବା ପାଇଁ ସମର୍ପିତ କରି ଯଶସ୍ୱୀ ସଫଳ ସାଧକ ସମ୍ମାନ ପାଇଛନ୍ତି। ଶିକ୍ଷା କେବଳ କିଛି ପିଲାଙ୍କ ଅଧିକାର ନୁହେଁ, ପ୍ରତ୍ୟେକ ଶିଶୁର ଅଧିକାର। ଏହି ଚିନ୍ତାଧାରାକୁ ସେ ମୁଖ୍ୟଧାରାରେ ଆଣିବା ପାଇଁ ନିରନ୍ତର କାମ କରିଛନ୍ତି।
1: ସେ ହେଉଛନ୍ତି ପ୍ରଫେସର କାମାକ୍ଷୀ ପ୍ରସାଦ ଦାସ। ତେବେ ଆସନ୍ତୁ ଶୁଣିବା ଆଜିର ବିବିଧାର ଅତିଥିମାନଙ୍କୁ। ପ୍ରଥମେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁ ଏବଂ ପରେ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସଙ୍କ ସହିତ ସେମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ସାର୍ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ନମସ୍କାର।
2: ତେବେ ସାର୍ ପ୍ରଥମେ ଟିକେ ଆପଣ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
3: ମୋ ନାଁ ଦୁର୍ଗାପ୍ରସାଦ ସାହୁ, ମୁଁ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭାବେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଅଣ୍ଡ୍ରାହାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ।

0: କାର୍ଯ୍ୟ କରିଅଛୁ।
1: ଆପଣଙ୍କୁ ସେତେବେଳେ କେମିତି ଲାଗିଥିଲା ଯେତେବେଳେ ଆପଣ ଜାଣିବାକୁ ପାଇଥିଲେ ଯେ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସ୍ୱାଗତ ସମାରୋହରେ ଯୋଗଦେବା ପାଇଁ ଆପଣଙ୍କୁ ନିମନ୍ତ୍ରଣ ମିଳିଛି?
0: ଯେତେବେଳେ ମୁଁ ମାନେ ପୋଷ୍ଟାଲ ଡିପାର୍ଟମେଣ୍ଟରୁ ମୋ ପାଖକୁ ଫୋନ ଆସିଲା ଯେ ଆମେ ଆପଣଙ୍କ ପାଖକୁ ଆସୁଛୁ ଗୋଟେ ଇନ୍ଭିଟେସନ ଦେବା ପାଇଁ, ଆଉ ଭାରତର ମହାମହିମ ରାଷ୍ଟ୍ରପତି ମହୋଦୟ ଆପଣଙ୍କୁ ଅଗଷ୍ଟ 15 ତାରିଖରେ ଏଟ୍ ହୋମ୍ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି ଡିନର କରିବା ପାଇଁ। ମାନେ ପ୍ରଥମେ ତ ବିଶ୍ୱାସ ହେଲାନି ଯେ ମୁଁ ସେଠି ଯିବା ପାଇଁ ଯୋଗ୍ୟ ବିବେଚିତ ହେଇଛି ବୋଲି। ବହୁତ ଖୁସି ଲାଗିଲା ଯେ ଓଡ଼ିଶାର ଏପରି ଏକ ଅପହଞ୍ଚ ଇଲାକାରୁ ମୋତେ ମାନେ ମନୋନୀତ କରିଥିବାରୁ ବହୁତ ଖୁସି ଲାଗିଲା।

0: ସାର୍ ଆପଣ ବଣ୍ଡା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଦେବା ସମୟରେ ସବୁଠାରୁ ବଡ ଚ୍ୟାଲେଞ୍ଜ କ'ଣ ଆପଣଙ୍କ ପାଇଁ ରହୁଛି?
1: ବଣ୍ଡା ଅଞ୍ଚଳରେ ମାନେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସର୍ବପ୍ରଥମେ ରହିବ ଭୌଗୋଳିକ ଅବସ୍ଥିତି। ଯେହେତୁ ଆପଣ ଜାଣିଥିବେ ବଣ୍ଡା ଘାଟି ହେଉଛି ମାଲକାନଗିରି ଜିଲ୍ଲାର ସବୁଠାରୁ ଅପହଞ୍ଚ ଇଲାକା ଭାବରେ ପରିଗଣିତ ଥିଲା। ମାନେ ଯେତେବେଳେ ମୁଁ ଚାକିରି ଜୀବନ ଆରମ୍ଭ କଲି ସେତେବେଳେ ମାନେ ମୋ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧୀନରେ 15ଟା ଗାଁ ଅଛି। ସେଥିରୁ ମାନେ 5ଟା ଗାଁକୁ ଯଦି ରାସ୍ତା ଅଛି ଆଉ 10ଟା ଗାଁକୁ ରାସ୍ତା ନଥିଲା। ସେ ଭୌଗୋଳିକ ସ୍ଥିତି ଅନୁସାରେ ବହୁତ ମାନେ ଦୁର୍ଗମ ଅଞ୍ଚଳ ଥିଲା। ସେଇଠିକି ଆମେ ଯେହେତୁ ସେଠିକାର ବାସିନ୍ଦା ଦୁର୍ଗମ ଅଞ୍ଚଳରୁ ସେମାନେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ମେଡିକାଲ ଯାଇପାରନ୍ତେ ନାହିଁ, ତ ଆମକୁ ସେଇଠିକି ପହଞ୍ଚିବା ପାଇଁ ପଡୁଥିଲା, ଯଦ୍ୱାରା ଆମେ ଚାଲି ଚାଲି ଯାଇକି ଯାଉଥିଲୁ। ମାନେ ବଣ ପାହାଡ଼, ରାସ୍ତା ନଥିବ, ନଦୀ ପଥରେ ମାନେ ନଦୀରେ ଡଙ୍ଗା, ଛୋଟ ଡଙ୍ଗା, ଏମିତିରେ ଆମେ ଯାଇକରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିଲୁ।
0: ଦୀର୍ଘ ଦୂରତା ଚାଲି ମଧ୍ୟ ଆପଣ ରୋଗୀଙ୍କ ପାଖରେ ଯାଇକି ପହଞ୍ଚୁଥିଲେ। ଏସବୁ ଘଟଣା ଯେତେବେଳେ ହଉଥିଲା ସେତେବେଳେ ମନରେ କଣ ଭାବନା ଆସୁଥିଲା ଆପଣଙ୍କର?
1: ଯେହେତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ପ୍ରବେଶ କରୁଛୁ, ମାନେ ଲୋକଙ୍କ ସେବା ପାଇଁ ଅଛୁ, ନିହାତି ଭାବରେ ସେମିତି ନେଗେଟିଭ ମାନେ ନକାରାତ୍ମକ ଚିନ୍ତାଧାରା ନଥିଲା। ତଥାପି ଗୋଟେ ମନରେ ଅବଶୋଷ ରହିଗଲା, ମୁଁ କାହିଁକି କ୍ଷେତ୍ରରେ ଆସିଲି, ମୁଁ କାହିଁକି ଏମିତି ଜଙ୍ଗଲ ପାହାଡ଼ରେ ପଡି ରହିଲି, ଏମିତି ବେଳେ ବେଳେ ଚିନ୍ତା ଆସେ। କିନ୍ତୁ ଯେତେବେଳେ ମାନେ ରୋଗୀଙ୍କ ପାଖକୁ ଯାଇକି ଚିକିତ୍ସା କରୁ ସେ ଭଲ ହେଇଯାଏ, ଆମକୁ ବହୁତ ଖୁସି ଲାଗେ ଯେ ନାଇଁ ଯାହା ହଉ ସେ ସ୍ୱାସ୍ଥ୍ୟ ସେବାଟା ପାଇପାରିଲା।

0: ଏତେ ସବୁ କଷ୍ଟ ମଧ୍ୟରେ ମଧ୍ୟ ଆପଣ ଏହି ସେବା ଜାରି ରଖିବାକୁ ଆପଣ ପ୍ରେରଣାଟା କାହାଠାରୁ ପାଉଛନ୍ତି? ଆପଣଙ୍କୁ ଇନ୍ସପିରେସନ କେମିତି ମିଳୁଛି?
1: ପ୍ରେରଣା ତ ନିହାତି ଭାବରେ ପରିବାର ତରଫରୁ ମୋତେ ଫୁଲ ସମର୍ଥନ ଥିଲା, ଯେହେତୁ ମୁଁ ସେଠି ଦୁର୍ଗମ ଅଞ୍ଚଳରେ ରହୁଥିଲି, ପରିବାର ପାଇଁ ସମୟ ଦେଇପାରୁନଥିଲି। ନିହାତି ଭାବରେ ପରିବାର ରହିବ, ତାପରେ ଆମର ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ସମସ୍ତଙ୍କ ପାଖରେ ଋଣୀ ଥିଲି।
0: ଭଣ୍ଡା କମ୍ୟୁନିଟିର କୌଣସି ଏମିତି ରୋଗୀଙ୍କ ଏମିତି କିଛି ଘଟଣା ଅଛି କି ଯାହା ଆପଣଙ୍କ ଜୀବନକୁ ଛୁଇଁ ଯାଇଛି?
1: ମାନେ ସେମିତି ତ ବହୁତ କିଛି ଅଛି, ଯେ ଯେମିତି ମାନେ ଗୋଟେ ରୋଗୀ ସିଏ ମାନେ ତା ଦେହରେ ସାରା ମାନେ ଘା ହେଇକରି ପୋଜ ହେଇଯାଇଥିଲା, ମାନେ ସେ ମେଡିକାଲ ଯିବା ପାଇଁ ନାରାଜ ଥିଲା। ତ ତା ପାଖକୁ ଯାଇକରି ଆମେ ଟ୍ରିଟମେଣ୍ଟ ଆରମ୍ଭ କରିଥିଲୁ।

0: ପ୍ରତି 2 ଦିନ 3 ଦିନରେ ତାର ଡ୍ରେସିଂ କରା ହଉଥିଲା। ଏଇଟା ମାନେ ଗୋଟେ ଗୋଟେ ଅବିସ୍ମରଣୀୟ ମୁହୂର୍ତ୍ତ ଥିଲା।
1: ଏତେ ଲୋକଙ୍କ ସେବା କରିବାର ଅନୁଭୂତିଟା କେମିତି ଲାଗେ ସାର୍?
0: ଅନୁଭୂତି ନିହାତି ଭାବରେ ସକାରାତ୍ମକ ରହୁଛି, ଯେହେତୁ ବଣ୍ଡା ଆଦିବାସୀ ସେମାନେ ସାକ୍ଷରତା ସେମାନଙ୍କ ମଧ୍ୟରେ ନାହିଁ। ସେମାନେ ଯେତେବେଳେ ମୁଁ ଚାକିରି ଆରମ୍ଭ କରିଥିଲି ସେମାନେ ଆମର ସ୍ୱାସ୍ଥ୍ୟ ସେବା କୁ ବିଶ୍ୱାସକୁ ନଉନଥିଲେ। ସେମାନେ ଯେହେତୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଇକରି ସେମାନେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ ରଖୁଥିଲେ, ଯଦ୍ୱାରା ସେମାନେ ଆମ ପାଖକୁ ବହୁତ ମାନେ ଯେତେବେଳେ ରୋଗୀଟି ସିରିୟସ ହେଇଯିବ ସେତେବେଳକୁ ସେ ଆମ ପାଖକୁ ଆସୁଥିଲା। କିନ୍ତୁ ଯେତେବେଳେ ସେଇଟା ଆମକୁ ବହୁତ ଚେଷ୍ଟା ମାନେ କରିବାକୁ ପଡିଲା ଯେ ସେମାନେ ଆମ ପାଖକୁ ପ୍ରଥମେ ଆସିବା ପାଇଁ ପଡିବ, ଯଦ୍ୱାରା ସେମାନଙ୍କୁ ବହୁତ ସଚେତନ ମାନେ ଘର ଘର ଯାଇକିରି ସଚେତନ କରାହେଇଛି। ବର୍ତ୍ତମାନ ବହୁତ ଖୁସି ଲାଗୁଛି ଯେ ସେମାନେ ଆଉ ଗୁଣି ଗରେଡ଼ି ଉପରେ ଏତେ ବିଶ୍ୱାସ କରୁନାହାନ୍ତି। ପ୍ରାୟ ମାନେ ସବୁ ସମସ୍ତେ ସ୍ୱାସ୍ଥ୍ୟ ସେବା ଆମର ଆଧୁନିକ ଚିକିତ୍ସା ପ୍ରଣାଳୀ ଉପରେ ବିଶ୍ୱାସ କଲେଣି।

0: ଠାକୁରଙ୍କ ମତରେ ସେବାର ମାନେ କ'ଣ?
1: ସେବାର ମାନେ ମାନବ ସେବା ହିଁ ମାଧବ ସେବା। ଭଗବାନଙ୍କୁ ପୂଜା କରିବା ଯାହା, ସେ ଗରିବ ଦୁଃଖୀ ରଖି ରୋଗୀଙ୍କ ସେବା କରିବା ସେୟା।
0: ଅଗଷ୍ଟ 15ରେ ରାଷ୍ଟ୍ରପତି ଭବନରେ ଯିବାର ଅନୁଭୂତିଟା କେମିତି ଥିଲା?
1: ଅନୁଭୂତି ନିହାତି ଭାବରେ ବହୁତ ମାନେ ଭାଷାରେ ପରିବ୍ୟକ୍ତ କରିହେବ ନାହିଁ, ଯେହେତୁ ଗୋଟେ ଅବିସ୍ମରଣୀୟ ମୁହୂର୍ତ୍ତ ସେଇଟା ଥିଲା। ଆମକୁ ମାନେ ରାଷ୍ଟ୍ରପତି ଭବନକୁ ଯିବା ସେମିତି ତ ଯାଇ ହୁଏ ନାହିଁ, ଓଡ଼ିଶା ବାହାରକୁ ବି ମୁଁ କେବେ ଯାଇ ନାହିଁ। ରାଷ୍ଟ୍ରପତି ଭବନ ଯାଇକରି ରାଷ୍ଟ୍ରପତି ମହୋଦୟଙ୍କୁ ସାମ୍ନାରେ ପାଇବାଟା ଅବିସ୍ମରଣୀୟ ମୁହୂର୍ତ୍ତ ଥିଲା।
0: ତାଙ୍କ ସହିତ କଥା ହେବାର ସୁଯୋଗ ମିଳିଥିଲା କି?
1: ଯେହେତୁ ରାଷ୍ଟ୍ରପତି ମହୋଦୟଙ୍କ ବ୍ୟସ୍ତ ସମୟରୁ ଅଳ୍ପ ସମୟ ଆମ ପାଇଁ ଦେଇଥିଲେ, ତ କଥା ହେବାର ସୁଯୋଗ ମିଳିନଥିଲା, କିନ୍ତୁ ପାଖରେ ଆମ ସହିତ ଜଷ୍ଟ ଦେଖା କରିବାର ସୁଯୋଗ ମିଳିଥିଲା।
0: ଏବେ ଯୋଉ ପାଇଥିବା ସମ୍ମାନକୁ ଆପଣ ନିଜର ସମ୍ମାନ ଭାବେ ଦେଖୁଛନ୍ତି ନା ଆପଣ ମାଲକାନଗିରି ବଣ୍ଡା କମ୍ୟୁନିଟିର ସମ୍ମାନ ବୋଲି ଭାବୁଛନ୍ତି?
1: ଏ ସମ୍ମାନଟା ସମଗ୍ର ମାଲକାନଗିରି ଜିଲ୍ଲାର, ସମଗ୍ର ଓଡ଼ିଶାର ସମ୍ମାନ। ମୋ ପରିବାର, ମୋ ସହକର୍ମୀ, ମୋ ଆଶା, ମହିଳା ସ୍ୱାସ୍ଥ୍ୟକର୍ମୀ, ମେଡିକାଲ ଅଫିସର, ସମସ୍ତଙ୍କର ଏ ସଫଳତା, ସମସ୍ତଙ୍କର ସହଯୋଗ ମୁଁ ଆଜି ସଫଳ।

0: ରାଷ୍ଟ୍ରପତି ଭବନରୁ ଫେରିବା ପରେ ଆପଣଙ୍କ ମନରେ ପ୍ରଥମ ଭାବନା କଣ ଆସିଥିଲା?
1: ମାନେ ମୁଁ ଯୋଉ କାର୍ଯ୍ୟଟା କରିଆସୁଛି ମତେ ପୁଣି ମାନେ ଆହୁରି କେମିତି ମୁଁ ଭଲ ଭାବରେ କାର୍ଯ୍ୟ କରିପାରିବି, ଆହୁରି ଭଲ ଭାବରେ ରୋଗୀଙ୍କ ପାଖକୁ ଯାଇକିରି ସେବା କରିପାରିବି, ସେମାନଙ୍କୁ ଆହୁରି କ୍ଷସ୍ରତକୁ କେମିତି ଆଣିପାରିବି, ମୋ ପାଇଁ ଉତ୍ସାହଦାୟକ ରହିବ।
0: ଆଜିର ଯୁବପିଢି ଯଦି ଆପଣଙ୍କ ଠାରୁ କିଛି ଶିଖିବାକୁ ଚାହାନ୍ତି, ତେବେ ଆପଣ ସେମାନଙ୍କୁ କଣ ବାର୍ତ୍ତା ଦେବାକୁ ଚାହିଁବେ?
1: କୌଣସି କାମ ଛୋଟ କିମ୍ବା ବଡ଼ ହୋଇନଥାଏ, ଆମେ ଯେଉଁ କାମ କରିବା ଯାହା ଆମକୁ ଆତ୍ମସନ୍ତୋଷୀ ଦେଇପାରିବ ସେଇ କାମ କରିବା ହିଁ ଉଚିତ। ଯେମିତି ରୋଗୀ ସେବା କରିବା, ଆଜିକାଲି ଯୁବପିଢି ଗାଁ ଗହଳିରୁ ବିମୁଖ ହେଉଛନ୍ତି।

0: ସେମାନେ ମାନେ ଚାକିରି କରିବା ପାଇଁ ଟାଉନ ସହର ଅଞ୍ଚଳକୁ ପ୍ରାଧାନ୍ୟ ଦେଉଛନ୍ତି, କିନ୍ତୁ ସେଇଟା ସେ ନ କରିକି ଗାଁ ଗହଳିରେ ବି ସେବା ଯୋଗାଇ ଦେବା ବି ସମ୍ଭବ ହୋଇପାରିବ।
1: ଆଗାମୀ ଦିନରେ ଆପଣ ବଣ୍ଡା ଅଞ୍ଚଳର ହେଲ୍ଥ କେୟାର ପାଇଁ ଆପଣଙ୍କର କ'ଣ ସ୍ୱପ୍ନ ରହିବ?
0: ଯେହେତୁ ବଣ୍ଡା ଜନଜାତି ସେ ଭୌଗୋଳିକ ସ୍ଥିତି କାରଣରୁ ସେଠି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି, ତ ମୋର ସବୁଠୁ ପ୍ରାଥମିକତା ରହିବ ମ୍ୟାଲେରିଆକୁ ନିରାକରଣ କରିବା। ତା ସହିତ ସମସ୍ତ ଯେପରି ଆମର ଗର୍ଭବତୀ ମହିଳା ହଉ ପ୍ରସୂତି ମହିଳା ହଉ ସେମାନେ ସମସ୍ତ ସୁବିଧା ପାଇପାରନ୍ତୁ। ଏବେ ଯେମିତି ଆମର ଚାଲିଛି ନୀତି ଆୟୋଗର ଆକାଂକ୍ଷୀ ଯେ ବ୍ଲକ ପ୍ରୋଗ୍ରାମରେ ଯେମିତି ଅଣ ସଂକ୍ରାମକ ରୋଗରେ ଯେମିତି ରହିଛି ଉଚ୍ଚ ରକ୍ତଚାପ ବ୍ଲଡ ସୁଗାର ଏଇ ଯେମିତି ସମସ୍ତ ସବୁ ଚିକିତ୍ସା ପାଇପାରିବେ।

0: ଆପଣଙ୍କର ଏହି ଯାତ୍ରାରେ ପରିବାର, ସହକର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ସହଯୋଗ କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବନ୍ତି?
1: ଗୁରୁତ୍ୱପୂର୍ଣ୍ଣ ନିହାତି ଭାବରେ ସବୁଠାରୁ ପରିବାରର ସମର୍ଥନ ସହଯୋଗ ତ ନିହାତି ରହିଛି। ତା ସହିତ କୌଣସି କାର୍ଯ୍ୟ ଏକୁଟିଆ କରିବା ସମ୍ଭବ ହୋଇନଥାଏ, ସହକର୍ମୀଙ୍କ ସହଯୋଗ ରହିଥାଏ, ଆମର ଉପର ଅଧିକାରୀଙ୍କର ସହଯୋଗ ରହିଥାଏ, ପରିବାରର ସହଯୋଗ ରହିଥାଏ। ରହିଲେ ହିଁ ଆମେ ଭଲରେ କାମ କରିପାରିବା।
0: ଆପଣ ସମସ୍ତଙ୍କୁ କଣ ବାର୍ତ୍ତା ଦେବାକୁ ଚାହିଁବେ କି ଜୀବନରେ ସମସ୍ତେ ଏ ଯୋଉ ସେବା ମନୋଭାବଟା ନିଜ ମନରେ କେମିତି ଆଣିପାରିବେ?
1: ସେବା ମନୋଭାବ ନିଜ ଅନ୍ତରାତ୍ମାରୁ ଆସିଥାଏ, ଯାହାକି ସଫଳତା ପାଓ କି ନ ପାଓ କିନ୍ତୁ ସେବା କରିଚାଲ, ଫଳର ଆଶା ରଖ ନାହିଁ କିନ୍ତୁ ସେବା କରିଚାଲ।
0: ଯେତେବେଳେ ଆପଣ ଯାଇଥିଲେ ସେଠିକୁ, ସେଠାରେ ବିଭିନ୍ନ ଜାଗାରୁ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଅନ୍ୟ ଅତିଥିମାନଙ୍କୁ ଭେଟିବାର ସୁଯୋଗ ମିଳିଥିଲା କି, ଏବଂ ସେଠାରୁ ଆପଣ କଣ ଶିଖିଲେ ସେମାନଙ୍କଠୁ, ପରିବେଶଟା କେମିତି ଥିଲା?
1: ବହୁତ ଉତ୍ସାହଜନକ ଥିଲା, ଯେହେତୁ ଯେତେବେଳେ ଆମେ ନୀତି ଆୟୋଗ ତରଫରୁ ଆମେ 6 ଜଣ ସମଗ୍ର ଭାରତରେ ଆମେ 6 ଜଣ ଯାଇଥିଲୁ। 6 ଜଣରୁ ମୁଁ ଓଡ଼ିଶାରୁ ଥିଲି, ଆମ ମୋ ସହିତ ଆଉ ଜଣେ ଥିଲେ ଗୁଜୁରାଟରୁ, ଜଣେ ଛତିଶଗଡ଼ରୁ, ଜଣେ ମିଜୋରାମରୁ, ଜଣେ କାଶ୍ମୀରରୁ, ଜଣେ ଝାଡ଼ଖଣ୍ଡରୁ। ସମସ୍ତେ ନିଜ ଅନୁଭୂତି ଆମେ ବାଣ୍ଟିଥିଲୁ, କିଏ କେମିତି କାମ କରୁଛ, ମାନେ ଲାଗିଲା ସମସ୍ତେ ଯେମିତି ସବୁ ମାନେ ରାଷ୍ଟ୍ରପତି ମହୋଦୟ ଏମିତି ମାନେ ଦୁର୍ଗମ ଅଞ୍ଚଳରୁ ମାନେ ଚିହ୍ନଟ କରିକି ଲୋକଙ୍କୁ ଡାକିଛନ୍ତି, ବହୁତ ଖୁସି ଲାଗିଲା। ମିଜୋରାମ ଯିଏ ଅଛନ୍ତି, ଯିଏ ଆସିଥିଲେ, ସିଏ ଛୋଟ ଛୋଟ ଛୁଆଙ୍କୁ ପାଠ ପଢାନ୍ତି, ମାନେ ICDS ତରଫରୁ ଆସିଥିଲେ। ଛତିଶଗଡ଼ରୁ ଯିଏ ଆସିଥିଲେ, ସିଏ ଅଙ୍ଗନବାଡି କର୍ମୀ, ସିଏ ଛତିଶଗଡ଼ର ଯୋଉ ନକ୍ସଲ ପ୍ରବଣ ଏରିଆ ବିଜାପୁର ଘାଟି ସେଇଠୁ ଆସିଥିଲେ। ସିଏ କହିଲେ ମୁଁ କେବେ ଛତିଶଗଡ଼ରୁ ବାହାରକୁ ଯାଇନାହିଁ, ମତେ ଯେତେବେଳେ ଡାକରେ ଆସିଲା ମୁଁ ମାନେ ଖୁସିରେ ମାନେ କେମିତି ଯିବି କଣ କରିବି ମୁଁ କିଛି ଚିନ୍ତା କରିପାରିଲେନି, ସେମିତି ସମସ୍ତେ ଆସିଥିଲେ ଆଉ।
0: ରାଷ୍ଟ୍ରପତି ଭବନ ଭଳି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଆବାସରେ ଆମନ୍ତ୍ରିତ ହେବା ଆପଣଙ୍କ ପାଇଁ ଏବଂ ଆପଣଙ୍କ ଜୀବନ ପାଇଁ ଏହାର ମାନେ କଣ ରହିବ?
1: ଏହା ତ ମୋ ଜୀବନର ଗୋଟେ ମାନେ ଅଭୁଲା ମାନେ ସଫଳତାର ଶୀର୍ଷ କହିବାକୁ ମାନେ ମୁଁ ପଚାଇବି ନାହିଁ, ଯେହେତୁ ଆଗକୁ ମୁଁ କଣ ପାଇବି ନ ପାଇବି ସେଇ କଥାରେ ମୁଁ କେବେ ଚିନ୍ତା କରୁନାହିଁ, କିନ୍ତୁ ଏହା ମାନେ ମୋ ଜୀବନର ସବୁଠୁ ସଫଳତାର ଶୀର୍ଷ ସ୍ଥାନ ବୋଲି କହିପାରିବି।
0: ବହୁତ ଭଲ ଲାଗିଲା ସାର୍ ଆପଣଙ୍କ ସହିତ କଥା ହେଇକି, ବହୁତ କିଛି ଜାଣିବାକୁ ପାଇଲୁ ଆପଣଙ୍କ ଠୁ। ଆପଣ କିଛି ସମୟ ଆମକୁ ଦେଲେ ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
1: ଧନ୍ୟବାଦ
0: ସାର୍। ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ। ଆପଣ ନିକଟରେ ରାଷ୍ଟ୍ରପତି ଭବନ ଯାଇଥିଲେ ଏବଂ ସେଇଥିରେ ଆପଣ

0: ଯୋଉ ସ୍ୱାଗତ ସମାରୋହ ହେଇଥିଲା ଏବଂ ଆପଣଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଆମେ ସେ ବିଷୟରେ ଆପଣଙ୍କ ସହିତ କଥା ହେବାକୁ ଚାହୁଁଛୁ, କିନ୍ତୁ ପ୍ରଥମେ ସାର୍ ଆପଣ ଆପଣଙ୍କର ପରିଚୟ ଟିକେ ଦେଇ ଦିଅନ୍ତୁ।
1: ନମସ୍କାର, ମୁଁ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସ, ଅବସରପ୍ରାପ୍ତ ଇତିହାସ ବିଭାଗୀୟ ମୁଖ୍ୟ, ସରକାରୀ ମହାବିଦ୍ୟାଳୟ କୋରାପୁଟ, ଅଧୁନା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ କେୟାରର କୋର୍ସ ଡାଇରେକ୍ଟର ଭାବେ କାର୍ଯ୍ୟରତ ଏବଂ ଏନ୍ଏବି ଓଡ଼ିଶାର ଇନକ୍ଲୁସିଭ୍ ଏଜୁକେସନ ଡାଇରେକ୍ଟର ଭାବରେ କାର୍ଯ୍ୟରତ ତଥା ରେଡିଓ ସୁରଭି 90.4 FM ର କଣ୍ଟେଣ୍ଟ ଡିଜାଇନର ଏବଂ ରେଡିଓ ବାଘାଜ୍ୟୋତି 89.6 ର କଣ୍ଟେଣ୍ଟ ଡିଜାଇନର ଭାବରେ କାର୍ଯ୍ୟରତ।
0: ସାର୍, ଏହି ସଫଳତା ପଛରେ ଆପଣଙ୍କର ଦୀର୍ଘ ଯାତ୍ରା କେବେ ଏବଂ କିପରି ଆରମ୍ଭ ହୋଇଥିଲା?
1: ଏ ସଫଳତା ପଛରେ ମୋର ଦୀର୍ଘ ଯାତ୍ରା ଆରମ୍ଭ ସମ୍ପର୍କରେ ମୁଁ କହିବି ଯେ ଆଜୀବନ ସାଧନାର ଫଳସ୍ୱରୂପ ଏହା ମୋତେ ପ୍ରାପ୍ତ ହୋଇଥିଲା ଏବଂ ଏଥିପାଇଁ ମୋ ଯାତ୍ରା ଅଧିକ କଠିନ ଥିଲା। ଲୁହାଠାରୁ ବଳିଷ୍ଠ ମାଂସପେଶୀ, ପଥର ଠାରୁ କଠିନ ହୃଦୟ ଓ ବଜ୍ର ଠାରୁ ଶକ୍ତ ମନୋବଳକୁ ପାଥେୟ କରି ପ୍ରବଳ ସ୍ୱାଭିମାନର ସହ ମୁଁ ଏ ଯାତ୍ରା ପଥରେ ଅଗ୍ରସର ହୋଇଥିଲି ଏବଂ ମୋ ସ୍ୱାଭିମାନକୁ ପ୍ରତିଷ୍ଠା କରିବା ପାଇଁ ମୁଁ ଆଦିବାସୀ ଅଞ୍ଚଳରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତି କରିବା କ୍ଷେତ୍ରରେ ଇନକ୍ଲୁସିଭ୍ ଏଜୁକେସନ ମାଧ୍ୟମରେ କାର୍ଯ୍ୟ କରିଥିଲି।

0: ସାର୍ ଇନକ୍ଲୁସିଭ୍ ଏଜୁକେସନ୍ ପ୍ରତି ଆପଣଙ୍କର ଆଗ୍ରହଟା କିପରି ସୃଷ୍ଟି ହୋଇଥିଲା?
1: ଇନକ୍ଲୁସିଭ୍ ଏଜୁକେସନ୍ କହିଲେ କେବଳ ଦୃଷ୍ଟିବାଧିତ ବା ଅନ୍ୟାନ୍ୟ ହେଣ୍ଡିକେପ୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ଉନ୍ନତି ନୁହଁ, ବରଂ ଏହା ପ୍ରତ୍ୟେକ ବର୍ଗଙ୍କର ସର୍ବାଙ୍ଗୀନ ଶିକ୍ଷାର ଉନ୍ନତି। ଅର୍ଥାତ୍ ଏହି ଶିକ୍ଷା ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱ ଦିଆଯାଇଥାଏ। ଯେଉଁମାନେ ସମାଜର ଦୁର୍ବଳ ଶ୍ରେଣୀରେ ରହନ୍ତି ବା ଯେଉଁମାନଙ୍କର କୌଣସି ପ୍ରକାର ଦୁର୍ବଳତା ରହିଥାଏ, ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଥିଲା ଏହାର ଲକ୍ଷ୍ୟ। ତ ଏହି ଲକ୍ଷ୍ୟକୁ ସାଧନ କରିବା ପାଇଁ ମୁଁ ବିଭିନ୍ନ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ସହ କାର୍ଯ୍ୟ କରିଥିଲି।
0: ଆପଣଙ୍କର ଏହି କାର୍ଯ୍ୟ ମାଧ୍ୟମରେ କୌଣସି ଛାତ୍ର ବା ଛାତ୍ରୀଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିଥିବ ନିଶ୍ଚୟ, ତେବେ ସେହି ଘଟଣା କିଛି ଆମ ସହିତ ଆପଣ ସେୟାର କରିପାରିବେ କି?
1: ହଁ, ଏହି ଛାତ୍ରଛାତ୍ରୀ ମାନଙ୍କୁ ପରିବର୍ତ୍ତନ କରିବା ବେଳେ ମୋର ମନେ ପଡ଼େ, ମୋର ଅନେକ ଛାତ୍ର ଏ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ହୋଇଛନ୍ତି। ଯେଭଳିକି କୋରାପୁଟରେ ଚାକିରି କରିବା ବେଳେ ମୋର ଗୋଟିଏ ଛାତ୍ର ବର୍ତ୍ତମାନ ପୋଲିସ ବିଭାଗରେ ଅବସ୍ଥାପିତ ଏବଂ ଅନ୍ୟ ଏକ ଛାତ୍ର ଓପିଏସ୍ସି ପାଇ ସେ ସରକାରଙ୍କର ଶାସନ ବିଭାଗରେ ଅଧିଷ୍ଠିତ।
0: ଜଣେ ଇନକ୍ଲୁସିଭ୍ ଛାତ୍ର ପାଇଁ କିମ୍ବା ଇନକ୍ଲୁସିଭ୍ ଏଜୁକେସନ୍ ମାଧ୍ୟମରେ ଜଣଙ୍କୁ ସାହାଯ୍ୟ କରିବା ଏବଂ ତାଙ୍କୁ ସଶକ୍ତ କରିବା, ଏଇ ଦୁଇଟି ମଧ୍ୟରେ ଆପଣ କଣ ଫରକ ଅନୁଭବ କରନ୍ତି?
1: ଇନକ୍ଲୁସିଭ୍ ଏଜୁକେସନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରାଯାଏନି, ବରଂ ସେମାନଙ୍କ ସହ ସହଯୋଗ କରାଯାଏ। ସେମାନଙ୍କୁ ସହଯୋଗର ହସ୍ତ ପ୍ରସାରଣ କରି ସମାଜର ମୁଖ୍ୟ ସ୍ରୋତକୁ ଅଣାଯାଏ, କାରଣ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ଶିକ୍ଷକଙ୍କୁ ପରିଶ୍ରମ କରିବାକୁ ପଡ଼ିଥାଏ। ଯେମିତିକା ପ୍ରୟୋଗାତ୍ମକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସେମାନଙ୍କୁ ସମୃଦ୍ଧ କରିବାକୁ ହୋଇଥାଏ। କାରଣ ମୁଁ କହିବି, ଆମର ସମାଜର ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିକଟରେ ଅନେକ ପ୍ରତିଭା ଲୁକ୍କାୟିତ ରହିଛି। ସେଭେରାଲ୍ ରାଇଟର୍ସ, ଆର୍ଟିଷ୍ଟ, ସ୍କଲାର୍ସ ଆଣ୍ଡ ଆକ୍ଟିଭିଷ୍ଟ ହାଭ୍ ରିଇଣ୍ଟରପ୍ରିଟେଡ୍ ଡିସାବିଲିଟି ଏଜ୍ ଏ ଫ୍ୟାକ୍ଟ ଅଫ୍ ଲାଇଫ୍ ଆଣ୍ଡ ଏ ଫର୍ମ ଅଫ୍ ହ୍ୟୁମାନ୍ ଭେରିଏସନ୍। ତେଣୁ ଦେ ଆର୍ ଆକ୍ଟିଭ୍ ରିପ୍ରେଜେଣ୍ଟେସନ୍ ଇନ୍ ଦି ନ୍ୟାସନାଲ୍ ଆଣ୍ଡ ଇଣ୍ଟରନ୍ୟାସନାଲ୍ ଲେଭେଲ୍ ହାଭ୍ ରିଇଣ୍ଟରପ୍ରିଟେଡ୍ ଟୁଡେ ସୋସାଇଟି ଟୁ ଗୋ ଏହେଡ୍ ୱିଥ୍ ଗ୍ରୀନ୍ ସିଗ୍ନାଲ୍ସ ଫର୍ ଡିଫରେଣ୍ଟଲି ଏବଲ୍ ପିପୁଲ୍। ତେଣୁ ସେଇ ଯେଉଁ ଭିନ୍ନକ୍ଷମ ଏବଂ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଆମର ଏ ପ୍ରୟାସ ଥିଲା। ୱି ୱିଶ୍ ଆୱାର ମିଶନ୍ ଉଡ୍ ବି ସକ୍ସେସଫୁଲ୍ ଆଟ୍ ଦି ଏଣ୍ଡ ଅଫ୍ ଆୱାର ଜର୍ନି ଆଣ୍ଡ ଆୱାର ଇମୋସନାଲ୍ ଡିଷ୍ଟ୍ରେସ୍ ହାଜ୍ ନୋ ସବଷ୍ଟିଚ୍ୟୁଟ୍। ଇଟ୍ ୱିଲ୍ ଡେଫିନେଟ୍ଲି କମ୍ ଇନ୍ ଦି ଫର୍ମ ଅଫ୍ ଲିଟରେଚର୍, ଆର୍ଟ, ସ୍କଲ୍ପଚର୍ ଆଣ୍ଡ ସୋ ଅନ୍।

0: ଏତେ ବର୍ଷର ଏହି ସେବା ଭିତରେ ଏମିତି କୌଣସି ଘଟଣା ଅଛି କି ଯାହା ଆଜି ମଧ୍ୟ ଆପଣଙ୍କ ଆଖିରେ ଲୁହ ଆଣିଦିଏ?
1: ଏମିତି ଘଟଣା ମୋ ଜୀବନରେ ରହିଛି, ଯୋଉ ଘଟଣା କି ମୋ ଆଖିରେ ଆଜି ବି ଲୁହ ଆଣିଦିଏ। ଯେତେବେଳେ ମୁଁ ନୂତନ କରି କୋରାପୁଟ ଅଞ୍ଚଳକୁ ମୋର କାର୍ଯ୍ୟ ଆରମ୍ଭ କରିବା ପାଇଁ ଆସିଥିଲି, ସରକାର ମୋତେ ପଚାରିଥିଲେ ଯେ ତୁମେ ଏଇ ଅଞ୍ଚଳ କାହିଁକି ଯିବ। ସେଠି ଆଦିବାସୀ ମାନଙ୍କର ସଫରିଂ ବା ସେମାନଙ୍କର ଯୋଉ ନିର୍ଯାତନା ଦେଖିକିରି ମୁଁ ଅଭିଭୂତ ହୋଇପଡ଼ିଥିଲି। ତେଣୁ ସରକାରଙ୍କୁ ନିବେଦନ କରିଥିଲି ମୋତେ ସେଠି ପଠାଯାଉ ଏବଂ ସେଇ ଜାଗାରେ ମୁଁ ଯାଇ ମୋର କାର୍ଯ୍ୟକୁ ଆରମ୍ଭ କରିବି ଏବଂ ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବି। ଆପଣ ଜାଣି ଖୁସି ହେବେ ଯେ ଏହି ଅଞ୍ଚଳରେ ମୁଁ ଦୀର୍ଘ 32 ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲି ଏବଂ 500ରୁ ଅଧିକ ସେମିନାର ଏବଂ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ କରି ଆଦିବାସୀ ମାନଙ୍କ ମଧ୍ୟରେ ସଚେତନ ଭାବକୁ ଆଣିଥିଲି। ଫଳତଃ ମୋତେ ରାଷ୍ଟ୍ରପତି ଭବନରୁ ଏଟ୍ ହୋମ୍ ରିସେପ୍ସନ ଡାକରା ମିଳିଥିଲା।
0: ତେବେ ସେଦିନର ସେଠାକାର ଅନୁଭୂତି କେମିତି ଥିଲା ଆପଣଙ୍କ ପାଇଁ?
1: ଏଟ୍ ହୋମ୍ ରିସେପ୍ସନ କାର୍ଯ୍ୟକ୍ରମରୁ ଆସିବା ପରେ ମୋର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା। କାରଣ ଏଟ୍ ହୋମ୍ ରିସେପ୍ସନ କାର୍ଯ୍ୟକ୍ରମ ଏଭଳି କାର୍ଯ୍ୟକ୍ରମ ଯେଉଁଠାରେ କି ଜାତୀୟ ସ୍ତରରେ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା କିମ୍ବା କୌଣସି ଜାତୀୟ କାର୍ଯ୍ୟକ୍ରମରେ କୃତବିଦ୍ୟା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଏ। ଏବଂ ଏଠି ରାଷ୍ଟ୍ରପତିଙ୍କର ଭବନରେ କଲଚରାଲ ସେଣ୍ଟର ମଧ୍ୟରେ ସମ୍ମାନିତ କରି ପ୍ରତିଭାମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଏ। ତେଣୁ ଏହି ସ୍ୱୀକୃତି ପ୍ରାପ୍ତ କରିବା ପରେ ମୁଁ ମନେ କରିଥିଲି ରାଷ୍ଟ୍ରପତି ମୋତେ ପରିଶେଷରେ ସ୍ୱୀକୃତି ପ୍ରଦାନ କରିଛନ୍ତି ଏବଂ ମୋର ଯୋଉ ପରିଶ୍ରମକୁ ସେ ସ୍ୱୀକୃତି ଦେଇଛନ୍ତି। ଏଥିପାଇଁ

0: ସେଦିନର ସେ ଅନୁଭୂତି ଆପଣଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆଣିପାରିବ?
1: ସେଦିନର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା ଏବଂ ଏହା ମୋ ଅଞ୍ଚଳର ବ୍ୟକ୍ତିମାନଙ୍କୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବା ପାଇଁ ମୋତେ ଆହୁରି ପ୍ରେରିତ କରିବ। ଫଳତଃ ସେହି ପ୍ରେରଣାକୁ ପାଥେୟ କରି ମୁଁ ଆହୁରି ଆଗେଇବାକୁ ଚେଷ୍ଟା କରିବି।
0: ତେବେ ସାର୍, ମୁଁ ଆପଣଙ୍କଠୁ ଜାଣିବାକୁ ଚାହୁଁଛି କି ଆପଣଙ୍କ ସ୍ୱପ୍ନର ଇନକ୍ଲୁସିଭ୍ ସୋସାଇଟି କିପରି ହେବ?
1: ମୋ ସ୍ୱପ୍ନର ଇନକ୍ଲୁସିଭ୍ ସୋସାଇଟି କହିଲେ ମୁଁ ଭାବୁଛି ଯେ ମୋ ସୋସାଇଟିରେ ଦିବ୍ୟାଙ୍ଗ ଜଣ ରହିବେ, ଆଦିବାସୀ ଜଣ ରହିବେ, ଜନଜାତି ଛାତ୍ରଛାତ୍ରୀ ରହିବେ ଏବଂ ସମାଜର ଆର୍ଥିକ ସ୍ତରରେ ଅନୁନ୍ନତ ଥିବା ଛାତ୍ରଛାତ୍ରୀମାନଙ୍କୁ ନିଆଯାଇପାରିବ।
0: କ'ଣ ଶେଷରେ ସମସ୍ତ ଛାତ୍ରଛାତ୍ରୀ, ପରିବାର ଓ ସମାଜଙ୍କ ପାଇଁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
1: ମୋର ବାର୍ତ୍ତା ରହିବ ଯେ ଆଜିର ଶିକ୍ଷା ପଦ୍ଧତି ବର୍ତ୍ତମାନ ବିପର୍ଯ୍ୟସ୍ତ ହୋଇସାରିଛି, ତେଣୁ ଏହି ବିପର୍ଯ୍ୟସ୍ତ ଶିକ୍ଷା ପଦ୍ଧତିକୁ ଉନ୍ନତିରେ ପଥରେ ଆଗେଇ ନେବାକୁ ହେଲେ ଆମକୁ ଗଭୀର ପରିଶ୍ରମ କରିବାକୁ ପଡିବ ଏବଂ ନୋଳିଆ ରାକ୍ଷୀ ନେଇ ଆମକୁ କର୍ତ୍ତବ୍ୟର ମହୋଦଧିରେ ଲମ୍ଫ ପ୍ରଦାନ କରିବାକୁ ହେବ। କାରଣ କର୍ତ୍ତବ୍ୟର ମହୋଦଧି ବିନା ଆମେ କାର୍ଯ୍ୟକ୍ରମକୁ ଆଗେଇ ନେଇପାରିବା ନାହିଁ।
0: ବହୁତ ବଢିଆ ସାର୍, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ଆପଣଙ୍କୁ ଶୁଣିକି। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
1: ଧନ୍ୟବାଦ।
2: ଆଜିର ବିବିଧାର ଅତିଥିମାନେ ଥିଲେ ଦୁଇ ଜଣ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ, ଦୁର୍ଗା ପ୍ରସାଦ ସାହୁ ଏବଂ କାମାକ୍ଷୀ ପ୍ରସାଦ ଦାସ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ସେମାନଙ୍କ କାହାଣୀ ଆମକୁ ଗୋଟିଏ କଥା ମନେ ପକାଇ ଦିଏ, ପଦବୀ ନୁହେଁ, ପ୍ରତିଷ୍ଠା ନୁହେଁ, ମଣିଷ ପାଇଁ କରାଯାଇଥିବା ନିଃସ୍ୱାର୍ଥ ସେବା ହିଁ ଦିନେ ମଣିଷକୁ ସବୁଠାରୁ ବଡ଼ ସମ୍ମାନ ଦେଇଥାଏ। ତେବେ ଆଶା କରୁଛୁ ଆଜିର ବିବିଧ ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଛି ନା ନାହିଁ ଆମେ ଜାଣିପାରିବୁ ଆପଣମାନଙ୍କର ମତାମତ ପାଇବା ପରେ। ତେବେ ଆପଣମାନେ ଆମକୁ 9438

0: 7826568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇ ପାରିବେ। ତେବେ ଆଜି ତ ସମୟ ହେଲାଣି, ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ
1: ରଞ୍ଜନ,
0: ମୁଁ ସସ୍ମିତା,
1: ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ଆସନ୍ତୁ ଜାଣିବା।

ସୁରଲହରୀ ପ୍ରଚାର କରିବୁ ସକାଳ 8:30 ଶିଳ୍ପୀ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ବିଶ୍ୱକଲ୍ୟାଣୀ ମହାନ୍ତି। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସକାଳ 9:00 ଗୀତିଧାରା ଏବଂ 9:30 ପ୍ରଚାର କରିବୁ ସପ୍ତଧାରା କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30 ଦିନ 11:00 ପାଲା। ବିଷୟ ଭକ୍ତ ଅମ୍ବାରିକା। ପରିବେଷଣ କରିଛନ୍ତି ସୁଦର୍ଶନ ମହାପାତ୍ର ଏବଂ ସାଥୀ। ଦିନ 11:30 ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଆମେ। ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ, ବର୍ଣ୍ଣନା ରୀତା ବିଶ୍ୱାଳ, ଦେବିକା ମହାନ୍ତି ଏବଂ ସୁବାସ ନାୟକ। ଦିନ 12:30 ଶୁଣିବେ ସୌରା ଭାଷାର କାର୍ଯ୍ୟକ୍ରମ ତାରବା। ଓଡ଼ିଆରେ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ଦିନ 1:20 ପ୍ରଚାର କରିବୁ ଘର ଉଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର ଦାନ୍ତବିନ୍ଧାର କାରଣ ଓ ପ୍ରତିକାର ସମ୍ପର୍କରେ ଡକ୍ଟର ଅର୍ଚ୍ଚନା ପ୍ରହରାଜଙ୍କ ସହ ସାକ୍ଷାତକାର। ପରେ ପରେ ରହିଛି ଆଉ ଏକ ସାକ୍ଷାତକାର ସୋସିଆଲ ମିଡିଆ ଯୁଗରେ ନାରୀର ଭୂମିକା, ଏ ସମ୍ପର୍କରେ ଶୁଣିବେ ବୈଜୟନ୍ତୀ ସ୍ୱାଇଁଙ୍କ ସହ କଥାବାର୍ତ୍ତା।

0: ଅପରାହ୍ନ 5ଟାରେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ପ୍ରଚାର କରିବ ନାଟକ ଷ୍ଟ୍ରିଟ୍ ଲାଇଟ୍ ତଳେ ମୋ ଜୀବନ। ପରେ ପରେ ଶୁଣିବେ ସାକ୍ଷାତକାର, ସ୍କିଲ୍ ଡେଭଲପମେଣ୍ଟ କେତେ ଜରୁରୀ, ଶେଷରେ ରହିଛି ନିଯୁକ୍ତି ସୂଚନା। ରାତି 8:15ରେ ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା, ଶିଳ୍ପୀ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା, ଗୀତ ସୌରାଂଶୁ ପଟ୍ଟନାୟକ, ସଙ୍ଗୀତ ଧୀରେନ୍ ମୋହନ ପଟ୍ଟନାୟକ। ରାତି 10:30ରେ ଏକକ କଳାକାର କ୍ରମରେ ଗୀତିକାର ସବୀର ଅହମ୍ମଦଙ୍କ ଗୀତକୁ ନେଇ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣିଲେ କାର୍ଯ୍ୟକ୍ରମ ସୂଚନା, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ ଏବଂ ସକାଳ 8:15ରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार प्रभात के साथ मैं जागृति शर्मा। प्रधानमंत्री नरेंद्र मोदी ने प्रगति बैठक में

କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ଅରବିନ୍ଦ ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଶାନ୍ତିରାଜ ଖୁସଲା।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଆପଣମାନେ ବର୍ତ୍ତମାନ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ତୃପ୍ତି ଦାସ, ଅଲକା ଦେବୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରଞ୍ଜନ କୁମାର।

ଏହି ଗୀତଟି ସହ ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ FM 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ କଚ୍ଚେ ଧାଗେ କଥାଚିତ୍ରର ଏହି ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ସୁଖବିନ୍ଦର ସିଂ। ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନୁସରତ ଫତେ ଅଲ୍ଲୀ ଖାନ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ ଗୀତିଧାରା କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ କଥାଚିତ୍ର ଦାଗ ଦି ଫାୟାର। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପୋଡୱାଲ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ।

ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଶୁଣନ୍ତୁ ଗୋଟିଏ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 27 ତାରିଖ ଗୁରୁବାର ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ 5ଟାରେ ପ୍ରଚାର କରିବ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଆଜି ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଆମ ଫୋନ୍ ନମ୍ବର ହେଲା 06854230690। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ ଗୀତିଧାରା କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ କଥାଚିତ୍ର ବେଟା, ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ବିପିନ ସଚଦେବ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଆନନ୍ଦ ମିଲିନ୍ଦ।

ଶେଷରେ ଆସନ୍ତୁ ଶୁଣିବା ସାଜନ କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ଅନୁରାଧା ପୌର୍ୱାଲ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରା। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ କଥାଚିତ୍ର ଅଭିମନ୍ୟୁ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି

ତୋ ଆଖି ମୋ ଆଇନା ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ପାମେଲା ଜୈନ। ଦେବଦାସ ଛୋଟରାୟଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଦୀପକ କୁମାର।

ସମୟ ଖେଳୁଛି ଚକା ଫଉରି, ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଅଭିଜିତ୍ ନିମାଇ ମହାନ୍ତିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

ପ୍ରେମ ରୋଗୀ ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ।

ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ଦିନ 11ଟାରେ ଶୁଣିବେ ପାଲା, ବିଷୟ ଭକ୍ତ ଅମ୍ବାରିକା। ପରିବେଷଣ କରିଛନ୍ତି ସୁଦର୍ଶନ ମହାପାତ୍ର ଏବଂ ସାଥୀ। ଦିନ 11:30ରେ ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଆମେ। ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ, ବର୍ଣ୍ଣନା ରୀତା ବିଶ୍ୱାଳ, ଦେବିକା ମହାନ୍ତି ଏବଂ ସୁବାସ ନାୟକ। ସୌରଭାଷର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 2:05। ଦିନ 2:20ରେ ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର, ଦାନ୍ତବିନ୍ଧାର କାରଣ ଓ ପ୍ରତିକାର, ଏ ସମ୍ପର୍କରେ ଡକ୍ଟର ଅର୍ଚ୍ଚନା ପ୍ରହରାଜଙ୍କ ସହ ସାକ୍ଷାତକାର। ପରେ ପରେ ରହିଛି ବୈଜୟନ୍ତୀ ସ୍ୱାଇଁଙ୍କ ସହ ଆଉ ଏକ ସାକ୍ଷାତକାର, ସୋସିଆଲ ମିଡିଆ ଯୁଗରେ ନାରୀର ଭୂମିକା। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ ସପ୍ତଧାରା କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ କଥାଚିତ୍ର ଚକାଚକା ଭଉଁରେ। ଗୀତଟିରେ କଣ୍ଠଦାନ କରିଛନ୍ତି ରତିକାନ୍ତ ଏବଂ ତୃପ୍ତି ଦାସ। ବିଜୟ ମଲ୍ଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଶରତ ନାୟକ।

0: ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏଇଠି ଶୁଣିବା ଗୋଟିଏ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 27 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ଆଜି ଅପରାହ୍ନ 3:40 ପର୍ଯ୍ୟନ୍ତ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଆମ ଫୋନ୍ ନମ୍ବର ହେଲା 06854230690। ଘୋଷଣାଟି ଏତିକିରେ ଶେଷ ହେଲା।
1: एक ऐतिहासिक पदक्षेप लिखुची सफलतार कहानी सुभद्रा
2: चारोटी किस्तीर सफल वितरण सह एक कोटी रु ऊर्ध्व महिला जीवन रे आसी स्वावलंबन नुआ परिचय जीविका विकाश रु रोजगार उद्यम रु आत्मविश्वास सुभद्रा गढ़ुची समृद्ध ओडिशार नुआ भविष्य। आसंता अगस्ट 28 पवित्र राखी पूर्णिमा अवसर रे एक कोटी रु ऊर्ध्व महिला सुभद्रार पंचम किस्ती बाबद को मिल 5,000 crore ऊर्ध्व टंकार सहायता राशि। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
1: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଆସନ୍ତୁ ଶୁଣିବା ହାଉସଫୁଲ ଟୁ କଥା ଚିତ୍ରର ଏହି ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ଶାନ ଏବଂ ଶ୍ରେୟା ଘୋଷାଲ। ସମୀର ଅଞ୍ଜାନଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ସାଜିତ ୱାଜିଦ୍।

ଶେଷରେ ଆସନ୍ତୁ ଶୁଣିବା ଦିୱାନା କଥାଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି କୁମାର ସାନୁ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦିମ ଶ୍ରବଣ।

0: ଯେତେବେଳେ ଭାରତ ଭୂମିରେ ଧର୍ମରେ ଗ୍ଲାନୀ ଦେଖାଯାଏ, ଅଧର୍ମର ମାତ୍ରା ବଢିଯାଏ, ସେତେବେଳେ ସାଧୁମାନଙ୍କୁ ପରିତ୍ରାଣ କରିବା ପାଇଁ, ଦୁଷ୍ଟମାନଙ୍କୁ ନିବାରଣ କରିବା ପାଇଁ ଏବଂ ଯୁଗେ ଯୁଗେ ଭାରତୀୟ ସନାତନ ଧର୍ମକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହି ପୃଥିବୀରେ ଭଗବାନ ଅବତୀର୍ଣ୍ଣ ହୁଅନ୍ତି। ସେଇଥିପାଇଁ ତୁଳସୀଦାସ ମହାତ୍ମା ରାମଚରିତ ମାନସରେ ହିନ୍ଦୀ ଭାଷାରେ ଲେଖିଲେ,
1: ଲେଖିଲେ
0: ଜବ ଜବ ହୁଇ ଧର୍ମ ପିହାନି, ଜବ ଜବ ହୁଇ ଧର୍ମ ପିହାନି, ବାଡ଼ଇ ଅସୁର।

0: ଲୋକ ଗୃହକୁ ତଥାକଥିତ ସମାଜର ଯଦି ଅସବର୍ଣ୍ଣ ଲୋକ ଅତିଥି ଭାବରେ ଆସିଲା ତାହେଲେ ଯେହେତୁ ଅତିଥି ସର୍ବଦେବ ଗୃହସ୍ଥ ତାର ପଦ ପୂଜା କରିବା ଉଚିତ।
1: ଆଚ୍ଛା
0: ଏଇ ସମୟରେ ଘଟଣା ହେଇଛି କଣ? ରାଜା ଅମ୍ବରୀଶ ପାରଣା ବିଧାନ କରିବା ପାଇଁ ଯାଉଛନ୍ତି, ସ୍ନାନ ସାରି ଫେରି ଆସିଛନ୍ତି, ରାଣୀ ପାରଣା ସଜାଡୁଛନ୍ତି।
1: ଶୁଭିଲା।

ସମୟରେ ରାଜଦ୍ୱାରରେ ଶୁଣାଗଲା, ଅମ୍ବରୀଷ ମୁଁ ତିନି ଦିନର ଭୋକିଲା ଅତିଥି, ତିନି ଦିନ ହେଲା କିଛି ଖାଇ ନାହିଁ, ମୋତେ ଖାଇବାକୁ ଦିଅ। ଅତିଥିଙ୍କର ପାଦ ପୂଜା ପର୍ଯ୍ୟନ୍ତ ଅପେକ୍ଷା କରିନାହାନ୍ତି ଅତିଥି। ଅତିଥି ହଠାତ୍ ପହଞ୍ଚିଗଲେ ରାଜାଙ୍କର ପାଠ ଅଗଣା ମଧ୍ୟ। ରାଜା ବିଧୁମୁଖେ ରାହୁ କି ଆସିଗା ସମୟ।

ଖରାପ କ୍ରୋଧ ଉପାଦାନରେ ଗଠିତ ଦୁର୍ବାସାଙ୍କର ତନୁ ଆସି ପହଞ୍ଚିଗଲେ ରାଜାଙ୍କର ପାଟଗଣା ମହର୍ଷି ଦୁର୍ବାସଙ୍କୁ ଯେମିତି ଦେଖିଛନ୍ତି ରାଜଦମ୍ପତି ପ୍ରଣାମ ସ୍ୱାଗତ ପାଠ୍ୟ।

ରାଜା ପାଦାସନ ପ୍ରଣାମ ଅର୍ପଣ କରୁ କରୁ ମହର୍ଷି ଦୁର୍ପସାଗି ଗଲେ କହିଲେ ରାଜା ରଖ ସେ ପାଦାସନ ମୋର ସେ ସମସ୍ତ କୌଣସି ଆବଶ୍ୟକ ନାହିଁ ମୋର ଆବଶ୍ୟକ ଅନ୍ନ ଖାଦ୍ୟ ପାଦ୍ୟମ ଅନ୍ନମ ତଥା ଘୂର୍ଣ୍ଣ ଧାତୃତ ସର୍ବାଙ୍ଗ ଦୁର୍ବାସ ସମବେହୀ ଭୋଜନ।

0: ଗୋଡା ଉଠୁ
1: ମୂଳରାଜନ ରେ ମୂଳରାଜନ
0: ଗୋଟି ଆସିଲାଣି କାଳ
1: ମୂଳରାଜନ ରେ ମୂଳରାଜନ
0: ଖାଦ୍ୟ ଦୁର୍ବାସାଙ୍କର ଏ ପ୍ରକାର ଭାବ ଦେଖି ରାଜା ରାଣୀ କରଜୋଡ଼ି କୃତାଞ୍ଜଳି ପୁତ୍ରରେ କହିଲେ କଣ।

ଜଣେ ଅତିଥିଙ୍କ ଅବହେଳା କରି ଯଦି ପାରଣା କରୁଛନ୍ତି ତାହେଲେ ଅତିଥିକୁ ଉପମନା ହେଲେ ଗୃହର ସମସ୍ତ ଧର୍ମ ନଷ୍ଟ। ଜଣେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପାରଣା ନ ହେଇପାରିଲେ ଏକାଦଶୀ ବ୍ରତ ନିଷ୍ଠ। କଣ କରିବେ ପୁରୋହିତ ଆଦେଶ ଦେଲେ ସେ ମହାରାଜ ଆପଣ ଜଳ ପାରଣାରେ ପାରଣା ବିଧାନ ଶେଷ କରନ୍ତୁ।

ଭାଷ ସର୍ବଜ୍ଞ ସର୍ବଜ୍ଞତା ବଳରେ ଜାଣିପାରିଲେ ରାଜା ମତ ଅବହେଳା କରି ତାର ପାରଣା ବିଧାନ ଶେଷ କରିଦେଇଛି। ପ୍ରକମ୍ପିତ ହେଲା ତନୁ, ପ୍ରଚଣ୍ଡ କୋପ ଆସିଗଲା ମନରେ, କହିଲେ ଅତିଥିଙ୍କ ବେହେଳା, ଏ ରାଜଧର୍ମ କଳଙ୍କ, ଜାର

ଦୁର୍ବାସ କହିଲେ ଅମରିଷ ଦୁର୍ବାସାର ସ୍ୱରୂପକୁ ବର୍ତ୍ତମାନ ଚିହ୍ନିନି ଏଇ କଥା କହିଦେ ମୁନି ନିଜ ଜଟା କିଏ ଛିଣ୍ଡେଇ ଦେଲେ ହଠାତ୍ ଜଟାରୁ ସୃଷ୍ଟି ହେଲା କୃତ୍ୟ ରାକ୍ଷସ କୃତ୍ୟ ରାକ୍ଷସକୁ ଯେମିତି ରାଜା

ରାଜାଙ୍କର ସଂଜ୍ଞା ନାହିଁ, ଭଗବାନଙ୍କର ବୈକୁଣ୍ଠରେ ଆସନ କମ୍ପିଲା। କଣ କଲେ ସେ ପ୍ରିୟ ଭକ୍ତ ଜଣ ଆର୍ତ୍ତନାଦ ହରି ଶୁଣି ନ ପାରି।

0: ରାଜସୀକୁ ଶିରରେ ବହନ କରି ଏ ଜଗତକୁ ରକ୍ଷା କରୁଛି, ଏ ଜଗତକୁ ମୁଁ ସୃଷ୍ଟି କରୁଛି, ମୁଁ ତାରି ସତ୍ୟକୁ ରକ୍ଷା କରିବି, ତା ଅସମ୍ଭବ ଅସମ୍ଭବ। ତୁମେ ଫେରି ଯାଅ। ପହଞ୍ଚିଗଲେ ବ୍ରହ୍ମାଙ୍କଠାରୁ ଫେରି ବାଧ୍ୟ ହେଇ ଶିବଙ୍କ ନିକଟରେ ପହଞ୍ଚିଲେ। ଦୁର୍ବାସା କହିଲେ, ହେ ଦେବଦେବ ଶଙ୍କର ରକ୍ଷା କର,
1: ରକ୍ଷା କର।
0: ଶିବ କାହିଁ ଦେଖିଦେଲେ ଆସୁଛି, ଆସୁଛି ସୁଦର୍ଶନ। କହିଲେ, ଦୁର୍ବାସା ମୋ ପାଖରୁ ଚଞ୍ଚଳ ଯାଅ, ଚଞ୍ଚଳ ଚାଲି ଯାଅ। ନାହଂ ବିପ୍ରବି ଭୁର୍ବେଷ୍ଟୁ ଚନ୍ଦ୍ର ପୀଡ଼ା ବିନାଶନେ ଲାଞ୍ଚ ମାଞ୍ଚ କ୍ଷଣାର୍ଧେ ଚକ୍ରଭସ୍ତୁଂ କରିଛତି। ବୋଲେ, ତୁମକୁ ମୋତେ ଉଭୟଙ୍କୁ ଏ ଚକ୍ର ଭସ୍ମ କରିଦେବ, ମୁଁ ତୁମକୁ ରକ୍ଷା କରିପାରିବିନି, ତୁମେ ଚାଲିଯାଅ। ବ୍ରହ୍ମା ଶିବଙ୍କ ଠାରୁ ନିରାଶ ହେଲା ପରେ ବାଧ୍ୟ ହୋଇ ପହଞ୍ଚିଗଲେ ଭଗବାନ ବିଷ୍ଣୁଙ୍କ ନିକଟରେ। ଦୁର୍ବାସା କହିଲେ, ନାରାୟଣ ମୋତେ ରକ୍ଷା କର, ରକ୍ଷା କର। ବିଷ୍ଣୁ ହସିଦେଲେ, କହିଲେ, ଦୁର୍ବାସା ତୁମେ ମୋତେ

ଭକ୍ତମାନେ ମୋର ନାମ ଦଉଛି ଗାଣ କରନ୍ତି ଦଉଛି ଶ୍ରବଣ କରନ୍ତି ମୁଁ ସେଇଠି ଥାଏ ମୁଁ ବୈକୁଣ୍ଠରେ ନଥାଏ ଏବେ ମଧ୍ୟ ତୁମକୁ କହୁଛି ଦୁର୍ବାସା ଅହଂ।

ପ୍ରଥମେ ଯେତେବେଳେ ଅନ୍ତର୍ଧାର ହେଇ ଦୁର୍ବାସକୁ ପ୍ରକୃତିସ୍ଥ ହେଲେ ନିଶ୍ୱାସ ମାରିଲେ ତେଣୁ ଅମ୍ବରୀଷ ଯୋଗୁଁ ମୁଁ ଏତେ କଷ୍ଟ ଭୋଗିଲି। ଅମ୍ବରୀଷ ଅମ୍ବରୀଷ।

ଅମୃତଙ୍କର ଧ୍ୟାନରେ ବୈକୁଣ୍ଠର ସିଂହାସନ କମିଟି ଉଠିଲା ଅନ୍ତର୍ଯ୍ୟାମୀ ନାରାୟଣ ଭକ୍ତର ଅନ୍ତର କଥା ଜାଣିପାର ବୁଝିଲେ ଭକ୍ତ ବାନ୍ଧବ କହ କାମନା ତୋରା ତାରେ ଡାକୁ ଆସୁ ହେ ମୋର ଭକ୍ତ ଭକ୍ତ କାହିଁକି ମୋତେ ସ୍ମରଣ କଲୁ କଣ ତୋର ଉଦ୍ଦେଶ୍ୟ କହ ଅମ୍ବରୀଷ କାତର ସ୍ୱରରେ କହିଲେ ଦୂର

ଏଥିରେ ପାପ ସଂସାରରେ ମୁଁ ଯେମିତି ଜନ୍ମ ନହେବି। ଭଗବାନ କହିଲେ ଅମ୍ବରୀଶ ମୁଁ କଣ କରିବି, କିନ୍ତୁ ବ୍ରାହ୍ମଣ ସାପକୁ ରକ୍ଷା କରିବା ମୋର ଶକ୍ତି ହେଲେ ମୁଁ କାହିଁକି ତା ଯଦି ହେଇଥାନ୍ତା। ଆଜି ଦେଖ ମୋ ହୃଦୟ ଶ୍ରୀବତ୍ସ ବ୍ରାହ୍ମଣ ଚରଣର ଚିହ୍ନ ହସେ ସହିତ।

0: ଆଦିତ୍ୟ ସାମୁଖ୍ୟ ମୁକ୍ତି ଏକ ବାରେ ମୋ ପୁରରେ ପାଳୁଥିବା
1: ତୁମେ ଯେତେ ଥର ଜନ୍ମ ଗ୍ରହଣ କରିବ ତୁମରି ପାଇଁ ମୁଁ ମଧ୍ୟ ଅବତାର ହେବି ତୁମକୁ ପ୍ରତ୍ୟେକ ଥର ମୁଁ ଉଦ୍ଧାର କରୁଛି।

0: ଲୋକଗୀତ କ୍ରମରେ ପ୍ରଚାର କଲୁ ପାଲା। ଆଜି ପାଇଁ ବିଷୟ ଥିଲା ଭକ୍ତ ଅମ୍ବାରିକା। ପରିବେଷଣ କରିଥିଲେ ସୁଦର୍ଶନ ମହାପାତ୍ର ଏବଂ ସାଥୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 27 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଅଗଷ୍ଟ ମାସ 26 ତାରିଖ ବୁଧବାର ଅପରାହ୍ନ 3ଟାରୁ ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଆମ ଫୋନ୍ ନମ୍ଘର ହେଲା 06854-230690। ଏହି ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ତଥ୍ୟ ସମ୍ବଳିତ ରୂପକ ଆମେ। ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ, ବର୍ଣ୍ଣନା ରୀତା ବିଶ୍ୱାଳ, ଦେବିକା ମହାନ୍ତି ଏବଂ ସୁବାସ ନାୟକ।
1: ବଳମ ତୁକାୟତନାୟ ଜୀବସେ ସ୍ୱହି ବଳଦାୟତି।
2: ହେ ବଳଦାତା, ଆମ୍ଭମାନଙ୍କ ଠାରେ ବଳ ପ୍ରଦାନ କର, ଏହା ଅନ୍ୟର ସଂହାରକ ନ ହୋଇ କୃଷକ ହେଉ। ଆମ୍ଭେମାନେ ଯେଉଁ ବାହନ ଉପରେ ନିର୍ଭର କରୁ ସେ ସମସ୍ତେ ବଳବାନ ହୁଅନ୍ତୁ, ଯେପରି ଆମ୍ଭେମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଉଁ। ଆମ୍ଭମାନଙ୍କ ଉତ୍ତରାଧିକାରୀ ବଳଶାଳୀ ହୁଅନ୍ତୁ, ବଳିଷ୍ଠ ହୋଇ ଅନ୍ୟମାନଙ୍କୁ ବଳଦାନ କରନ୍ତୁ। ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ବଳ ବୃଦ୍ଧି ନିମନ୍ତେ ରାଷ୍ଟ୍ରରେ ବହୁବିଧ ଉଦ୍ୟମ ହେଉ। ଜୀବନୀ ଶକ୍ତିର ବୃଦ୍ଧି ପାଇଁ ଆମ୍ଭମାନଙ୍କ ପ୍ରାଣ ଓ ମନ ଦୃଢ଼ ହେଉ। ବଳହୀନ ଆତ୍ମଦର୍ଶନ ଲାଭ କରେ ନାହିଁ, ହେ ମହାବଳୀ ବଳଦାନ କର।
3: ଋଗ୍ବେଦରେ ଏହି ମନ୍ତ୍ର ମାନବ ସମାଜରେ ସଭ୍ୟତା ଆଲୋକ ବିଚ୍ଛୁରିତ ହେବା ଦିନରୁ ଆମ ଭାରତୀୟ ଜନମାନସରେ ଶାନ୍ତ, ସମୃଦ୍ଧ ଓ ସୁଖମୟ ଜୀବନଯାପନ କରିବାର ଭାବନା ଉଦ୍ରେକ କରିଆସିଛି।
4: ସଭ୍ୟତା ଆଲୋକର ଅନୁଧାବନ କରି ସୃଷ୍ଟିର ଆରମ୍ଭ କାଳରୁ ମାନବ ଜାତି ବହୁ ସଂକଟାପନ୍ନ ବାଧାବିଘ୍ନକୁ ଅତିକ୍ରମ କରିବାର ସଂକଳ୍ପ ନେଲା।

0: ଆମ ଜାତୀୟ ଜନଜୀବନ ପ୍ରତି ସିଂହାବଲୋକନ କଲେ ଭାରତୀୟ ସଭ୍ୟତାର କ୍ରମ ବିକାଶ, ସମୃଦ୍ଧି ଓ ସରସତା ଦୃଷ୍ଟିପଥାରୂଢ଼ ହୁଏ।
1: ଦୃଷ୍ଟିପଥାରୂଢ଼ ହୁଏ ଆର୍ଯ୍ୟଭୂମି ଭାରତର ମାନବୀୟ ଉତ୍କର୍ଷତା, ସାର୍ଥକତା ତଥା ମହତ୍ତ୍ୱ।
0: ବିଶିଷ୍ଟ ପାଶ୍ଚାତ୍ୟ ପଣ୍ଡିତ ମ୍ୟାକ୍ସ ମୁଲର ଭାରତକୁ ଧରାଶୃଙ୍କର ଆଖ୍ୟା ଦେଇ କହିଥିଲେ,
2: ଇଫ୍ ଆଇ ଆମ୍ କ୍ୱେଶ୍ଚନ୍ଡ ଆଜ୍ ଟୁ ଦ ଆଇଡେଣ୍ଟିଟି ଅଫ୍ ଦାଟ୍ ପିସ୍ ଅଫ୍ ଲ୍ୟାଣ୍ଡ ଅଣ୍ଡର୍ ଦ ବ୍ଲୁ ସ୍କାଏ ୱେର୍ ହ୍ୟୁମନ୍ ଥଟ୍ ହାଜ୍ ବିନ୍ ଏନ୍ରିଚ୍ଡ ବାଇ ଏକ୍ସଲେଣ୍ଟ ଗିଫ୍ଟସ୍ ୱେର୍ ଦ ଇନୋର୍ମସ୍ ପ୍ରୋବ୍ଲେମ୍ସ ଅଫ୍ ଲାଇଫ୍ ହାଭ୍ ବିନ୍ ଡିପ୍ଲି ପଣ୍ଡର୍ଡ ଓଭର୍।
1: ମୋତେ ଯଦି ପ୍ରଶ୍ନ କରାଯାଏ ଯେ ନୀଳ ଗଗନ ତଳେ କେଉଁ ଭୂଖଣ୍ଡରେ ମାନବିକ ଚିନ୍ତାଧାରା ଉତ୍କୃଷ୍ଟ ଉପାଦାନରେ ସମୃଦ୍ଧ, ଜୀବନର ମହାନ ସମସ୍ୟାବଳୀ ସମ୍ବନ୍ଧରେ ଗଭୀର ବିଚାର କରାଯାଇଛି ଓ କେତେକ ସମାଧାନ ପନ୍ଥା ଆବିଷ୍କାର କରାଯାଇଛି ଯାହାକି ପ୍ଲାଟୋ ଓ କାଉଣ୍ଟଙ୍କର ଦୃଷ୍ଟି ଆକର୍ଷଣ କରିଛି, ମୁଁ କହିବି ଏହା ଭାରତ।
0: ଜାତୀୟ ଇତିହାସର ପରବର୍ତ୍ତୀ ପର୍ଯ୍ୟାୟ, ବହୁ ଶାସକ ସେମାନଙ୍କର ଭିନ୍ନ ଭିନ୍ନ ପ୍ରକାରର ଶାସନ ପ୍ରଣାଳୀ ପ୍ରଣୟନ କଲେ, ତଥାପି ଭାରତୀୟ ଜନଜୀବନ ସୁରକ୍ଷିତ ଓ ଅନୁକୂଳ ପରିବେଶ ଭିତରେ ହିଁ ଥିଲା।
1: ମାତ୍ର ବ୍ରିଟିଶ ଶାସନର ସୂତ୍ରପାତ ଫଳରେ ସମଗ୍ର ଭାରତରେ ଅନୁଭୂତ ହେଲା ବିଦେଶୀ ରାଜତ୍ୱର ପ୍ରାଧାନ୍ୟ, ସାମାଜିକ ଜୀବନରେ ଦେଖାଦେଲା ଅହେତୁକ ପରିବର୍ତ୍ତନ।

0: ପରାଧୀନତାର ଜନ୍ମ ନେଲା ପ୍ରବଳ ଅଶାନ୍ତି ଓ ତୀବ୍ର ଅସନ୍ତୋଷ।
1: ଏହି ଅସନ୍ତୋଷ ରୂପୀ ଅଗ୍ନିପିଣ୍ଡର ଲେଲିହାନ୍ ଶିଖାକୁ ନିର୍ବାପିତ କରି ମାତୃଭୂମିକୁ ସ୍ୱାଧୀନ କରିବା ପାଇଁ ଆରମ୍ଭ ହେଲା ଗଣ ଆନ୍ଦୋଳନ।
0: ଅଠରଶହ ସତାବନ ମସିହାର ସିପାହୀ ବିଦ୍ରୋହ ବ୍ରିଟିଶ ଶାସନ ବିରୁଦ୍ଧରେ ଥିଲା ପ୍ରଥମ ଓ ବ୍ୟାପକ ଆନ୍ଦୋଳନ।
1: 1906 କଂଗ୍ରେସ ଅଧିବେଶନରେ ସ୍ୱରାଜ ପାଇଁ ପ୍ରଥମ ପ୍ରସ୍ତାବ ଗୃହୀତ ହେଲା। ବାଲ ଗଙ୍ଗାଧର ତିଲକ, ଲାଲା ଲଜପତ ରାୟ ଓ ବିପିନ ଚନ୍ଦ୍ର ପାଲଙ୍କ ଉଗ୍ର ଜାତୀୟ ଆନ୍ଦୋଳନ ଫଳରେ ଦେଶର କେତେକ ଅଞ୍ଚଳରେ ଅରାଜକତାର ବାତାବରଣ ଖେଳି ଯାଇଥିଲା।
0: 1919 ମଣ୍ଟେଗୁ ଜେମ୍ସ ଫୋର୍ଡ ରିପୋର୍ଟ ଯେତେବେଳେ କଂଗ୍ରେସ ମହଲରେ ଚହଳ ସୃଷ୍ଟି କରିଥିଲା, ଠିକ୍ ସେତିକିବେଳେ ଭାରତୀୟ ରାଜନୀତି କ୍ଷେତ୍ରରେ ପ୍ରବେଶ କଲେ ଗାନ୍ଧିଜୀ। ଆଧ୍ୟାତ୍ମିକ ସଦ୍ଭାବନାକୁ ରାଜନୀତିରେ ମିଶାଇ ଦେଇ ଗାନ୍ଧିଜୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ,
1: ଈଶ୍ୱର ଆମକୁ ସେତିକିବେଳେ ସାହାଯ୍ୟ କରିବେ ଯେତେବେଳେ ଆମେ ଆମ ଜନ୍ମଭୂମିର ମୁକ୍ତି ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ ହୋଇଯିବା।

0: 1943
1: ମସିହା ସୁଭାଷ ବୋଷଙ୍କ ନେତୃତ୍ୱରେ ଗଠିତ ହେଲା ଆଜାଦ ହିନ୍ଦ ଫୌଜ।
2: ବହନ ଓ ଭାଇ, ହମନେ ଯୋ ଆଜାଦୀ କି ଲଢାଇ ଛେଡ଼ ରଖି ହୈ ଉସେ ତବ ତକ ଜାରି ରଖନା ହୋଗା ଜବ ତକ ହମେ ମୁକମ୍ମିଲ ଆଜାଦୀ ହାସିଲ ନ ହୋ।

0: ଦେଶର ବିଭିନ୍ନ ପ୍ରଦେଶର ଆନ୍ଦୋଳନ ପରେ ଓଡ଼ିଶାରେ ମଧ୍ୟ କି ନାରୀ କି ପୁରୁଷ ଆଗେଇ ଆସିଥିଲେ ସ୍ୱାଧୀନତା ସଂଗ୍ରାମରେ ଛାସ ଦେବାକୁ, ଏ ହେଲେ ନାରୀ ନେତ୍ରୀ ଶ୍ରୀମତୀ ରମା ଦେବୀ।
1: ଯେତେବେଳେ 1905ରେ ବଙ୍ଗଭଙ୍ଗ ଆନ୍ଦୋଳନ ହେଲା, ସେତେବେଳେ ଆମେ ସବୁ ସେ ଆନ୍ଦୋଳନରେ ବଙ୍ଗଭଙ୍ଗ ଗୀତ ସବୁ ଜାତୀୟ ଗୀତ ବୋଲୁଥିଲୁ କରୁଥିଲୁ। ଆମେ ସେତେବେଳେ ସ୍ୱଦେଶୀ ଲୁଗା

0: ଭାବୁଥିଲୁ ସ୍ୱାଧୀନ ପ୍ରସଙ୍ଗ ଆମେ କାମ ତ ଆରମ୍ଭ ହେଲା ଅସହଯୋଗ ଆନ୍ଦୋଳନ 1920ରେ 1919ରେ ସବୁ ନାଗପୁର ଆମେରିକାରେ ସବୁ ସମ୍ମିଳନୀ ହଉଥିଲେ କଥା ତ ଆମେ ଶୁଣୁଥିଲୁ କିନ୍ତୁ ପ୍ରକୃତରେ ଆନ୍ଦୋଳନ ତ ଆରମ୍ଭ ହେଲା 1920ରେ 21 ପ୍ରାୟ 20 ଶେଷ ହେଇଗଲା 21 ବେଳକୁ ଆରମ୍ଭ ହେଲା ସେତେବେଳକୁ ଆମେ ହେଲେ ଜାଣିଲୁ ଯେ ସ୍ୱାଧୀନ ଏଇଟା ଆନ୍ଦୋଳନ ଏଇଟା ତ ହେଲା ଅସହଯୋଗ କରିବା ସରକାର ସାଙ୍ଗରେ ବ୍ରିଟିଶ ସାଙ୍ଗରେ ଅସହଯୋଗ କରିବା କଥା ଯେତେବେଳେ ଆସିଲା ସେଥିରେ ଆମେମାନେ ଘରିକରି ବୁଝିଲୁ ସେ କଥା ସ୍ୱାଧୀନ ଦେଶ ସ୍ୱାଧୀନ ହେବ ଏ କଥା ନିଶ୍ଚୟ ଆସିଗଲା ମନରେ ଗାନ୍ଧିଜୀ ତାକୁ ଆଣିଦେଲୁ
1: ଆଉ ଇଏ ହେଲେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବାଞ୍ଛାନିଧି ଦାସ
2: ସେତେବେଳେ ଆଜିର ପରିବେଶରେ ସେ ତାକୁ କଳ୍ପନା କରିହେବନି ବ୍ରିଟିଶ ସରକାର 42 ଆନ୍ଦୋଳନରେ ଆମକୁ ଛାତ୍ରମାନଙ୍କୁ ଅଟକବନ୍ଦୀ ରୂପେ ରଖାଯାଇଥିଲା ସେତେବେଳେ ଆମକୁ ଗିରଫ କରି କରାଗଲା ବେଳେ ବାଟରେ ଖାଇବାକୁ ନଦେବା ଦୌଡ଼ା ଧରିକିରି ଅଣ୍ଟାର ହାତରେ ଦୌଡ଼ା ବାନ୍ଧିକିରି ଟାଣିବା ଏଇଆ ସବୁ ଆମେ ଭୋଗିଛୁ
3: ଦେଶାତ୍ମବୋଧ ଗୀତ ରଚନା ଦିଗରେ ତ ଆପଣ ବହୁତ ଉଦ୍ୟମ କରିଛନ୍ତି ଏବଂ ନିଜେ ମଧ୍ୟ ଗୀତ ଗାଆନ୍ତି ଅନେକ କବିତା ଗୀତ ଗୀତି କବିତା ଏଗୁଡ଼ା ତ ସବୁ ଲେଖିଛନ୍ତି ସ୍ୱାଧୀନତା ପୂର୍ବରୁ ଆପଣଙ୍କର ଗୀତମାନଙ୍କ ଭିତରୁ କିଛି କହିବେ କି
2: ଆମେ ସଫା ସଫା କଥା କହିବାକୁ ଯାଇ ମଥା ନୁଆଇବୁ କିଆଁ ଆମେ ତ ଚାହୁଁନା ହାତର ମୁଠାରେ ରଖି ଶୋଷିବୁ ଦୁନିଆ ଦିଅ ପଛେ ଲାଠି ହାତେ ଦିଅ ବଡ଼ି ଶମଶାନେ ପଛେ ମୁଣ୍ଡ ଯିବ ଗଡ଼ି ନ ପାଇଲେ ଆମ ନ୍ୟାଯ୍ୟ ଅଧିକାର ଜାରିବୁ ବିଦ୍ରୋହ ନିଆ
4: ସତ୍ୟ ଅହିଂସାର ନିଷ୍ଠାପର ଜନଜାଗରଣ ଆମର ଜନ୍ମଭୂମି ଭାରତକୁ ପରାଧୀନ ଶୃଙ୍ଖଳାରୁ ମୁକ୍ତ କଲା 1947 ମସିହା ଅଗଷ୍ଟ 15 ତାରିଖରେ
1: ସ୍ୱାଧୀନ ଦେଶର ମୁକ୍ତ ନାଗରିକ ପ୍ରାଣରେ ଖେଳିଗଲା ଅସୁମାରୀ ଆଶାର ଉତ୍ତୁଙ୍ଗ ଜୁହାର

0: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସ୍ୱାଧୀନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ଉଦ୍ବୋଧନ ଦେଇ କହିଥିଲେ,
1: ଆଜ୍ ଏକ ଶୁଭ ଔର ମୁବାରକ ଦିନ ହେ ଯୋ ସ୍ୱପ୍ନ ହମନେ ବର୍ଷୋ ସେ ଦେଖା ଥା ଓ କୁଛ ହମାରେ ଆଖୋ କେ ସାମନେ ଆ ଗିଆ ଓ ଚିଜେ ହମାରେ କବ୍ଜେ ମେ ଆଇ ଦିଲ ହମାରା ଖୁସ ହୋତା ହେ ଏକ ମଞ୍ଜିଲ ପର ହମ ପହଞ୍ଚେ ये हम जानते हैं कि हमारा सफर खत्म नहीं हुआ अभी बहुत मंजिलें बाकी हैं लेकिन फिर भी एक बड़ी मंजिल हमने पार की अब उन जिम्मेदारियों का सामना हमें करना है और एक आजाद हैसियत से हमें आगे बढ़ना है और अपने बड़े बड़े सवालों को हल करना है सवाल बहुत बड़े हैं सवाल हमारी सारी जनता के उद्धार करने के हैं सवाल है गरीबी को दूर करना बीमारी को दूर करना अनपढ़पने को दूर करना और आप जानते हैं कितनी और मुसीबतें हैं जिनको हमें दूर करना है
2: मनुष्य पर मनुष्य भाव में बंचापे केवल स्वाधीनतार दही जथेष्ट नुहे आम भितर प्राण खोला हस रहा आवश्यक परिवार भितर आनंद स्वर्ग गढ़ स्वप्न रहा उचित ମାତ୍ର ସେତିକି ଆମ ଭିତରେ ଅଛି କି ପ୍ରାଣଖୋଲା ହସ କିମ୍ବା ଆନନ୍ଦର ସ୍ୱର୍ଗ ଗଢ଼ିବାର କଳ୍ପନା ପ୍ରଫେସର ବସନ୍ତ କୁମାର ଶତପଥି କୁହନ୍ତି
3: ସୋହମ୍ ୟାରି ଭିତରେ ଦୁନିଆ ପ୍ରତିବିମ୍ବିତ ମୋରି ଭିତରେ ମୁଁ ମଣିଷକୁ ଖୋଜିବି ସବାର ଉପର ମାନୁଷ ସତ୍ୟ ଦି ପ୍ରପର ଷ୍ଟଡି ଅଫ୍ ମ୍ୟାନ୍ କାଇଣ୍ଡ ଇଜ୍ ମ୍ୟାନ୍ ଆତ୍ମବଡ଼ିମା ଛାଡ଼ି ମୁଁ କହିଯିବି ମୋ ଜୀବନ ଚରିତ୍ର ମୋ ଗାଁର ସାମ କୟା ମାଝି ଅର୍ଫାନମିଆ ସାରିଆ କଥା ଦୁନିଆରୁ ମନ ଖୋଲା ହସ କ୍ରମେ ଉଭେଇ ଯାଉଛି ଆମେ ଯେ ଆନନ୍ଦରୁ ଆସିଛୁ ଆମେ ଯେ ଅମୃତର ପୁତ୍ର ସେ କଥା ଭୁଲି ଯାଉଛୁ ଏବଂ ଘୃତ ଲବଣ ତୈଳ ତଣ୍ଡୁଳ ବସ୍ତେନ୍ଧନ ଚିନ୍ତାରେ ବୁଦ୍ଧିବୃତ୍ତି ହରାଇ ବସିଛୁ ମଣିଷ ମଣିଷ ଭିତରେ ତାରତମ୍ୟ ଦୂର କରି ସେମାନଙ୍କ ଭିତରେ ସୁସମ୍ପର୍କ ସମ୍ପ୍ରୀତି ଉତ୍ତମ ବୁଝାମଣା ସୃଷ୍ଟି କରିବା ଯେପରି ମାନବ ଜାତି ଧ୍ୱଂସ ମୁଖରୁ ଫେରି ପୁଣି ବିଶ୍ୱପ୍ରେମ ଶାନ୍ତି ମୈତ୍ରୀ ଆଡ଼କୁ ଯାଆନ୍ତା ଏବଂ ସମସ୍ତେ ମିଳିତ କଣ୍ଠରେ ସମସ୍ତରେ ଗାଆନ୍ତେ ସର୍ବେ ସୁଖୀ ଭବନ୍ତୁ ଅଥବା କହନ୍ତେ ଲଭ୍ ଆଣ୍ଡ ବି ଲଭ୍ଡ ପ୍ରେମ କର ଏବଂ ପ୍ରେମିତ ହୁଅ
0: ଅହଂ ବା ମୁଁ ଏହାରି ଭିତରେ ଆମେ ନିଜକୁ ଏମିତି ଭାବରେ ଯୋଡ଼େଇ ଦେଇଛେ ଯେ ଆମର ସାମୂହିକ ସ୍ୱାର୍ଥ ଚିନ୍ତା କ୍ରମଶଃ ସଂକୀର୍ଣ୍ଣ ହୋଇଯାଉଛି ଆଜିର ଛାତ୍ର ସମାଜ କିନ୍ତୁ କୌଣସି ପ୍ରକାର ସଂକୀର୍ଣ୍ଣତାକୁ

0: ଆଗତ କରନ୍ତିନି। ଏମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ରଛାତ୍ରୀ।
1: ହୁଏତ ବର୍ତ୍ତମାନ ଭଗବାନ ବୁଦ୍ଧ ଆସି ନ ପାରନ୍ତି କିମ୍ବା ମହମ୍ମଦ ମହାପୁରୁଷ ମହମ୍ମଦ ଦିନେ ନା ଦିନେ ଭବିଷ୍ୟତରେ ସେଟା ନୂତନ ରୂପ ଲାଭ କରି
2: ନୂତନ ଆଲୋକ। ଆମେ ବର୍ତ୍ତମାନ ଟିକେ ପୂର୍ବରୁ ଯୋଉ ଆଲୋଚନା କଲେ ମହାପୁରୁଷ ମାନଙ୍କ କଥା, ବିଶେଷ କରି ମହାତ୍ମା ଗାନ୍ଧୀଙ୍କ କଥା, ଆମେ ତାଙ୍କରି କଥା ଅନୁସରଣ କରିବା। ସେ ତିନି ମାସ କଥା କହିଥିଲେ,
3: ଖରାପ କଥା ଦେଖିବାନି,
1: ଖରାପ କଥା କହିବାନି, ଖରାପ କଥା ଶୁଣିବାନି।
4: ପୂର୍ବେ ଶିକ୍ଷକ ଓ ଛାତ୍ରମାନଙ୍କ ଭିତରେ କିପରି ସୁସମ୍ପର୍କ ଥିଲା ସେ ସମ୍ବନ୍ଧରେ ଶିକ୍ଷାବିତ୍ ଶ୍ରୀ ରାମକୃଷ୍ଣ ନନ୍ଦ କୁହନ୍ତି।
5: ପ୍ରଥମେ ଯେତେବେଳେ ଛାତ୍ର ଥିଲି ସେତେବେଳେ ମୁଁ ଦେଖିଛି ଶିକ୍ଷକମାନଙ୍କ ପ୍ରତି ଆମର ଟିକେ ଭୟ ବେଶୀ ଥିଲା, ଏଇଟା ବଡ଼ ଜିନିଷ। ସେଇଟା ଭଲ ବୋଲି ମୁଁ କହୁନି, କିନ୍ତୁ ଶିକ୍ଷକମାନଙ୍କ ପ୍ରତି ଭୟ ଥିଲା ଏଇ କାରଣରୁ ଯେ ଆମେ ଶିକ୍ଷକମାନଙ୍କଠାରେ ଅନେକ ଆଦର୍ଶ ଗୁଣ ଦେଖୁଥିଲୁ। ତେଣୁ ଶିକ୍ଷକମାନଙ୍କର ଜ୍ଞାନ ପାଣ୍ଡିତ୍ୟ ଏବଂ ସେମାନଙ୍କର ଆନ୍ତରିକତା ଏସବୁ ବହୁତ ବେଶୀ ଥିଲା ମୋ ଛାତ୍ର ଜୀବନରେ। ମୁଁ ପୁଣି ଶିକ୍ଷକ ହୋଇଥିଲି 16 ବର୍ଷ, ସେତେବେଳେ ମଧ୍ୟ ଶିକ୍ଷକମାନଙ୍କ ପ୍ରତି ଗୋଟେ ସମ୍ମାନ ସେଇଟା ବେଶ ସେତେବେଳେ ବି ଥିଲା, ଯାହାକୁ କି ମୁଁ ଏବେ ଅନୁଭବ କରୁଛି ଯେ ମୁଁ ଯୋଉ କେତେ ଦିନ ଶିକ୍ଷକ ଥିଲି ମୋର ଛାତ୍ରମାନେ ଯୋଉମାନେ କି ପିଲାର ବାପ ବଡ଼ ବାପ ବି ହେଲେଣି, ସେ ବି ଆସିଲେ ନମସ୍କାର କରନ୍ତିନି, ସେ ପାଦତ୍ରଟାକୁ ଛୁଅନ୍ତି। ଯୋଉମାନେ କି ବର୍ତ୍ତମାନ 60 ବର୍ଷର ହେଲେଣି ଛାତ୍ର ସେ ମୋର, କିନ୍ତୁ ଏ ଜିନିଷ ଆଜିକାଲି ତ ସ୍ୱପ୍ନ।
0: ଶିକ୍ଷାର ପ୍ରସାର ଓ ସୁସ୍ଥ ସବଳ ସମାଜ ଗଠନ ପାଇଁ ଆମ ଦେଶରେ ଥିବା ସମସ୍ତ ସମ୍ପ୍ରଦାୟ ସମାନ ଅଧିକାର ପାଇବାକୁ ହକ୍ଦାର। ଏ ସମ୍ବନ୍ଧରେ ଡକ୍ଟର ଶ୍ରୀରାମ ଦାସ ମତ ପ୍ରଦାନ କରନ୍ତି।
6: ଭାରତ ବହୁ କାଳରୁ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର ହିସାବରେ କାମ କରିଆସିଛି। ଆମ ଏଇ ଭାରତ ବର୍ଷରେ ପ୍ରଥମେ ବୈଦିକ ଧର୍ମ ଥିଲା, ବୌଦ୍ଧ ଓ ଜୈନ ଧର୍ମ ତାପରେ ଆସିଲା, କିନ୍ତୁ ବୌଦ୍ଧ ଓ ଜୈନମାନେ ହିନ୍ଦୁ ଧର୍ମର ଗୋଷ୍ଠୀ ବିଶେଷ। 1947ରେ ଆମେ ସ୍ୱାଧୀନ ହେବା ଦିନଠାରୁ ଆମ ଦେଶରେ ହିନ୍ଦୁ ବୌଦ୍ଧ ଜୈନ ମୁସଲମାନ ଖ୍ରୀଷ୍ଟିଆନ ଇତ୍ୟାଦି ନାନା ଧର୍ମର ଲୋକ ଅଛନ୍ତି। ଆମ ସମ୍ବିଧାନର ପ୍ରାକଥନରେ ଭାରତବର୍ଷକୁ କୁହାହେଇଛି ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଇ ଧର୍ମ ନିରପେକ୍ଷ ରାଷ୍ଟ୍ର କୁହାହେଲା ବେଳେ ତା ଦେହରେ ଉଦ୍ଘୋଷଣା କରାଯାଇଛି ଯାହାକୁ ଆମେ ପ୍ରିଆମ୍ବୁଲ କହୁଛେ, ସେଥିରେ କରାହେଇଛି ଲିବର୍ଟି ଅଫ୍ ଥଟ୍ ଏକ୍ସପ୍ରେସନ୍ ବିଲିଭ୍ ଫେଥ୍ ଆଣ୍ଡ ୱର୍ସିପ୍, ଅର୍ଥାତ୍ ମଣିଷ ଯାହା ବିଶ୍ୱାସ କରିବ, ମଣିଷ ଯେଭଳି ଭାବରେ ପୂଜା ଆରାଧନା କରିବ ଏବଂ ମଣିଷ ଯେଉଁ ଧର୍ମୀୟ ନୀତିକୁ ଅନୁସରଣ କରିବ ସେ ବିଷୟରେ ତାର ପ୍ରକୃଷ୍ଟ ସ୍ୱାଧୀନତା ତାକୁ ଦିଆହେଇଛି। ସେହି ହେତୁରୁ ସମ୍ବିଧାନର 25, 26, 27, 28 ଧାରାରେ ଆମର ଧର୍ମୀୟ ସ୍ୱାଧୀନତା ବର୍ଣ୍ଣିତ ହୋଇଛି। 29-30 ଧାରାରେ କୁହାହେଇଛି ଯେ ସଂଖ୍ୟା ନ୍ୟୁନ ଧର୍ମୀୟ ଗୋଷ୍ଠୀକୁ ମଧ୍ୟ ସରକାର ସମସ୍ତଙ୍କ ସାଙ୍ଗରେ ସମାନ ବୋଲି ବିଚାର କରିବେ।
0: ଆମର ସ୍ୱାଧୀନତାକୁ ବ୍ୟାହତ କରିବା ପାଇଁ ବହୁବାର ପଡ଼ୋଶୀ ରାଷ୍ଟ୍ରମାନେ ଚେଷ୍ଟା କରିଛନ୍ତି, କିନ୍ତୁ ସବୁ ବ୍ୟର୍ଥ ହୋଇଛି। ଆମ ମନୋବଳକୁ ସୁଦୃଢ଼ କରିଛନ୍ତି ଆମର ନେତାମାନେ। ସେହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଦୃଢ଼ କଣ୍ଠରେ କହିଥିଲେ,
7: ମେହରବାନୀ କରକେ ଉସକୋ ଦୋହରାଏ ଜୟ ଯବାନ ଜୟ ଯବାନ ଜୟ ଯବାନ ଜୟ କିସାନ ଜୟ କିସାନ ଜୟ କିସାନ
4: ଜୟ କିସାନ। କୃଷି ଓ କୃଷକ, ଆମର ଉନ୍ନତ କୃଷି ପ୍ରଣାଳୀ ମଧ୍ୟ ଅନୁରୂପ ସଫଳତା ଅର୍ଜନ କରିଛି। ଏକ ସାକ୍ଷାତକାରରେ ଜଣେ କୃଷକ ଭାଇ କୁହନ୍ତି,
8: ମୁଁ କରୁଛି, ମୋ ବାପା ବି ଚାଷ କରୁଥିଲେ, ମୋ ଦେଦ ବି ଚାଷ କରୁଥିଲେ।
9: ଆଚ୍ଛା, ଏମିତି ଯୋଉ ଚାଷ ଆପଣ କହୁଛନ୍ତି ପିଲାଟିଳୁ କଲେଣି ବୋଲି, ବର୍ତ୍ତମାନ ତ ଆପଣ ବେଶ ବୟସ୍କ ଚାଷୀ ହେଲେଣି, ଅଭିଜ୍ଞତା ବଢ଼ିବନି, କୁହନ୍ତୁ ଯେ ଆପଣ

0: ପିଲାବେଳେ ଯେମିତି ଭାବରେ ଚାଷ କରୁଥିଲେ ଏବଂ ବର୍ତ୍ତମାନ ଚାଷ, ଏହାର ତ ପାର୍ଥକ୍ୟ କଣ ଦେଖୁଛନ୍ତି?
1: ଆଜ୍ଞା, ବର୍ତ୍ତମାନ ଚାଷ ଭିତରେ ବହୁତ ପାର୍ଥକ୍ୟ, କାରଣ ବର୍ତ୍ତମାନ ସେତେବେଳେ ଚାଷୀମାନେ ଗୋଟିଏ ପ୍ରକାର ଫସଲ କରୁଥିଲେ, ବର୍ତ୍ତମାନ ଟାଇଚୁ ଶାରଦ ଆଉ ବିଓଲି, ତାପରେ ଝୋଟ ଇଏ ବାଦାମ ଆଉ ବିଭିନ୍ନ ପନିପରିବା ବି କରୁଛନ୍ତି, କିନ୍ତୁ
2: ଶିକ୍ଷା ସଂସ୍କୃତି ଶିଳ୍ପ ବିଜ୍ଞାନ ପ୍ରତ୍ୟେକ ଦିଗ ଆମକୁ ଆମ ଦେଶକୁ କରିଛି ସମୁଚ୍ଚଳ, ଆମକୁ କରିଛି ଗୌରବାନ୍ୱିତ। କିନ୍ତୁ
3: ଏଇ ଛୋଟ କିନ୍ତୁଟି ପଛରେ ଅଛି ଅନେକ କିଛି, ଯାହାକି ଆମର ଗର୍ବ ଗୌରବକୁ ପ୍ରତିଟି ମୁହୂର୍ତ୍ତରେ କ୍ଷୁର୍ଣ୍ଣ କରିବାରେ ଲାଗିଛି।
2: ଅସାଧୁପନ୍ଥା ଅବଲମ୍ବନ ଓ ଅସାମାଜିକ କାର୍ଯ୍ୟ ଆମର ସମାଜକୁ କଳୁଷିତ କରୁଛି। ଜଣେ ଶିକ୍ଷିତ ବେକାର ଯୁବକ ମୁକ୍ତ କଣ୍ଠରେ କହନ୍ତି,
4: ଆମର 43 ଜଣ ସିଲେକ୍ଟ ହେଲେ ଭାଇ ବର୍ଷକୁ, 43 ଜଣ ଭିତରେ ମୋ ପୋଜିସନ ଥିଲା 4। ତାପରେ ମୁଁ ଇଣ୍ଟରଭ୍ୟୁ ଦେଇଥିଲି ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଥିଲା ମୁଁ ପାଇବି ବୋଲି, ମାତ୍ର ହୁଏତ ଅଲଗା ପ୍ରକାର ହେଲା ବୋଲି ଲୋକେ କହନ୍ତି, ସତ ଜିନିଷ ମୁଁ କହିପାରିବିନି।
5: କାରଣ ହେଇପାରେ, ହୁଏତ ଆମେ ସବଜେକ୍ଟଲି ଭାବିବାକୁ ଗଲେ ଆଜିକାଲି ପଲିଟିକାଲ ପ୍ରେସର ବହୁତ ପଡୁଛି, ଅର୍ଥର ଦରକାର ପଡୁଛି, ତା ଭିତରେ ଜନସଂଖ୍ୟାର ବୃଦ୍ଧି ଗୋଟେ କାରଣ ହେଇପାରେ।
3: ଅନେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଆମର ସୁସ୍ଥ ସାମାଜିକ ପରିବେଶକୁ ଲଜ୍ଜାବିହୀନ ଭାବରେ ଦୂଷିତ କରିବାରେ ଲାଗିଛନ୍ତି, ଫଳରେ ଆମର ସୁକଳ୍ପିତ ଯୋଜନା ବ୍ୟାହତ ହେଉଛି।
2: ନୂତନ ଜଙ୍ଗଲ ସୃଷ୍ଟି କରିବା ଓ ବୃକ୍ଷରୋପଣର ମହତ ଉଦ୍ଦେଶ୍ୟ ସଫଳ ହେବାକୁ ଗଲାବେଳେ ଅନେକ ଅସାଧୁ ବ୍ୟକ୍ତି ଜଙ୍ଗଲରୁ ଚୋରାକାଠ ଚାଲାଣ ମଧ୍ୟ କରନ୍ତି।

0: ପବିତ୍ର ଧର୍ମ ଧାରଣକୁ ଭୃକ୍ଷେପ ନ କରି ଆମରି ଭିତରେ ଅନେକ ଆଗେଇ ଆସନ୍ତି ଅସାମାଜିକ କାର୍ଯ୍ୟ ପାଇଁ।
1: ଚୋରୀ ଲୁଣ୍ଠନ ହତ୍ୟା ପରି ଧର୍ଷଣ ମଧ୍ୟ ଅନ୍ୟ ଏକ ସାମାଜିକ ବ୍ୟାଧି। କେତେଜଣ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ଶିକାର ହୋଇଥିବା ଜଣେ ଅସହାୟ ଯୁବତୀ ତାଙ୍କ ଜୀବନର ବିପର୍ଯ୍ୟୟ ସମ୍ବନ୍ଧରେ କହୁ କହୁ କାନ୍ଦି ପକାଇଲେ।
2: ବିଶ୍ୱାସ କରୁନି ମୁଁ କିଛି ପଚାରିବି, ମୁଁ ସବୁ ବୁଝିଲି।
0: ସତରେ ଭଉଣୀ ଜଣକ ଅଧିକ କିଛି କହି ନ ପାରି କେବଳ କାନ୍ଦିବାକୁ ଲାଗିଲେ। ଅଧୁନା ସଭ୍ୟତାର ଆଲୋକ ତଳେ ଅନେକ ବ୍ୟଭିଚାରର କାହାଣୀ ରହିଛି ବୋଲି ପୋଲିସ ବିଭାଗର ଜଣେ ପଦସ୍ଥ କର୍ମଚାରୀ ଶ୍ରୀମତୀ ଶାନ୍ତିନନ୍ଦ କୁହନ୍ତି,
3: ନେପୋଲିଅନ ଥରେ କହିଥିଲେ ମତେ ଗୋଟେ ଭଲ ଦେଶ ମୁଁ ଗଢ଼ିଦେବି, ମତେ ଗୋଟେ ଭଲ ମା ଦିଅ। ପ୍ରକୃତରେ ଆମ ମା ମାନେ ଯେହେତୁ ବାହାରକୁ ପାଦ ବଢ଼ାଉଛନ୍ତି, ପିଲାମାନେ ସୁଶିକ୍ଷିତ ହୋଇପାରୁନାହାନ୍ତି, ତାଙ୍କର ଉଚିତ ଶିକ୍ଷା ହେଉନି, ଯାହାଫଳରେ ସେମାନେ ବାହାରକୁ ଗୋଡ଼ ବଢ଼ାଉଛନ୍ତି। ଆୟାମାନଙ୍କ ହାତରେ ପିଲା ନ ରହି ବାହାରକୁ ଗୋଡ଼ ବଢ଼ାଉଛନ୍ତି, ଯାହାଫଳରେ କି ଆମର ଏ ଯୋଉ ଅଶ୍ଳୀଳ ଇଙ୍ଗିତ ବା ନାରୀ ଧର୍ଷଣର ସଂଖ୍ୟା ବଢ଼ି ଚାଲୁଛି। ଇଏ ହେଉଛି ଗୋଟାଏ ଦିଗ। ଦ୍ୱିତୀୟ ଦିଗ ହେଲା ଝିଅମାନେ ହେଲେ ସାଧାରଣତଃ

0: ଟିକେ କଥାରେ ଭୁଲ ଆପଣ ଯେମିତି କହନ୍ତି
1: ଭାରି
0: ଭୁଲି ଟିକେ ସମାନ କଥାରେ ଭୁଲି ଯାଆନ୍ତି, ତାଙ୍କୁ ଆଜିକାଲିକାର ପୁଅମାନେ ଏ ଯୋଉ ସମାଜର ଚାକଚକ୍ୟ ଏବଂ ସିନେମା ତଥା ଆମର ଅଶ୍ଳୀଳ ପୁସ୍ତକ ଏସବୁ ଏତେ ଭାବରେ ପ୍ରଭାବିତ କରିଛି ଯେ ସେମାନେ ସାମାନ୍ୟ କଥାରେ ପୁଅମାନଙ୍କ କଥାରେ ଭୁଲି ଚାଲିଯାଆନ୍ତି ଏବଂ ଏ ସମାଜ ଥରେ ଗୋଡ଼ ଖସେଇଥିବା ଝିଅକୁ କେବେ ହେଲେ ଗ୍ରହଣ କରେ ନାହିଁ, ଯାହାଫଳରେ ସେ ଝିଅମାନେ ଥରେ ବାହାରକୁ ଚାଲିଗଲେ ସେମାନେ ଏହି ପ୍ରକାର ଖରାପ ରାସ୍ତାର ଶିକାର ହୁଅନ୍ତି। କ୍ରମେ ଏ ସମାଜରେ ପତିତା ଝିଅର ସଂଖ୍ୟା ବଢ଼େ, ରେପ୍ର ସଂଖ୍ୟା ବଢ଼େ ବା ଅଶ୍ଳୀଳ କରୁଥିବା ପୁଅମାନଙ୍କର ସଂଖ୍ୟା ବଢ଼େ।
1: ନାରୀମାନେ କ୍ରମାଗତ ଭାବରେ ବହୁ ସ୍ୱାଧୀନତା ଲାଭ କରୁଛନ୍ତି ବୋଲି ଜଣେ ଛାତ୍ରୀ କହୁଥିଲା ବେଳେ,
2: ନାରୀ ସ୍ୱାଧୀନତା ମାନେ ପୂର୍ବରୁ ନାରୀମାନେ ପରାଧୀନ ରହିଥିଲେ କହିଲେ କିଛି ଅତ୍ୟୁକ୍ତି ହେବନି, କାହିଁକିନା ଆଗରୁ ଝିଅମାନଙ୍କୁ ପ୍ରାୟ ବାପା ମା ମାନେ ଏତେ ବେଶୀ ପାଠ ପଢ଼ିବାକୁ ଇଚ୍ଛା କରୁନଥିଲେ କି ବୋହୁ ମାନଙ୍କୁ ବାହାରକୁ ଛାଡିବାକୁ କେହି ଇଚ୍ଛା କରୁନଥିଲେ। ତା ଛଡା ଏମିତି ସମସ୍ତେ ଗୋଟେ ନାରୀମାନେ ଯେ ଖାଲି ଘରେ ରହିବେ ଏମିତି ଗୋଟେ ତାଙ୍କର ଆଗରୁ ଇଚ୍ଛା ଥିଲା, ଆଉ ବର୍ତ୍ତମାନ ବି ସେଇଟା ଅଛି। ସମସ୍ତେ ଚାହାନ୍ତି ନାରୀ ହଉଛି ଗୃହର ଲକ୍ଷ୍ମୀ, ଝିଅମାନେ ହଉଛନ୍ତି ଘରର ଲକ୍ଷ୍ମୀ ଭଳିଆ, ସେମାନେ ଭାବି ଯାଇକି ସମସ୍ତଙ୍କ ସାଙ୍ଗେ ବୁଲା ମିଶାମିଶି କରିବା, କୋଉ ବାପା ମା ଭାଇ କି ଶ୍ୱଶୁର ଲାଇକ୍ କରନ୍ତିନି, ତଥାପି କିନ୍ତୁ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ କିଛି ସ୍ୱାଧୀନତା ବଢିଯାଇଛି ପ୍ରତ୍ୟେକ
1: କ୍ଷେତ୍ରରେ।
2: ଯଥା ଆଜିକାଲି ଦେଖନ୍ତୁ ପାଠ, ପାଠ ତ ବହୁତ ଶିକ୍ଷାରେ ଶିକ୍ଷା କ୍ଷେତ୍ରରେ ସମସ୍ତେ ବହୁତ ବହୁତ ଉଚ୍ଚ ଶିକ୍ଷିତ ହେଇକି ଚାକିରି ବାକିରି କରୁଛନ୍ତି, ମାନେ ବଡ ବଡ ପୋଷ୍ଟ ଉଚ୍ଚ ପୋଷ୍ଟରେ ରହିପାରୁଛନ୍ତି,
1: ମାନେ ପଦବୀ ସବୁ ବିଭିନ୍ନ ଉଚ୍ଚ ପଦସ୍ଥ ଅଫିସର ମଧ୍ୟ ଅଛନ୍ତି।
2: ତାଛଡା ଏମିତି ଖାଲି ଯେ ରୋଷେଇବାସ କରିକି ବହୁ ଘରେ ରହିବ ସେମିତି ନାହିଁ, ବାହାରୁ ଯାଇକି ଚାକିରି ବାକିରି କରୁଛନ୍ତି, ସେମାନେ ପାଞ୍ଚ ଲୋକଙ୍କ ସାଙ୍ଗରେ ହାତ ମିଳେଇକି ଚାଲିପାରୁଛନ୍ତି। ଏମିତି ସବୁ ମାନେ ହେବା ଦ୍ୱାରା ଦେଖାଯାଉଛି ଯେ ମାନେ ଖାଲି ପୁରୁଷମାନେ ଯାହା କରିଆସୁଥିଲେ ନାରୀମାନେ ତାଙ୍କ ସହିତ ହାତ ମିଶେଇବାରୁ ସବୁ କ୍ଷେତ୍ରରେ କିଛି ନା କିଛି ଅଗ୍ରଗତି ନିଶ୍ଚୟ ହଉଛି।
1: ପାଠ କଣ ପଢିଛନ୍ତି?
2: ପାଠ ଏମ୍ଏ ପାସ୍ କରିଛି।
1: ଅନ୍ୟ ଜଣେ ଛାତ୍ରୀ ମତ ଦିଅନ୍ତି ଯେ ନାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି, ନାରୀ ସ୍ୱାଧୀନତା ବ୍ୟାହତ ହୋଇଛି।
3: ଇଣ୍ଟରନ୍ୟାସନାଲ ପେପର୍ସ ଗୁଡାକ, ଇଂଲିଶ ନ୍ୟୁଜ୍ ପେପର ସବୁ ଦେଶରେ, ସେଗୁଡାକ ଜର୍ନାଲ୍ସ ଗୁଡାକ, ପିରିୟଡିକାଲ୍ସ ରେ ଯୋଉଗୁଡାକ ସେଗୁଡାକ ବାହାରୁଛି, ଯୋଉ ନାରୀ ସ୍ୱାଧୀନତା ଏମିତି ହଁ ବୋଲି ବାହାରୁଛି, ତାପରେ ପ୍ରଥମ ପେଜ୍ ରେ ବାହାରୁଛି ନାରୀମାନେ ଆମେ ସ୍ୱାଧୀନତା ଦେଇଦେଲୁ ବାସ୍ ସେ ପୃଥିବୀ ଜୟ କରିପକେଇଲେଣି, କିନ୍ତୁ ତାର ଠିକ ଜଷ୍ଟ ଅପୋଜିଟ୍ ପେଜ୍ ରେ ବାହାରି ଥାଉଛି କୋଉଠି କାହାକୁ ମାରିଦିଆହେଲା, କୋଉଠି କରାହେଲା, କୋଉଠି ଦଶମୀ ହେଇଗଲେଣି ଚାରି ଜଣ, କୋଉଠି ଟ୍ରେନ୍ ଲାଇନ୍ କାଟିଦେଲେଣି, କୋଉଠି ଆକ୍ସିଡେଣ୍ଟ କରିଦେଲେଣି, କୋଉଠି ଗୁଳି କଲେଣି, ଏମାନଙ୍କୁ ମିସ୍ୟୁଜ୍ କରୁଛି କି? ଏ ନେଚର ତ ଝିଅମାନେ ବହୁତ ଟେଣ୍ଡର, ବହୁତ ସେମାନେ ସେମାନଙ୍କୁ ମିସ୍ୟୁଜ୍ କରୁଛି କି? କିଏ କହୁଛି ଯେ ତମେ ଟ୍ରେନ୍ ଲାଇନ୍ କାଟ? କୋଉ ପର୍ଟିକୁଲାର ଗୋଟେ ଝିଅର କଣ ହେଇପାରେ? ଯୋଉମାନେ ତିଆରି କରୁଛନ୍ତି, ଯୋଉମାନେ ବଡ ବଡ ଭାଷା କହୁଛନ୍ତି, ସେଇମାନେ ଆଗରେ କହୁଛନ୍ତି ଏମିତି, ପଛରେ ସେଇମାନଙ୍କୁ ମିସ୍ୟୁଜ୍ କରୁଛନ୍ତି। ଆମ ଦେଖନ୍ତୁ ଶାସନଟା ବହୁତ ଠିକ କରିବା ଦରକାର, ଦୃଢ଼ ହବା ଦରକାର, ଇମ୍ପାର୍ସିଆଲ ହବା ଦରକାର, ତାପରେ ଶିକ୍ଷା ପଦ୍ଧତିଟା ବହୁତ ମାର୍ଜିତ ହବା ଦରକାର।
0: ମଦ୍ୟପାନ ନୈତିକ ଚେତନାକୁ ଦୁର୍ବଳ କରିଦିଏ, ଏକଥା ଜାଣି ମଧ୍ୟ ନିୟମିତ ଭାବରେ ଦେଶୀ ଓ ବିଦେଶୀ ମଦଫାଟିମାନଙ୍କରେ ଭିଡ଼ ଜମୁଛି।
4: ଜଣେ
1: ଶିକ୍ଷିତ ଯୁବକ 15 ବର୍ଷ ହେଲା ମଦ ପିଉଛନ୍ତି, ଶିକ୍ଷିତ ଲୋକ ଆପଣ, ଆଚ୍ଛା ଆପଣ ଜାଣିଛନ୍ତି ୟାକୁ ପିଇଲେ ରୋଗ ହୁଏ?
4: ଗୋଟେ ଗତ କଥା କହିବେ, ଆପଣ କିଛି ଖରାପ ଭାବିବେନି, ଯଦି ରୋଗ ହଉଥାନ୍ତା ମଦ ପିଇଲେ ଏତେ ମଦ ଭାଟି ଏତେ ମଦ ଦୋକାନ କାହିଁକି ରହିଛି?
1: ରୋଗ ତ ହଉଛି,
4: ମୃତ୍ୟୁ ହଉନି, ଏଗୁଡା ମିଥ୍ୟା କଥା, ମଦ ପାଇଁ ବିଲକୁଲ ହଉନି। ଯଦି ରୋଗ ହଉଥାନ୍ତା ମଦ ପାଇଁ କି ସିଗାରେଟ୍ ପିଇବା ପାଇଁ, ତାହେଲେ ସେ ଦୋକାନ ଗୁଡା ସବୁ ଉଠିଯାଆନ୍ତା, ସିଗାରେଟ୍ ବିଲକୁଲ ଚଳନ୍ତା ନାହିଁ, ମଦ ଦୋକାନ ବସନ୍ତା ନାହିଁ, ତାପରେ ସମସ୍ତେ ସୁସ୍ଥ ସବଳ ମଣିଷ ହେଇ ବାହାରନ୍ତେ, କାହିଁକି ସେଇଟା କରିବ
1: ନା?
4: ରୋଗ ଖାଦ୍ୟ ପାଇଁ, ତେଲ ପାଇଁ, ଅପମିଶ୍ରଣ ପାଇଁ, ଇଏ ହେଉଛି ପ୍ରଥମ କଥା।
1: ଭଲ କଥା କହିଲେ, ଅପମିଶ୍ରିତ ଖାଦ୍ୟ ଆମର ସମାଜକୁ ବହୁତ ଦୁରାବସ୍ଥା ଭିତରକୁ ଠେଲେଇ ଦେଉଛି, ତଥାପି ମୁଁ କାହିଁ ଭାବୁଛି ଅନ୍ତତଃ ଆପଣ ପରିକା ଲୋକ ପୁଣି ଆପଣଙ୍କ ପରିବାରର ଶାନ୍ତି ସୁଖ ସ୍ୱାଚ୍ଛନ୍ଦ ଆଣିବା ପାଇଁ ଏଗୁଡାକ ନ ପିଇଲେ ଭଲ ହୁଅନ୍ତା, ଟିକେ ଚେଷ୍ଟା କରନ୍ତୁ।
5: ମଦ ନିଶା ପରେ ଯୌତୁକ ଦାବି ମଧ୍ୟ ଏକ କଳଙ୍କିତ ନିଶାରେ ପରିଣତ ହୋଇଛି। ଏହାର ନିରାକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ହେଉଛି, ନାଟକ ପ୍ରଦର୍ଶନ ମାଧ୍ୟମରେ ମଧ୍ୟ ଯୌତୁକ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉଛି।
6: ପୁଅ ସିନା ମୁହଁ କଲି କିଛି କହିପାରେନି, ହେଲେ ମୁଁ କହୁଛି ଶୁଣ, ତୁ ଆଜି ତୋ ବାପ ଘରକୁ ଯା, ଯେଉଁଦିନ ତୋ ବାପ ସ୍କୁଟର ପାଇଁ 10,000 ଟଙ୍କା ଦେବ ସେଇଦିନ ତୁ ଏ ଘରକୁ ଆସିବୁ, ଆଉ ଆମର କିଛି ଦରକାର ନାହିଁ, କ୍ଷମତା ନାହିଁ।

0: ରାକ୍ଷସ ଓ ଅସାମାଜିକ କାର୍ଯ୍ୟ ବିରୁଦ୍ଧରେ ପ୍ରତିକାର କରିବା ପାଇଁ ଆନ୍ତରିକତାର ସହ ଉତ୍ସାହ ପ୍ରଦାନ କରୁଥିଲେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି। 1984 ଅକ୍ଟୋବର 31 ତାରିଖ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା କ୍ରିକେଟ୍ କମେଣ୍ଟ ଶୁଣୁଥିଲେ ଦେଶର ଅଗଣିତ କ୍ରୀଡ଼ାପ୍ରେମୀ ଜନତା।
1: पाटिल 38 रन सर का 54 पर गेंद का सामना करेंगे और 30वें ओवर में स्कोरिंग गति हो गई है 4।
2: हठात बंद है क्रिकेट मैच धरा बरुणी।

0: ଏପରି ନାରକୀୟ ହତ୍ୟା ପୃଥିବୀ ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ରହିବ। ସ୍ୱଚ୍ଛତରିତା ନାର ହତ୍ୟା ତଥା ଅସାମାଜିକ କାର୍ଯ୍ୟବଳୀ ଆମକୁ ଆମର ସଭ୍ୟତାକୁ ଆମର ସମାଜକୁ ସର୍ବୋପରି ଆମ ଦେଶକୁ ଦୁର୍ବଳ କରିଦେଉ ନାହିଁ କି?
1: ଦେଶକୁ ଅଧିକରୁ ଅଧିକ ସମୃଦ୍ଧ କରିବାକୁ ହେଲେ ଆମକୁ ଅଗ୍ରସର ହେବାକୁ ପଡ଼ିବ। ରୂପବେଦର ସେହି ଶ୍ଳୋକ ମନେ ପଡ଼େ।
2: ଓମ୍ ବଲମ୍ ଦେହି ତଂ ସୁନୋ ବଲମିନ୍ଦ୍ରାନ ଲୁଚ୍ଛୁନଃ ବଲମ୍ ତୁକାୟ ତନୟାୟ ଜୀବସେ ତଂ ହି ବଳଦାତି।
3: ହେ ବଳଦାତା, ମୁମାନଙ୍କ ଠାରେ ବଳ ପ୍ରଦାନ କର, ଏହା ଅନ୍ୟର ସଂହାରକ ନ ହୋଇ ପୋଷକ ହେଉ। ଆମ୍ଭେମାନେ ଯେଉଁ ବାହନ ଉପରେ ନିର୍ଭର କରୁ ସେ ସମସ୍ତେ ବଳବାନ ହୁଅନ୍ତୁ, ଯେପରି ଆମ୍ଭେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଉଁ। ଆମ୍ଭମାନଙ୍କ ଉତ୍ତରାଧିକାରୀ ବଳଶାଳୀ ହୁଅନ୍ତୁ, ବଳିଷ୍ଠ ହୋଇ ଅନ୍ୟମାନଙ୍କୁ ବଳଦାନ କରନ୍ତୁ। ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ବଳ ବୃଦ୍ଧି ନିମନ୍ତେ ରାଷ୍ଟ୍ରରେ ବହୁ ବୃଦ୍ଧ ଉଦ୍ୟମ ହେଉ।
0: ଆଜିର ଟିକେ ଟିକେ ଶିଶୁମାନେ ଯେଉଁମାନେ କି ଆମର ଦାୟାଦ, ଯେଉଁମାନେ ଭବିଷ୍ୟତରେ ଆମର କଷ୍ଟାର୍ଜିତ ସ୍ୱାଧୀନତାର ଅର୍ଥ ବୁଝିବେ, ସେହିମାନଙ୍କୁ ଆଜିଠୁ ଗଢ଼ିବା ଆମର ପ୍ରଥମ ଓ ପ୍ରଧାନ ଦାୟିତ୍ୱ।
1: ଆମେ ସେହିମାନଙ୍କ ଚିନ୍ତା ଚେତନାକୁ ଏବେଠୁ ବଳିଷ୍ଠ କରିବା, କାରଣ ସେହିମାନେ ହିଁ ଆମେ ଶବ୍ଦର ପ୍ରକୃତ ଦାୟଦ। ଦେଶ ମାତୃକାର ସମୃଦ୍ଧି ପାଇଁ ଆମର ଟିକି ଟିକି ବଂଶଧରଙ୍କ କଣ୍ଠରେ ନିର୍ଭୀକତାର ସ୍ୱର ଦେବା ଦାୟିତ୍ୱ ଆମର।
4: ଆମେ ପଢ଼ିବୁ, ଆମେ ଉଡ଼ିବୁ, ଆମେ ଗଢ଼ିବୁ।

ପ୍ରଚାର କଲୁ ତଥ୍ୟ ସମ୍ବଳିତ ରୂପକ ଆମେ। ପ୍ରଯୋଜନା କରିଥିଲେ ଗିରିଶ ଚନ୍ଦ୍ର ନାୟକ, ବର୍ଣ୍ଣନା ରୀତା ବିଶ୍ୱାଳ, ଦେବକୀ ମହାନ୍ତି ଏବଂ ସୁବାସ ନାୟକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। ପ୍ୟାର ଝୁକ୍ତା ନେହି ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସବୀର କୁମାର, ଗୀତିକାର ଏସ୍ଏଚ୍ ବିହାରୀ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
3: ଶ୍ରୋତାବନ୍ଧୁ, ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ରାମ ଲଖନ ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ଏବଂ ମନହର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ବେତାବ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ସବୀର କୁମାର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ରାହୁଲ ଦେବ ବର୍ମନ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କର୍ମା ଚଳଚ୍ଚିତ୍ରରୁ। ଶିଳ୍ପୀ ଅନୁରାଧା ସୁଖିନ୍ଦର ସିଂ ଏବଂ ମନହର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୌର ଭାଷାର କାର୍ଯ୍ୟକ୍ରମ ତାରୁଆ। ଉପସ୍ଥାପନା ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜୀ।

0: ପ୍ରଚାର କଲୁ ସୌରଭାଷାର କାର୍ଯ୍ୟକ୍ରମ ତାରୁଆ। ଉପସ୍ଥାପନା କରିଥିଲେ ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ବିଜୟ କୁମାର ମିଶ୍ର।

0: ପ୍ରଚାର କଲୁ କେତୋଟି ହିନ୍ଦୀ ସୁଗମ ସଙ୍ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ଘୋଷଣା। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦେଶକ୍ରମେ ନବରଙ୍ଗପୁର କୋଡିଙ୍ଗା ଉମରକୋଟ ରାଇଘର ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ଫୌଜଦାରୀ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ବ୍ୟାଙ୍କ ଋଣ ବିଦ୍ୟୁତ୍ ଓ ଜଳ ଯୋଗାଣ ପାରିବାରିକ ଜମି ଅଧିଗ୍ରହଣ ଶ୍ରମ ବିବାଦ ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଅପୋଷ ସହମତିରେ ସହଜ ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ ବରଂ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ ବିଜୁଳି ଜଳ ଯୋଗାଣ ଦେୟ ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ ଶ୍ରମ ବିବାଦ ଇତ୍ୟାଦିର ଅପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତାଲୁକ ଆଇନ ସେବା କମିଟି ଉମରକୋଟ ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗୁଛାୟତ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର 7656809866 0685822245 ଏବଂ 0685822245। ଏହି ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଚାଷବାସ କଥା।
1: ଆଜି ଆମେ ଚାଷବାସ କଥାରେ ଜାଣିବା ବାଇଗଣ ଚାଷ ସମ୍ପର୍କରେ। ଆମ ରାଜ୍ୟର ପାଣିପାଗ ଆଉ ମାଟି ହେଉଛି ବାଇଗଣ ଚାଷ ପାଇଁ ଉପଯୁକ୍ତ। ତେଣୁ ଚାଷୀ ଭାଇ ଭଉଣୀମାନେ ଏହି ବାଇଗଣ ଚାଷ ଅଧିକ କରିଥାନ୍ତି। ଆଉ ବାଇଗଣ ହେଉଛି ଏମିତି ଏକ ପ୍ରମୁଖ ପନିପରିବା ଫସଲ ଯାହା ବର୍ଷ ସାରା ବଜାରରେ ଆମକୁ ବହୁତ ପରିମାଣରେ ମିଳେ। ଏହି ବାଇଗଣ ଚାଷରୁ ଅଧିକା ଲାଭ ପାଇବା ପାଇଁ ଆମକୁ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ତାହେଲେ ଜାଣିବା ବାଇଗଣ ଚାଷ ପାଇଁ ଆମେ ଜମି ପ୍ରସ୍ତୁତି କିପରି କରିବା। ବାଇଗଣ ଚାଷ କରିବାକୁ ଚାହୁଁଥିବା ଚାଷୀ ଭାଇ ଓ ଭଉଣୀମାନେ ଜମିକୁ ପ୍ରଥମେ 4-5 ଓଡ଼ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ। ଶେଷ ଓଡ଼ ଚାଷ ସମୟରେ ଏକର ପିଛା 12 ଗାଡ଼ି ଗୋବର ଖତ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଧାଡ଼ିକୁ ଧାଡ଼ି 3 ଫୁଟ ବ୍ୟବଧାନ ଆଉ ଗଛକୁ ଗଛ 2 ଫୁଟ ବ୍ୟବଧାନରେ ଚାରାଟିକୁ ଲଗାଇବାକୁ ହେବ। ଆଜିକାଲି ତ ବହୁତ ରକମର ବିହନ ମଧ୍ୟ ବଜାରରେ ମିଳୁଛି କିନ୍ତୁ ରୋଗ ପୋକ ସହନ ଶକ୍ତି ଥିବା ବିହନ ବ୍ୟବହାର କଲେ ଅମଳ ମଧ୍ୟ ଅଧିକ ମିଳିପାରିବ। ତା ସହିତ ଚାଷୀ ଲାଭବାନ ମଧ୍ୟ ହୋଇପାରିବ। ସେହିପରି ବିହନଗୁଡ଼ିକ ମଧ୍ୟରୁ ବଜାରରେ ମିଳୁଥିବା ବିହନଗୁଡ଼ିକ ହେଉଛି ପୁଷା ବ୍ରାଣ୍ଡ, ପୁଷା ପର୍ପଲ, ପୁଷା କ୍ଲଷ୍ଟର, ପୁଷା ଅନମୋଲ, ପୁଷା କ୍ରାନ୍ତି, ମୁକ୍ତା କେସି

0: ମଣିଷ ଜୀବନର ସାର୍ଥକତା ଧନ ସମ୍ପତ୍ତିରେ ନୁହେଁ, ବରଂ ଅନ୍ୟର ମୁହଁରେ ହସ ଫୁଟାଇବାରେ ରହିଛି।
1: ସମସ୍ତଙ୍କର ସେବା କରିବା, କିନ୍ତୁ କାହାରିଠାରୁ କିଛି ଆଶା କରିବା ନାହିଁ, ଏହା ହିଁ ସଂସାରରେ ରହିବାର ସବୁଠୁ ଉତ୍ତମ ବିଧି।
0: ନମସ୍କାର ଶ୍ରୋତା ଭଉଣୀ, ଏହି ସୁନ୍ଦର ବାର୍ତ୍ତା ସହ ଆପଣମାନଙ୍କୁ ହୃଦୟରୁ ସ୍ୱାଗତ କରୁଛୁ ଆଜିର ଘର ଅଘରଣୀ ପରିସରକୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ନିଶା,
1: ମୁଁ ସ୍ୱାଗତିକା, ମୋର ମଧ୍ୟ ନମସ୍କାର। ଆଜିର କାର୍ଯ୍ୟକ୍ରମରେ ନେଇ ଆସିଛୁ ଦୁଇଟି ମହାନ ପ୍ରେରଣାର କଥା। ଗୋଟେ ପଟେ ମାନବ ସେବାର ମୂର୍ତ୍ତି, ଦୟା ଓ କରୁଣାର ପ୍ରତୀକ ମଦର ଟେରେସା, ଅନ୍ୟପଟେ ସତ୍ୟ, ଶାନ୍ତି, ଦୟା, କ୍ଷମା ଓ ଭାଇଚାରାର ବାର୍ତ୍ତାବହ ପ୍ରଫେଟ୍ ମହମ୍ମଦଙ୍କ ପବିତ୍ର ଜନ୍ମଦିନ ମହମ୍ମଦ ଜୟନ୍ତୀ।
0: କେତେ ସୁନ୍ଦର କଥା ନା, ଜଣେ ନିଜ ଜୀବନକୁ ଅସହାୟଙ୍କ ସେବାରେ ଉତ୍ସର୍ଗ କରିଥିଲେ, ଆଉ ଜଣେ ସମଗ୍ର ମାନବ ସମାଜକୁ ଦୟା, ନ୍ୟାୟ ଆଉ ଭାଇଚାରାର ପଥ ଦେଖାଇଥିଲେ।
1: ଠିକ କଥା ନିଶା, ଭାଷା ଭିନ୍ନ ହୋଇପାରେ, ଧର୍ମ ଭିନ୍ନ ହୋଇପାରେ, ପରମ୍ପରା ବି ଭିନ୍ନ ହୋଇପାରେ, କିନ୍ତୁ ମାନବତାର ଭାଷା ସମସ୍ତଙ୍କ ପାଇଁ ଏକ।
0: ହଁ ସ୍ୱାଗତିକା, ମଦର ଟେରେସା ଥିଲେ ଦୁଃଖୀଙ୍କ ପାଇଁ ମା, ଅସହାୟଙ୍କ ପାଇଁ ଆଶ୍ରୟ ଏବଂ ରୋଗୀଙ୍କ ପାଇଁ ସେବାର ଏକ ଆଲୋକ ଶିକ୍ଷା। ତାଙ୍କ ଜୀବନ ଆମକୁ ଏକ ଅମୂଲ୍ୟ ଶିକ୍ଷା ଦିଏ ଯେ ମଣିଷର ସେବା କରିବା ପାଇଁ ଧନର ଆବଶ୍ୟକ ନାହିଁ, ବରଂ ଆବଶ୍ୟକ ଗୋଟିଏ ସମ୍ବେଦନଶୀଳ ହୃଦୟର।
1: ଯେଉଁ ଲୋକମାନଙ୍କୁ ସମାଜ ଅବହେଳା କରୁଥିଲା, ମଦର ଟେରେସା ସେମାନଙ୍କୁ ନିଜର ବୋଲି ଗ୍ରହଣ କରୁଥିଲେ। ତାଙ୍କ ଜୀବନର ପ୍ରତ୍ୟେକ ଦିନ ଥିଲା ସେବା, ତ୍ୟାଗ ଓ ମାନବତା ପାଇଁ ସମର୍ପିତ।
0: ତାଙ୍କ ଜୀବନକୁ ନେଇ ଗୋଟିଏ ସୁନ୍ଦର କଥା ମନେ ପଡ଼େ, ବଡ଼ କାମ କରିବା ସବୁବେଳେ ସମ୍ଭବ ନୁହେଁ, କିନ୍ତୁ ଛୋଟ କାମକୁ ବଡ଼ ପ୍ରେମର ସହିତ କରିବା ସମ୍ଭବ।
1: ଠିକ କଥା, ଆମେ ଯଦି ପ୍ରତିଦିନ ଜଣେ ଅସହାୟଙ୍କୁ ସାହାଯ୍ୟ କରିପାରିବା, ଜଣେ ଦୁଃଖୀ ମଣିଷକୁ ସାନ୍ତ୍ୱନା ଦେଇପାରିବା, କିମ୍ବା ଜଣଙ୍କ ମୁହଁରେ ହସ ଫୁଟାଇ ପାରିବା, ତାହା ମଧ୍ୟ ଏକ ବଡ଼ ସେବା।

0: ଆଜିର ଦିନକୁ ଆମେ ପବିତ୍ର ମହମ୍ମଦ ଜୟନ୍ତୀ ଭାବରେ ମଧ୍ୟ ପାଳନ କରୁଛେ। ଏହି ଦିନ ଇସଲାମ ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ଜନ୍ମଦିନକୁ ସ୍ମରଣ କରାଯାଏ। ତାଙ୍କ ଜୀବନ ଓ ଶିକ୍ଷାରେ ରହିଛି ମାନବତା ପାଇଁ ଅନେକ ମୂଲ୍ୟବାନ ବାର୍ତ୍ତା। ଦୟା କରିବା, ଗରିବ ଓ ଅସହାୟଙ୍କ ପାଖରେ ଠିଆ ହେବା, ସତ କହିବା, ଅନ୍ୟାୟରୁ ଦୂରେଇ ରହିବା ଏବଂ ସମସ୍ତଙ୍କ ପ୍ରତି ସମ୍ମାନ ରଖିବା।
1: ମହମ୍ମଦ ଜୟନ୍ତୀ ଆମକୁ ମନେ ପକାଇ ଦିଏ ଯେ ଶାନ୍ତି ଆଉ ଭାଇଚାରା ହିଁ ଏକ ସୁନ୍ଦର ସମାଜର ମୂଳଦୁଆ। ଆମେ ଯଦି ପରସ୍ପରକୁ ଭଲ ପାଇବା, ପରସ୍ପରଙ୍କୁ ସମ୍ମାନ ଦେବା ଏବଂ ଅନ୍ୟର ଦୁଃଖକୁ ନିଜର ଦୁଃଖ ବୋଲି ବୁଝିବା, ତେବେ ଆମ ସମାଜ ନିଶ୍ଚିତ ଭାବେ ଅଧିକ ସୁନ୍ଦର ହୋଇପାରିବ।
0: ମଦର ଟେରେସାଙ୍କ ଜୀବନ ଆମକୁ ଶିଖାଏ ସେବା କରିବା, ଆଉ ମହମ୍ମଦଙ୍କ ଶିକ୍ଷା ଆମକୁ କହେ ଦୟା, ସତ୍ୟ ଓ ଭାଇଚାରାର ପଥରେ ଚାଲିବା। ଦୁଇଟି ମହାନ ଆଦର୍ଶର ମୂଳରେ ରହିଛି ଗୋଟିଏ ମହାନ ଶବ୍ଦ, ମାନବତା। ମାନବତାଠାରୁ ବଡ଼ କୌଣସି ଧର୍ମ ନାହିଁ ଏବଂ ପ୍ରେମଠାରୁ ବଡ଼ କୌଣସି ଭାଷା ନାହିଁ।

0: ଆମ ଜୀବନରେ ସ୍ୱାସ୍ଥ୍ୟଠାରୁ ବଡ଼ ସମ୍ପଦ ଆଉ କିଛି ନାହିଁ। ଯିଏ ଯେତେ ବି ଧନୀ ହୋଇଥାଉ ନା କାହିଁକି, ଯଦି ଶରୀର ସୁସ୍ଥ ନଥାଏ ତେବେ ଜୀବନର ଖୁସିକୁ ଉପଭୋଗ କରିବା ବହୁତ କଷ୍ଟକର ହୋଇଥାଏ।
1: ଠିକ୍ କଥା କହିଲ ସ୍ୱାଗତିକା। ବେଳେବେଳେ ଆମର କିଛି ଅସାବଧାନତା, ଖରାପ ଅଭ୍ୟାସ, ଏହିସବୁ ଆମ ଶରୀରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସବୁ ସୃଷ୍ଟି କରିଥାଏ, ଯାହାକି ଆମକୁ ପରବର୍ତ୍ତୀ ସମୟରେ ଅସୁବିଧାରେ ପକାଇଥାଏ।
0: ତେବେ ଆଜି ଆମେ ଗୋଟେ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କଥା ହେବା, ଯାହା କେବେ ନା କେବେ ପ୍ରାୟ ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ, ତାହା ହେଉଛି ଦାନ୍ତ ବିନ୍ଧା।
1: କହିବାକୁ ଗଲେ ଦାନ୍ତରେ ସାମାନ୍ୟ ଯନ୍ତ୍ରଣାକୁ ନେଇ ଆମେ ଅନେକ ସମୟରେ ଅଣଦେଖା କରିଦେଉ, କିନ୍ତୁ ଏହି ଛୋଟ ଛୋଟ ଯନ୍ତ୍ରଣା ଯେତେବେଳେ ବଡ଼ ବଡ଼ ସମସ୍ୟା ସୃଷ୍ଟି କରିଥାଏ ତାହା ଆମେ ଜାଣିପାରୁ ନାହୁଁ।
0: ତେବେ ଏହି ଦାନ୍ତ ବିନ୍ଧାର କାରଣ କ'ଣ ଓ ତାର ପ୍ରତିକାରମାନେ କ'ଣ ରହିଛି, ସେ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ଚ୍ଚନା ପ୍ରହରାଜ। ଚାଲନ୍ତୁ ତାଙ୍କୁ ଶୁଣିବା ଆଉ ଦାନ୍ତ ରୋଗ ବିଷୟରେ ଏବଂ ତାର ପ୍ରତିକାର ବିଷୟରେ ଅଧିକ କିଛି ଜାଣିବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର,
2: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
3: ଥ୍ୟାଙ୍କ ୟୁ।
2: ବର୍ତ୍ତମାନ ସମୟରେ ଦାନ୍ତ ବିନ୍ଧା ଏକ ସାଧାରଣ ସମସ୍ୟା ହୋଇପଡ଼ିଛି, ଅର୍ଥାତ୍ ଛୋଟ ପିଲା ହୁଅନ୍ତୁ କି ବଡ଼ ଲୋକ ହୁଅନ୍ତୁ, ପ୍ରତ୍ୟେକଙ୍କ କ୍ଷେତ୍ରରେ ଏହା ଦେଖାଦେଉଛି। ତ ଏହି ସମସ୍ୟାକୁ ନେଇ ଆଜି ଆମ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି ଦାନ୍ତ ବିନ୍ଧାର କାରଣ ଓ ତାର ପ୍ରତିକାର। ତେବେ ଆଲୋଚନାକୁ ଯିବା ପୂର୍ବରୁ ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
3: ମୁଁ ଡକ୍ଟର ଅର୍ଚ୍ଚନା ପ୍ରହରାଜ, ଡେଣ୍ଟାଲ ସର୍ଜନ, ଜୟପୁରରେ।
2: ଧନ୍ୟବାଦ ମ୍ୟାଡମ। ଦାନ୍ତ ବିନ୍ଧାର କାରଣ ମାନ କ'ଣ, ଅର୍ଥାତ୍ କେଉଁ ସବୁ କାରଣ ପାଇଁ ଦାନ୍ତ ବିନ୍ଧିଥାଏ?
3: ଦାନ୍ତ ବିନ୍ଧା ହେବାର କାରଣ ହେଉଛି ଦାନ୍ତରେ ଯଦି ପୋକ ଲାଗିଯାଉଛି, ଯଦି ଦାନ୍ତ ଆମର ସରିଯାଉଛି, ଯୋଉଟା ଆମେ ଆଟ୍ରିସନ୍ କହୁ,

0: କି ଦାନ୍ତ ଝିରି ଯାଉଛି, ଆଉ ଯଦି ଆମ ଦାନ୍ତକୁ ଦାନ୍ତ ଠିକ ସେ ନ ପଡେ ତାହେଲେ ବି ଏଇସବୁ କାରଣରୁ ବି ଦାନ୍ତ ବିନ୍ଧା ହୁଏ।
1: ସାଧାରଣତଃ କେଉଁ ବୟସରେ ବ୍ୟକ୍ତିମାନଙ୍କୁ ଏଇ ଦାନ୍ତ ବିନ୍ଧା ହେଇଥାଏ?
0: ସାଧାରଣତଃ ସବୁ ବର୍ଗର ଲୋକମାନଙ୍କୁ ହଉଛି, ଛୁଆ ଠାରୁ ନେଇକି ବୟସ୍କ ଲୋକଙ୍କ ଯାଏ ସମସ୍ତଙ୍କ ଦାନ୍ତ ବିନ୍ଧା ହଉଛି। କିନ୍ତୁ ସେଟା ଡିପେଣ୍ଡ କରେ କିଏ କେତେ ମେଣ୍ଟେନ କରିକି ରଖୁଛି ଆମର ଓରାଲ ହାଇଜିନ, ସେଇ ଅନୁସାରେ ଲୋକମାନେ ଟିକେ ଯୋଉମାନେ ଆୱେର ଥାନ୍ତି ସେମାନେ ତାଙ୍କର ମେଣ୍ଟେନ କରିକି ରଖନ୍ତି।
1: ଆଉ ଯୋଉମାନେ ଟିକେ ହେଳା କରିଦିଅନ୍ତି ସେମାନଙ୍କର ଦାନ୍ତ ବିନ୍ଧାଟି ପ୍ରାୟ ମାନେ କଣ୍ଟିନ୍ୟୁ କରେ ଆଉ।
0: ହଁ,
1: ବେଳେବେଳେ ଆମେ ଦେଖୁ କୌଣସି ଜିନିଷ ଖାଇବା ବେଳେ କିମ୍ବା ପିଇବା ବେଳେ ଯଦି ତାହା ଥଣ୍ଡା ଥିବ କିମ୍ବା ଗରମ ଥିବ ତ ସେତେବେଳେ ଦାନ୍ତ ଆଉ ମାଢିରେ ଯନ୍ତ୍ରଣା ହେଇଥାଏ, ଏହାର କାରଣ କ'ଣ?
0: ଯଦି ଆମର ଦାନ୍ତରେ ପୋକ ଲାଗିଯାଇଥାଏ କି ଆମ ଦାନ୍ତ ଯଦି ଝିରି ଯାଇଥାଏ, ଯୋଉଟା କି ଆମ ଦାନ୍ତରେ ପଲ୍ପ ନା ଦାନ୍ତର ସିରଜ ବୋଲି ଯୋଉଟା କହୁଛୁ, ତା ଯାଏ ଯଦି ପହଞ୍ଚି ଯାଇଥାଏ ତାହେଲେ ଆମ ଦାନ୍ତ ସିରସିର ହୁଏ, ଗରମ କିମ୍ବା ଥଣ୍ଡା ଯାହା ଖାଇଲେ ବି ବିନ୍ଧା ହୁଏ।
1: ତେବେ ଏସବୁଥିରୁ ଆମେ କେମିତି ରକ୍ଷା ପାଇପାରିବା?
0: ୟା ପାଇଁ କି ଆପଣଙ୍କୁ ଗୋଟେ ପ୍ରପର ମେଣ୍ଟେନ କରିବାକୁ ପଡିବ, ଯେମିତିକି ଆମକୁ ଦୁଇ ଓଳି ବ୍ରଶ କରିବାକୁ ପଡିବ, ଦୁଇ ଓଳି ମାଉଥ ୱାଶ ୟୁଜ କରିବାକୁ ପଡିବ, ବ୍ରସିଂ ଟେକ୍ନିକ୍ ଠିକ ରହିବାର ଅଛି, ଆଉ ସଫ୍ଟ ବ୍ରଶ ୟୁଜ କରିବାର ଅଛି, ବେଶୀ ସମୟ ଯେ ଦାନ୍ତ ଘଷିବାର ନାହିଁ, 2-3 ମିନିଟ ଯାଏ ଘଷିବେ। ଆମର ଓରାଲ ଫ୍ଲସର ଗୋଟେ ଆସୁଛି, ସେଇଟା ଆପଣଙ୍କୁ ୟୁଜ କରିବାକୁ ପଡିବ, ଯୋଉଠି ଦାନ୍ତ ଦି ଦାନ୍ତ ସନ୍ଧିରେ ଗ୍ୟାପ ରହୁଛି ଖାଇବା ରହେ, ସେଗୁଡା ସବୁ କ୍ଲିନ୍ କରିବା ପାଇଁ ଓରାଲ ଫ୍ଲସର ଆସେ, ସେଇ ସବୁ ୟୁଜ କରିକି ନା ଆପଣ ମେଣ୍ଟେନ କରିକି ରଖିପାରିବେ।
1: କେତେକ କ୍ଷେତ୍ରରେ ଆମେ ଦେଖୁ ମାଢିରୁ ହେଉ କିମ୍ବା ଦୁଇ ଦାନ୍ତ ମଝିରୁ ରକ୍ତ ବାହାରୁଥାଏ, ଏହାର କାରଣ କ'ଣ? ତେବେ ଏହା ଭିଟାମିନ୍ ଡେଫିସିଏନ୍ସି ଯୋଗୁଁ ହୋଇଥାଏ ନା ଅନ୍ୟ କୌଣସି କାରଣ ଅଛି?
0: ନା, ଏଇଟା ତ ଭିଟାମିନ୍ ଡେଫିସିଏନ୍ସି ପାଇଁ ବିଲକୁଲ ହୁଏ ନାହିଁ, ଏଇଟାକୁ ଆମେ ପାଇରିଆ ବୋଲି କହୁ, ଯୋଉଟା କି ଆମର ଆମ ଡେଣ୍ଟାଲ ଇଏରେ ପେରିଡେଣ୍ଟାଇଟିସ୍, ବଟ୍ ଗମ୍ ଇନଫେକ୍ସନ ପାଇଁ କି ହୁଏ। ଯଦି ଗମ୍ରେ ଇନଫେକ୍ସନ ରହୁଛି ତାହେଲେ ମାଢିରୁ ବ୍ଲିଡିଂ ହେବାଟା ସୁନିଶ୍ଚିତ।
1: ଆଜ୍ଞା, କୁହାଯାଏ ଛୋଟ ପିଲାମାନେ ଅଧିକ ଚକୋଲେଟ୍ ଖାଇବା ଦ୍ୱାରା ସେମାନଙ୍କ ଦାନ୍ତ ପୋକ ଲାଗିଥାଏ, କିନ୍ତୁ ବେଳେବେଳେ ବଡ଼ ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଦାନ୍ତରେ ପୋକ ଲାଗିବାର ଦେଖାଯାଏ, ଏହାର କାରଣ ମାନ କ'ଣ?
0: ଆମ ଦାନ୍ତରେ ଆମର ଗ୍ରୁଫ ଥରିକା ଅଛି, ଛୁଆମାନେ କଣ କରନ୍ତି ମିଠା ଖାଇଲା ପରେ ବ୍ରଶ କରନ୍ତିନି, ଭଲସେ କୁଳି କରନ୍ତିନି, ଯୋଉଗୁଡା ସବୁ ଦାନ୍ତରେ ଲାଗିକି ରହେ ସେଗୁଡା ଲାଗିକି ରହିଲେ, ମିଠା ଜିନିଷ ହଉ ଖାଦ୍ୟ ଯେକୌଣସି ଖାଦ୍ୟ ଜିନିଷ ଲାଗିକି ରହିଲେ ସେଗୁଡା ଦାନ୍ତରେ ପୋକ ଲାଗିଯାଏ। ବଡ଼ ଲୋକଙ୍କର ବି ସେମ୍, ସେମାନଙ୍କର କଣ ଯଦି ଠିକ ସେ ଯୋଉଠି ଦାନ୍ତ ମଝିରେ ଗ୍ୟାପ ଥିବ ଫାଙ୍କା ଥିବ ସେଇଠି ଖାଦ୍ୟ ରହିବ ଯଦି ସେଟା ବି ପୋକ ଲାଗିଯିବ, ତ ଖାଲି ମିଠା ଖାଇଲେ ହବ ବୋଲି ସେମିତି ମାନେ ନାହିଁ,
1: ଯେକୌଣସି ଜିନିଷ ଖାଇଲେ ମଧ୍ୟ ତାହାର ପ୍ରଭାବ ପଡିଥାଏ।
0: ହଁ, ଖାଦ୍ୟ ଯୋଉଠି ଜମା ହେଇକି ରହିବ ସେଇଠି ଦାନ୍ତ ପୋକ ଲାଗିଯିବ।
1: ଦାନ୍ତ ମୂଳରେ ସଂକ୍ରମଣ ହେଲେ କେଉଁ ଲକ୍ଷଣ ମାନ ଦେଖାଯାଏ?
0: ପ୍ରଥମେ ତ ବିନ୍ଧା ଆରମ୍ଭ ହବ, ଦାନ୍ତ ସ୍ଥିର ହବ, ବିନ୍ଧା ହବ, ୱାନ୍ସ ପେନ୍ ଷ୍ଟାର୍ଟ ହେଲେ ସେଟା ଆମର କାନକୁ ନେଇକି ମୁଣ୍ଡ ଯାଏ, ଅଧା ପୁରା ପେନ୍ ହୁଏ, ସେଇଠୁ ଆମେ ଜାଣିପାରିବା ଦାନ୍ତରେ କିଛି ନା କିଛି ଡିଫେକ୍ଟ ଅଛି, ଯୋଉଥିପାଇଁ କି ପେନ୍ଟା ଆଗ୍ରାଭେଟ ଧୀରେ ଧୀରେ କରୁଛି।
1: ତେବେ ଏଠି ଆଉ ଗୋଟେ ପ୍ରଶ୍ନ ଉଠୁଛି, ଜ୍ଞାନ ଦାନ୍ତ ବା ବୁଦ୍ଧି ଦାନ୍ତ, ଏହା କାହାର ଶୀଘ୍ର ଉଠେ ତ ଆଉ କାହାର ଟିକେ ଲେଟ୍ରେ ଉଠେ, କିନ୍ତୁ ଏଇ ଦାନ୍ତ ଉଠିବା ବେଳେ କାହିଁକି ଅଧିକା ପେନ୍ ହୁଏ?
0: ଜ୍ଞାନ ଦାନ୍ତର ବୟସ ନର୍ମାଲି ଆମର 18-24 ଇୟର୍ସ ଭିତରେ ସେଟା ଉଠେ। ଜ୍ଞାନ ଦାନ୍ତ ଉଠିଲା ବେଳକୁ କଣ ନା ଆମର ଜ ଯେତିକି ସାଇଜର ରହିବା କଥା ତାକୁ ଉଠିବା ପାଇଁ ସେତିକି ସ୍ପେସ୍ ମିଳେନି, ସେଇଥିପାଇଁ କି ଆମକୁ ବିନ୍ଧା ହୁଏ, କାହାର ସ୍ପେସ୍ ନଥାଏ ବୋଲିକି ଉଠିପାରେନି, କାହାର ବଙ୍କା ହେଇକି ଉଠେ, ଏଇସବୁ କାରଣ ପାଇଁ କି ଜ୍ଞାନ ଦାନ୍ତ ବିନ୍ଧା ହୁଏ।
1: ଟିକେ ପୂର୍ବରୁ ଆପଣ କହିଲେ ଯେ ଦାନ୍ତ ବିନ୍ଧିବା ସମୟରେ ମୁଣ୍ଡ ଆଖି ଏସବୁ ମଧ୍ୟ ବିନ୍ଧିଥାଏ, ତ ଏହାର କାରଣ କ'ଣ?
0: ଆମର ଫେସିଆଲ ନର୍ଭ ଯୋଉ ଅଛି, ତ ଏ ଦାନ୍ତର ଶିରା ହରିକା ସବୁ ଫେସିଆଲ ନର୍ଭ ସହିତ କନେକ୍ଟେଡ ଅଛି, ତ ସେଇଥିପାଇଁ କି ଯେତେବେଳେ ଇନଫେକ୍ସନ ହୁଏ ଆମର କାନକୁ ଧରିକିନି ମୁଣ୍ଡକୁ ଆଖିକି ଏଗୁଡା ସବୁ ଯାକ ପେନ୍ ହୁଏ,
1: ମାନେ ଇଣ୍ଟରନାଲ ରିଲେସନ ଥାଏ ତାହେଲେ।
0: ଆଜ୍ଞା,
1: ଦାନ୍ତ ସମସ୍ୟା ଆଉ ରକ୍ତଚାପ ବା ବ୍ଲଡ ପ୍ରେସର କଣ ରିଲେସନ ଅଛି?
0: ଏଇଥିପାଇଁ କି ଦାନ୍ତ ଉପାଡ଼ିଲା ସମୟରେ ରକ୍ତଚାପକୁ କଣ୍ଟ୍ରୋଲ କରିବା ପାଇଁ କୁହାଯାଇଥାଏ, କାରଣ ଯଦି ହାଇ ବିପି ହବ ତାହେଲେ ଆମେ ଦାନ୍ତ ଉପାଡ଼ିଲା ବେଳକୁ ବ୍ଲିଡିଂ ବହୁତ ଅଧିକ ହେଇଥାଏ, ଯୋଉଥିରେ କି ପେସେଣ୍ଟର ଯେତିକି ନର୍ମାଲ ବ୍ଲଡ ଲସ୍ ହବା କଥା ତାଥିରୁ ଅଧିକା ହୁଏ, ସେଇଥିପାଇଁ କି କୁହାଯାଏ କି ବ୍ଲଡ ପ୍ରେସରଟା ମେଣ୍ଟେନ କରିକି ରଖିବା ପାଇଁ, ନର୍ମାଲ ରଖିବା ପାଇଁ।
1: ଆଉ ଜଣ ଜଣଙ୍କର ବି ଦେଖାଯାଏ ଲୋ ବିପି ହେଇଯାଏ, ଲୋ ବ୍ଲଡ ପ୍ରେସର, ତ ସେଇ କ୍ଷେତ୍ରରେ ଆପଣ କଣ କରନ୍ତି?
0: ସେଇ କ୍ଷେତ୍ରରେ ସେମାନଙ୍କର ଲୋ ବ୍ଲଡ ପ୍ରେସର ଯାହାର ଥାଏ ସେମାନେ ଟିକେ ସ୍ଟ୍ରେସ୍ରେ ଆସିକିନି ବି ଲୋ ହେଇଯାଏ, କାହାର ହାଇ ବି ହେଇଯାଏ,

0: ତ ତାଙ୍କୁ ସେ ଟିକେ ଏନଭାରନମେଣ୍ଟ ଯଦି ଆମେ ଟିକେ ତାଙ୍କୁ କାମ କରିକିନି ବୁଝେଇକିନି ଟିକେ ଭଲସେ କାଉନସେଲିଂ କରିଲେ ନର୍ମାଲ ପେସେଣ୍ଟ ମାନେ ହେଇଯାନ୍ତି।
1: ବର୍ତ୍ତମାନ ଆସିବା ଏଇ ଦାନ୍ତ ବିନ୍ଧାର ପ୍ରତିକାର ବିଷୟରେ ଜାଣିବା ପାଇଁ, କଣ କଲେ ଏଇ ଦାନ୍ତ ବିନ୍ଧା ସମସ୍ୟାରୁ ଆମେ ମୁକ୍ତି ପାଇପାରିବା?
0: ପ୍ରଥମତଃ ଯଦି ଦାନ୍ତରେ ପୋକ ଲାଗିଛି ଆମେ ଦେଖିବା କେତେ ମାତ୍ରାରେ ଲାଗିଛି, ଯଦି ସେଟା ଶିର ଠାରୁ ଦୂରରେ ଅଛି ତାହେଲେ ସେଟା ଆମେ ସିଲିଂ ବା ରେଷ୍ଟୋରେସନ ଯୋଉଟା କହୁ ସେଇଥିରେ କ୍ୟୁର ହେଇଯିବ। ନାଇଁ ଯଦି ବାଇ ଚାନ୍ସ ଦାନ୍ତ ପୋକ ଲାଗିଯାଇଛି ଶିର ଯାଏ ପହଞ୍ଚି ଯାଇଛି ତା ପାଇଁ ଅଲଗା ଟ୍ରିଟମେଣ୍ଟ ଆସୁଛି, ରୁଟ କେନାଲ କୁହାଯାଏ, ରୁଟ କେନାଲ କରିକି କ୍ରାଉନ ତା ଉପରେ ଲଗାଯାଏ। ସେସବୁ ଜିନିଷ କରିଲେ ଦାନ୍ତରେ ପୋକ ଲାଗିଲେ ବି ସେଟା ତାକୁ ଆମେ ସେଭ କରିକି ରଖିପାରୁ। ଆଉ ଏଭ୍ରି 6 ମନ୍ଥରେ ଗୋଟେ ଡେଣ୍ଟାଲ ଭିଜିଟ ତ ନିହାତି ରହିବା କଥା।
1: ଆଜ୍ଞା, ତେବେ ଏହାର ଘରୋଇ ଉପଚାର ମାନ ସବୁ କଣ ଅଛି?
0: ଘରୋଇ ଉପଚାର ତ ସେମିତି କିଛି ନାହିଁ, କିନ୍ତୁ ଆମର ଲବଙ୍ଗ ଯୋଉଟା କ୍ଲୋଭ ବୋଲି କୁହାଯାଏ ସେଇଟା କିଛି ମାତ୍ରାରେ ପେନ୍ କିଲର ଭାବରେ କାମ କରେ।
1: ଲବଙ୍ଗ ତେଲ ବି ମିଳୁଛି ବଜାରରେ?
0: ହଁ ଲବଙ୍ଗ ତେଲ ୟୁଜ କରିପାରିବେ, କିନ୍ତୁ ଲବଙ୍ଗ ତେଲ କଣ କିଛି ପେସେଣ୍ଟ ମାନଙ୍କର ଆମେ ଦେଖୁ ମାନେ ସ୍କିନ ଚମଡାଟା ଟିକେ ଛାଡିଯାଏ, ଗୋଟେ ଲେୟର ସ୍କିନ ଥାଇଯାଏ ଟିକେ, ତ ଆପଣ କମ୍ଫର୍ଟେବଲି ହିସାବରେ ଲବଙ୍ଗ ତେଲ ହଉ ବା ଗୋଟା ଲବଙ୍ଗ ହଉ ଯୋଉଟା ବି ଆପଣ ଯୋଉ ଦାନ୍ତ ବିନ୍ଧୁଥିବ ସେଇ ପାଖରେ ଜାକିକି ରଖିଲେ କମିଯିବ।
1: ଆଉ କେହି କେହି ବି କହନ୍ତି ଲୁଣ ପୋଡ଼ା ସେକ ଦେଲେ ବି କମିଯାଏ ବୋଲି, ଏହା କେତେ ଦୂର ସତ?
0: ଲୁଣ ପୋଡ଼ା ସେକ ଦେଲେ କମେନି, ପ୍ରଥମେ ଲାଗିବ କମିଲା ଭଳିଆ, ବଟ୍ ତାପରେ ସେଇ ଜାଗାଟା ପୁରା ଫୁଲିଯାଏ, ବିନ୍ଧା ବି ଅସମ୍ଭବ ବିନ୍ଧା ହୁଏ।
1: ଦାନ୍ତ ବିନ୍ଧିବା ସମୟରେ ଆମକୁ କେଉଁ ସବୁ ଖାଦ୍ୟ ଏଡ଼ାଇବା ଉଚିତ?
0: ଦାନ୍ତ ବିନ୍ଧିବା ସମୟରେ ଆପଣ ପୁରା ଗରମଟା ଆଉ ପୁରା ଥଣ୍ଡାଟା ଆଭଏଡ କରିବା କଥା, ଆପଣ ମିଡିୟମ ଇଏରେ ଖାଇପାରିବେ।
1: ତ ଏଠି ମାନେ ଖାଇବାର କୌଣସି ରେଷ୍ଟ୍ରିକ୍ସନ ଅଛି?
0: ଖାଇବାରେ ଆପଣ ସବୁ ଜିନିଷ ଖାଇପାରିବେ, ଯଦି ବି ମିଠା ହରିକା କିଛି ଖାଉଛନ୍ତି ତାହେଲେ ତ ଆପଣ ଟିକେ ଭଲସେ ପାଟି ସଫା କରିବାର ଅଛି, କୁଳି କରିବାର ଅଛି, ଟିକେ ବ୍ରଶ 2 ଥର କରିବାର ଅଛି, ଏଗୁଡା ସବୁ ଆପଣ କରିଲେ ଆପଣ ସବୁ ଜିନିଷ ଖାଇପାରିବେ, କିଛି ଅସୁବିଧା ନାହିଁ, ସେମିତି କୌଣସି ଫୁଡ ରେଷ୍ଟ୍ରିକ୍ସନ ନାହିଁ।
1: ଆଜ୍ଞା, ଦାନ୍ତ ଚିକିତ୍ସା ପାଇଁ ବେଳେବେଳେ ଏକ୍ସରେ ର ଆବଶ୍ୟକତା ପଡେ, ଏହା କାହିଁକି ମ୍ୟାଡମ?
0: କାହିଁକି ନା ଦାନ୍ତର ଯୋଉ ଲେୟର ଥାଏ ଏନାମେଲ ଡେଣ୍ଟିନ ପଲ ସେଇ ଯୋଉ ଦାନ୍ତ ପୋକ ଖାଇଥାଏ ସେଟା କେତେ ମାତ୍ରାରେ ଯାଏ ଭିତରକୁ ଯାଇଥାଏ ଆମେ ଏଇଟା ଖାଲି ଆଖିରେ ଆମକୁ ଦେଖାଯାଏ ନାହିଁ, ତ ଏକ୍ସରେ କରିଲେ ଆମକୁ ଜଣା ପଡିବ କ୍ୟାଭିଟିଟା କୋଉ ଲେବଲରେ ଅଛି, ତ ସେଇ ଅନୁସାରେ ଆମେ ଟ୍ରିଟମେଣ୍ଟ କରିପାରିବୁ।
1: ଆମେ ଦେଖୁ କେତେ ବ୍ୟକ୍ତି କଣ କରନ୍ତି ନା, ଦାନ୍ତ ବିନ୍ଧିଲେ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ସେମାନେ ମେଡିସିନ ଷ୍ଟୋର ମାନଙ୍କରୁ ଔଷଧ କିଣି ଖାଇଥାନ୍ତି। କେହି କେହି ଆରୋଗ୍ୟ ଲାଭ କରନ୍ତି ଆଉ କେହି କେହି ପରବର୍ତ୍ତୀ ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ସେମାନଙ୍କୁ ଆପଣ କଣ କହିବେ?
0: ମୁଁ ତ ପ୍ରଥମେ କହିବି ଯେ ଏଇ ଭୁଲ ତ କେବେ କରିବା ଉଚିତ ନୁହେଁ, କାହିଁକି ନା ମେଡିସିନ ଷ୍ଟୋରରୁ ଯୋଉ ବି ଆଣିକି ମେଡିସିନ ଖାଉଛନ୍ତି ସେଗୁଡା କେତେ କାମ କରୁଛି, ଇନଫେକ୍ସନ କେତେ କଣ୍ଟ୍ରୋଲ କରୁଛି ସେଟା ଜଣା ହିଁ ନାହିଁ। ଆପଣ ପ୍ରଥମେ ଡେଣ୍ଟିଷ୍ଟ ଭିଜିଟ କରିବା କଥା, ପ୍ରପର ଡେଣ୍ଟିଷ୍ଟ କନସଲଟେସନ ନେବା କଥା, ଯାହା ଆପଣଙ୍କୁ ଆପଣଙ୍କ ଡେଣ୍ଟିଷ୍ଟ କହୁଛନ୍ତି ସେଇ ଅନୁସାରେ ଆପଣ ପ୍ରୋସିଡ କରିବା କଥା, ଆଉ ଇଆଡ଼ୁ ସିଆଡ଼ୁ ମେଡିସିନ ତ ବିଲକୁଲ ଖାଇବା କଥା ନୁହଁ, ସେଟା ଇନିସିଆଲି ଆପଣଙ୍କୁ ଜଣା ପଡ଼ିବନି ବଟ୍ ଫ୍ୟୁଚରରେ ଆପଣଙ୍କୁ ବହୁତ ଗୁଡ଼େ କମ୍ପ୍ଲିକେସନ ଫେସ୍ କରିବାକୁ ପଡେ।
1: ଆଜ୍ଞା, ଶେଷରେ ଶ୍ରୋତା ମାନଙ୍କୁ ଦାନ୍ତ ସୁସ୍ଥ ରଖିବା ପାଇଁ ଆପଣ କଣ ପରାମର୍ଶ ଦେବେ?
0: 2 ଥର ବ୍ରଶ କରିବାର ଅଛି, ସକାଳ ଥରେ ରାତିରେ ଥରେ, ମାଉଥ ୱାଶ ବି 2 ଥର ୟୁଜ କରିବାର ଅଛି, ଏଭ୍ରି 6 ମନ୍ଥ ରେ ଡେଣ୍ଟାଲ ଭିଜିଟ ରହିବାର ଅଛି, ଆଉ ଫ୍ଲସର ୟୁଜ କରିବାର ଅଛି। ଏତିକି ଜିନିଷ ଯଦି ମେଣ୍ଟେନ କରିକି ରଖିବେ ତାହେଲେ ଦାନ୍ତରେ କୌଣସି କ୍ୟାଭିଟି ହଉ କି କିଛି ବି ପ୍ରୋବ୍ଲେମ ଆସିଲେ ବି ଆମେ ତାର ଅର୍ଲି ଡାଇଗ୍ନୋସିସ କରିକି ଟ୍ରିଟମେଣ୍ଟ କରିପାରିବା।
1: ଧନ୍ୟବାଦ ମ୍ୟାଡମ।

0: ଯେ ବର୍ତ୍ତମାନ ଯୁଗରେ ମୋବାଇଲ, ଇଣ୍ଟରନେଟ୍ ଏସବୁ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଯାଇଛି, ଆଉ ଯେଉଁଟାକି ଆମ ମହିଳାମାନଙ୍କ ଚିନ୍ତାଧାରାରେ ବି ଅନେକ ପରିବର୍ତ୍ତନ ଆଣିଦେଇଛି।
1: ସୋସିଆଲ ମିଡିଆ ମାଧ୍ୟମରେ ଆଜିକାଲି ମହିଳାମାନେ ନିଜର ପ୍ରତିଭା ଆଉ ସଫଳତା ମଧ୍ୟ ସମସ୍ତଙ୍କ ପାଖରେ ପ୍ରତିପାଦନ କରିପାରୁଛନ୍ତି। ଆଗକାଳରେ ନାରୀଙ୍କ ପ୍ରତିଭା ଯେମିତିକି ଘର ପରିବାର ଭିତରେ ହିଁ ସୀମିତ ରହିଯାଉଥିଲା, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆ ସେମାନଙ୍କ ପ୍ରତିଭାକୁ ଗୋଟିଏ ନୂଆ ପରିଚୟ ଯୋଗାଇ ପାରୁଛି।
0: ସୋସିଆଲ ମିଡିଆ ନାରୀମାନଙ୍କର ଶିକ୍ଷା ଆଉ ସଚେତନତାରେ ମଧ୍ୟ ଗୋଟିଏ ବଡ଼ ଭୂମିକା ନେଇଛି। ଆଜି ଜଣେ ନାରୀ ଘରେ ବସି ବିଭିନ୍ନ ଏଜୁକେସନାଲ ଭିଡ଼ିଓ ଦେଖି ନୂଆ କୌଶଳ ଶିଖିପାରୁଛନ୍ତି, ଅନ୍ଲାଇନ୍ କୋର୍ସ ମଧ୍ୟ କରିପାରୁଛନ୍ତି ଏବଂ ନିଜ ଜ୍ଞାନକୁ ବଢ଼େଇ ପାରୁଛନ୍ତି, ଆଉ ଅନ୍ଲାଇନ୍ ମାର୍କେଟିଂ ମାଧ୍ୟମରେ ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି।
1: କିନ୍ତୁ ନିଶା, ପ୍ରତ୍ୟେକ ସୁଯୋଗ ସହିତ କିଛି ଚ୍ୟାଲେଞ୍ଜ ମଧ୍ୟ ରହିଛି, ଏସବୁ ଜାଣିଛ ନା ନାହିଁ?
0: ହଁ,
1: ଅତ୍ୟଧିକ ସୋସିଆଲ ମିଡିଆର ବ୍ୟବହାର ମଧ୍ୟ ବେଳେବେଳେ ଅନ୍ଲାଇନ୍ ହାରାସମେଣ୍ଟ, ସାଇବର କ୍ରାଇମ୍ ଏଭଳି ସମସ୍ୟାମାନ ସୃଷ୍ଟି କରିପାରେ।
0: ତେଣୁ ଶ୍ରୋତା ଭଉଣୀ, ଯେତେବେଳେ ଆମେ ସୋସିଆଲ ମିଡିଆ ବ୍ୟବହାର କରିବା, ସେହି ସମୟରେ ନିଜକୁ ଟିକେ ସଚେତନ ରଖିବା, ନିଜର ପର୍ସନାଲ ଇନ୍ଫର୍ମେସନ୍ ବା ବ୍ୟକ୍ତିଗତ ସୂଚନା ଅଜଣା ଲୋକଙ୍କ ସହିତ ସେୟାର କରିବା ନାହିଁ, ତଥା ଅଜଣା ଲିଙ୍କକୁ କ୍ଲିକ୍ କରିବା ନାହିଁ, ଆଉ ପ୍ରାଇଭେସି ସେଟିଂ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ତେବେ ଶ୍ରୋତା ଭଉଣୀ, ଏହି ସୋସିଆଲ ମିଡିଆ ଯୁଗରେ ନାରୀର କ'ଣ ସବୁ ଭୂମିକା ରହିଛି ସେ ବିଷୟରେ ଆଉ ଅଧିକ କିଛି ଜାଣିବା ବୈଜୟନ୍ତୀ ଭଉଣୀଙ୍କ ଠାରୁ। ନମସ୍କାର ଭଉଣୀ, ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ପ୍ରଥମେ ଆପଣ ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ନମସ୍କାର ଭଉଣୀ, ମୁଁ ବୈଜୟନ୍ତୀ ସ୍ୱାଇଁ କହୁଛି ବାଲିଆରୁ।
0: ଭଉଣୀ, ଆଜି ଆମ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ସୋସିଆଲ ମିଡିଆ ଯୁଗରେ ନାରୀର ଭୂମିକା। ବର୍ତ୍ତମାନ ତ ଆମର ସୋସିଆଲ ମିଡିଆର ଯୁଗ ଚାଲିଛି, ତ ଆପଣ ଏହି ସୋସିଆଲ ମିଡିଆ ବିଷୟରେ କ'ଣ କହିବା ପାଇଁ ଚାହିଁବେ?
2: ସୋସିଆଲ ମିଡିଆ ହେଉଛି ଆଧୁନିକ ସମୟରେ ଯୋଗାଯୋଗ ଓ ତଥ୍ୟ ଆଦାନ ପ୍ରଦାନ କରିବାର ଏକ ଶକ୍ତିଶାଳୀ ମାଧ୍ୟମ। ଯେମିତିକି କହିଲେ, ଆମର ସମ୍ପର୍କୀୟ ହୁଅନ୍ତୁ କିମ୍ବା ନିଜ ଲୋକ ହୁଅନ୍ତୁ, ଯଦି ବାହାରେ, ଆଜିକାଲି ତ ପଢ଼ାପଢ଼ି ପାଇଁ ପିଲାମାନେ ଭାଇ ଭଉଣୀ ସବୁ ବାହାରେ ରହୁଛନ୍ତି, ଆମ ସମ୍ପର୍କୀୟ ଲୋକ ବି କାର୍ଯ୍ୟରତ ଅବସ୍ଥାରେ ବାହାରେ ରହୁଛନ୍ତି, ତ ସେମାନଙ୍କ ସହିତ ଆମେ ଯୋଗାଯୋଗ ପାଇଁ ହେଉ କିମ୍ବା ସେମାନଙ୍କ ପାଖକୁ ଜିନିଷ ଆଦାନ ପ୍ରଦାନ କରିବାରେ ସୋସିଆଲ ମିଡ଼ିଆ ବହୁତ ସହଯୋଗ କରୁଛି। ମନେକର ଦୂରରେ ଭାଇ ଭଉଣୀ ରହୁଛନ୍ତି, ନେଇ ଘର ଖାଦ୍ୟ ଇଚ୍ଛା ହେଉଛି, ତ ବାବା ମା କ'ଣ କରନ୍ତି, ଅନଲାଇନ୍ କୋରିୟର କରିଦିଅନ୍ତି, ସେ ଆଚାର ହେଉ କିମ୍ବା ପିଠାପଣା ହେଉ। ଅନଲାଇନ୍ ମାଧ୍ୟମରେ ଆମମାନଙ୍କର ଦୂରତାଟା ଆଉ ଏତେ ଜଣାପଡ଼େନି ବାହାରେ ରହିବାଟା, ତ ଏହିସବୁ କୁ ନେଇକି ଅନଲାଇନ୍ ଆମକୁ ସହଯୋଗ କରେ, କଥାବାର୍ତ୍ତାରେ ହେଉ କି ଜିନିଷ ସାମଗ୍ରୀ ଆଦାନ ପ୍ରଦାନ କରିବାରେ ହେଉ, ତ ବହୁତ ସହଯୋଗ କରେ। ଯେମିତିକି ଆମର ପୁରୁଣା ବନ୍ଧୁ କିଏ, କାହା ସହିତ ଆମେ ବହୁତ ଦିନ ପରେ ଦେଖା ହୁଏ, ଦେଖା ହେଲେ ହିଁ କଥା ହଉ, କିନ୍ତୁ ଅନଲାଇନ୍ ମାଧ୍ୟମରେ ଆମେ ଦୂରଦୂରାନ୍ତ ବନ୍ଧୁବାନ୍ଧବ ମାନଙ୍କର ନମ୍ବର ମଧ୍ୟ ବାହାର କରିପାରୁ, ସେମାନଙ୍କ ସହିତ କଥାବାର୍ତ୍ତା ହେଇପାରୁ, ଯାହାଫଳରେ ଆମର ପୁରୁଣା ବନ୍ଧୁତ୍ୱଟା କଟେ ନାହିଁ, ଆମେ କଣ୍ଟାକ୍ଟରେ ରହିଥାଉ ସେମାନଙ୍କ ସହିତ, ସେମାନଙ୍କ ସହିତ କଥାବାର୍ତ୍ତା ହେଇଥାଉ।
0: ସୋସିଆଲ ମିଡିଆକୁ ନେଇ ନାରୀମାନଙ୍କର କ'ଣ ସବୁ ଭୂମିକା ରହିଛି?
2: ନାରୀମାନଙ୍କ ଭୂମିକା କହିବାକୁ ଗଲେ, ଆଗ ଅପେକ୍ଷା ନାରୀମାନେ ତ ସବୁଥିରେ ଆଜିକାଲି ଆଗୁଆ ଅଛନ୍ତି। ଆଜିକାଲିର ନାରୀମାନେ ଅନଲାଇନ୍ ଯୋଗୁଁ ଅନେକ କାର୍ଯ୍ୟରେ କାର୍ଯ୍ୟରତ ଅଛନ୍ତି, ଯେମିତିକି ନିଜର ପ୍ରତିଭାକୁ ନିଜେ ସେଠାରେ ଉପସ୍ଥାପନା କରିପାରୁଛନ୍ତି। ଭଲ ଡ୍ରଇଂ ଜଣେ କରିପାରୁଛି, କିନ୍ତୁ ତାକୁ କିଛି ସ୍କୋପ୍ ନ ମିଳିବା ହେତୁ ସେ ରହିଯାଇଥିବ, ଆଜିକାଲି ଅନଲାଇନ୍ ମାଧ୍ୟମରେ ସେ ଅନଲାଇନ୍ କ୍ଲାସ୍ ମଧ୍ୟ, ଡ୍ରଇଂ କ୍ଲାସ୍ କରିପାରୁଛନ୍ତି, କେହି କେହି ମଧ୍ୟ ଟ୍ୟୁସନ୍ କରିକି ପିଲାମାନଙ୍କୁ ପଢ଼େଇ ପାରୁଛନ୍ତି, କେହି କେହି ଗୀତ ଶିଖେଇ ପାରୁଛନ୍ତି। ଆଜିକାଲି ତ ଅନଲାଇନ୍ ରୋଷେଇ ବହୁତ ବଢ଼ିଆ ଚାଲିଛି, ଯେମିତିକି ସମସ୍ତଙ୍କର ନିଜ ନିଜର ଘରର ରନ୍ଧାକୁ ସେମାନେ ଅନଲାଇନ୍ ମାଧ୍ୟମରେ ଅନ୍ୟମାନଙ୍କ ପାଖରେ ପହଞ୍ଚେଇ ପାରୁଛନ୍ତି। ସେମାନଙ୍କର ଯେଉଁ ଇଚ୍ଛାଟା ଗୋଟେ ରହିଯାଇଥିଲା ଯେ ନାଇଁ ମୁଁ କିଛି କରିପାରିଥାନ୍ତି, ସେମାନେ ଆଜିକାଲି ଅନଲାଇନ୍ ମାଧ୍ୟମରେ ବହୁତ କିଛି କରିପାରୁଛନ୍ତି। ରୋଜଗାର ପାଇଁ ତ ନାରୀମାନଙ୍କ ପାଇଁ ବହୁତ ପ୍ରକାରର ସ୍କୋପ୍ ରହିଛି, ସେମାନେ ଅନେକ ପ୍ରକାରର ସ୍କୋପ୍ ନେଇକି କରିପାରିବେ ନିଜର ଦକ୍ଷତା ହିସାବରେ, ନିଜେ ଯେଉଁ ଉପରେ ଚାହାନ୍ତି ଯେ ନାଇଁ ମୁଁ ପଢ଼ା ମାଧ୍ୟମରେ କରିବି କିମ୍ବା ଶିକ୍ଷକତା ଭାବରେ କରିବି କିମ୍ବା ହସ୍ତଶିଳ୍ପୀ ଉପରେ କରିବି କିମ୍ବା ଟ୍ୟୁସନ୍ କରେଇବି, ସେସବୁ ନାରୀମାନଙ୍କ ଉପରେ ହିଁ ଡିପେଣ୍ଡ କରେ ସେମାନେ କୋଉ ମାଧ୍ୟମରେ ନିଜର ରୋଜଗାର ସବୁ କରିପାରିବେ।
0: କେଉଁ କେଉଁ କ୍ଷେତ୍ରରେ ଅସୁବିଧା ସବୁ ଦେଖାଯାଏ?
2: ଅସୁବିଧା ଗୁଡ଼ିକ ଭଉଣୀ, ସାମାଜିକ ମାନସିକତା, ଯେମିତିକି ଗୋଟେ ନାରୀ କିଛି କରିବାକୁ ଚାହିଁଲେ ଆମ ସମାଜରେ କିଛି ଲୋକ ଅଛନ୍ତି ତାଙ୍କୁ ପଛକୁ ଝିକନ୍ତି, ସେସବୁ ଭିତରେ କିଛି ଅସୁବିଧା ରୁହେ।

0: କାହାର କାହାର ଫ୍ୟାମିଲି ଭିତରେ ବି ଅସୁବିଧା ରୁହେ, ଯେ ନାରୀଟି କିଛି କରିବାକୁ ଚାହିଁଥିବ କିନ୍ତୁ ଫ୍ୟାମିଲି ସପୋର୍ଟ କରନ୍ତି ନାହିଁ, ତା ସହିତ ସାଇବର ଠକେଇ, ଏସବୁ ଅସୁବିଧା କିଛି କିଛି ଜାଗାରେ କର୍ମ ବା କାର୍ଯ୍ୟସ୍ଥଳରେ ମଧ୍ୟ ଅସୁବିଧା ହୋଇଥାଏ, ଏସବୁ ଗୁଡ଼ିକ କିଛି କିଛି ଛୋଟମୋଟ ଅସୁବିଧା ଦେଖାଦେଇଥାଏ।
1: ସୋସିଆଲ ମିଡ଼ିଆ ବ୍ୟବହାର ସମୟରେ କ'ଣ ସବୁ ସତର୍କତା ଅବଲମ୍ବନ କରିବା ଉଚିତ?
0: ସୋସିଆଲ ମିଡ଼ିଆ ବ୍ୟବହାର ସମୟରେ ଆମକୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସେଗୁଡ଼ିକ ଯେମିତିକି ନିଜର ଆମର ଫୋନ୍ର ପାସୱାର୍ଡ, ଠିକଣା, ବ୍ୟାଙ୍କର ବିବରଣୀ ଯେମିତି ଆକାଉଣ୍ଟ ନମ୍ବର, ଏସବୁ ଆମେ କାହା ସହିତ ସେୟାର କରିବା ନାହିଁ, କିମ୍ବା ଅଜଣା ଲୋକ ଆମକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଲେ ତାହାକୁ ଆମେ ଆକ୍ସେପ୍ଟ କରିବା ନାହିଁ, ଅଜଣା ଲୋକମାନଙ୍କ ସହିତ କଥା ହେବା ନାହିଁ, ଅନଲାଇନ୍ରେ ଯାହାକୁ ଚିହ୍ନି ନଥିବା ଜାଣିନଥିବା ସେମାନଙ୍କ ସହିତ କଥାବାର୍ତ୍ତା ହେବା ନାହିଁ, ଆଉ ଅଜଣା ବ୍ୟକ୍ତିଙ୍କ ଠାରୁ ଖାସ କରି ଦୂରେଇ ରହିବା। ଆମର ବ୍ୟକ୍ତିଗତ ଯାହା ସବୁ ଠିକଣା ଯାହା ବିବରଣୀ ରହିଛି ଆମେ ସେସବୁକୁ ଅନ୍ୟ ଆଗରେ ପ୍ରକାଶ କରିବା ନାହିଁ।
1: ତ ଭଉଣୀ, ଆଜିର ଯୁଗ ତ ସୋସିଆଲ ମିଡ଼ିଆ ଯୁଗ ହୋଇଯାଇଛି, ତ ବର୍ତ୍ତମାନ ଆମର ଯେଉଁ ଯୁବପିଢ଼ି ରହିଛନ୍ତି ସେମାନେ କ'ଣ କରିବା ଉଚିତ ବୋଲି ଆପଣ ଭାବୁଛନ୍ତି?
0: ଯୁବପିଢ଼ି ଏହାକୁ କେବଳ ମନୋରଞ୍ଜନ ପାଇଁ ବ୍ୟବହାର ନ କରି ନିଜର ଶିଖିବା ବା ଶିକ୍ଷଣୀୟ ଜିନିଷକୁ ବା କ୍ୟାରିୟର ଗଠନ ଉପରେ କିଛି ଯଦି ନୂଆ କୌଶଳ ବିକାଶ ପାଇଁ ସଠିକ୍ ଭାବରେ ବ୍ୟବହାର କରିବେ ତାହେଲେ ଭଲ ହେବ। କେବଳ ଆମେ ଟାଇମ୍ ପାସ୍ ପାଇଁ ସୋସିଆଲ ମିଡ଼ିଆକୁ ୟୁଜ୍ ନ କରିକି ଆମ ଫ୍ୟୁଚର ପାଇଁ ଆମେ ଯଦି କିଛି ଶିକ୍ଷଣୀୟ ଜିନିଷ ଶିଖିବା, ଆମ ଫ୍ୟୁଚରରେ ଆମେ କ'ଣ କରିବା ସେଥିପ୍ରତି ଯଦି ଧ୍ୟାନ ଦେବା ତାହେଲେ ଭଲ ଥିବ।

0: ତେବେ ନିଶା ସୋସିଆଲ ମିଡିଆ ନାରୀକୁ ସ୍ୱର ଦେଇଛି, ସୁଯୋଗ ଦେଇଛି ଏବଂ ନିଜ ପରିଚୟ ଗଢ଼ିବାର ଗୋଟିଏ ମଞ୍ଚ ମଧ୍ୟ ଦେଇଛି। ନାରୀଙ୍କ ପ୍ରତିଭା, ସ୍ୱାଧୀନତା, ସଚେତନତା ଓ ସଶକ୍ତିକରଣ ସହିତ ଡିଜିଟାଲ ଦୁନିଆରେ ରହିଥିବା ସୁଯୋଗ ବିଷୟରେ ମଧ୍ୟ ଜାଣିବାକୁ ପାଇଛି। ଏସବୁ ଆମେ ଜାଣିଲେ ବୈଜୟନ୍ତୀ ଭଉଣୀଙ୍କଠାରୁ।
1: ତେବେ ଶ୍ରୋତା ଭଉଣୀ, ସୋସିଆଲ ମିଡିଆ ଆମ ହାତରେ ଥିବା ଏକ ଶକ୍ତି, ଏହାର ଅପବ୍ୟବହାର କରିବା ନାହିଁ। ଆମେ ସମସ୍ତେ ମିଶି ଏକ ସଚେତନ, ସମ୍ମାନପୂର୍ଣ୍ଣ ଆଉ ସଶକ୍ତ ସମାଜ ଗଢ଼ିବା ପାଇଁ ସଂକଳ୍ପ ନେବା।

0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦା ନେବା ପାଇଁ ସମୟ ହୋଇଯାଇଛି। କାର୍ଯ୍ୟକ୍ରମରୁ ବିଦା ନେବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ କ'ଣ ରହିଛି।
1: ଆସନ୍ତାକାଲି ଆପଣମାନେ ଆମ କାର୍ଯ୍ୟକ୍ରମରେ ଶୁଣିବାକୁ ପାଇବେ ରକ୍ଷାବନ୍ଧନର ସାମାଜିକ ଏବଂ ସାଂସ୍କୃତିକ ମହତ୍ତ୍ୱ।
0: ପରେ ଶୁଣିବେ ଆତ୍ମହତ୍ୟା ପ୍ରବଣତାଠାରୁ ଦୂରେଇ ରହିବା କେମିତି ଏ ସମ୍ପର୍କରେ।
1: ଆଜି ତ ସମୟ ସରିଆସିଲାଣି, ତେବେ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ।
0: କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଅନୁରୋଧ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ

0: ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ। ଏଥିପାଇଁ ଆମ ଫୋନ୍ ନମ୍ଘର ହେଲା 9438268568। ନମ୍ଘରଟି ପୁଣି ଥରେ କହି ରଖୁଛୁ 9438268568। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ସ୍ୱାଗତିକା
1: ଆଉ ମୁଁ ନିଶା।
0: ନମସ୍କାର।

0: ପ୍ରଚାର କଲୁ ଘରଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ସ୍ୱାଗତିକା ପଟ୍ଟନାୟକ ଏବଂ ନିଶାରାଣୀ ସାହୁ, ଆକାଶବାଣୀ ଜୟପୁର। ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଖେଲୋ ଇଣ୍ଡିଆ ଆଲୋଚନାକୁ ଆଭାସୀ ମାଧ୍ୟମରେ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱର ଏକ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଭାରତ ପରିଗଣିତ ହେଉଛି କହିଲେ ଅର୍ଥମନ୍ତ୍ରୀ। ଚଳିତ ସପ୍ତାହରେ ୟୁଜିସି ନେଟ୍ ପରୀକ୍ଷାର 84 ବିଷୟରେ ଉତ୍ତରସୂଚୀ ପ୍ରକାଶ କରିବ ଏନ୍ଟିଏ। ହର୍ମୁଜ୍ ପ୍ରଣାଳୀକୁ ସାର୍ବଜନୀନ କରିବା ଲକ୍ଷ୍ୟ ନେଇ ଓମାନ ଓ ଇରାନ ମଧ୍ୟରେ ହୋଇଛି ଆଲୋଚନା। ଏବଂ କଲମ୍ବୋ ଟେଷ୍ଟରେ ଭାରତ ବିପକ୍ଷରେ ଫଲୋ ଅନ୍ ପରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ମାଧ୍ୟମରେ ଖେଲୋ ଇଣ୍ଡିଆ ଆଲୋଚନାକୁ ସମ୍ବୋଧନ କରିବେ। ଜାତୀୟ କ୍ରୀଡ଼ା ଦିବସ 2026 ପାଳନର ଅଂଶସ୍ୱରୂପ ମେରା ଯୁବା ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଶରେ ପରିଚାଳିତ ହେବ, ଯେଉଁଥିରେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତି ଜିଲ୍ଲାର 2 ମହାବିଦ୍ୟାଳୟର ଯୁବାମାନେ ଅଂଶଗ୍ରହଣ କରିବେ। ଯୁବ ନେତୃତ୍ୱ, ନାଗରିକ ଦାୟିତ୍ୱ, ସ୍ୱେଚ୍ଛାସେବୀ ମନୋଭାବ, ସୁସ୍ଥତା ଏବଂ ଦେଶ ଗଠନ ଦିଗରେ ଏହା ସହାୟକ ହେବ। ଯୁବପିଢ଼ିଙ୍କୁ ଦେଶର କ୍ରୀଡ଼ା ସହ ଜଡ଼ିତ ହେବା ପାଇଁ ଏହି ଆଲୋଚନା ଏକ ପ୍ରତ୍ୟକ୍ଷ ମାଧ୍ୟମ ପ୍ରଦାନ କରିବ, ଫଳରେ ସେମାନଙ୍କର ବିଚାର ଏବଂ ଦୃଷ୍ଟିକୋଣ ଭାରତର ଯୁବ ଏବଂ କ୍ରୀଡ଼ା ବ୍ୟବସ୍ଥାରେ ସାମିଲ ହୋଇପାରିବ। କାର୍ଯ୍ୟକ୍ରମ ପରେ ଯୁବ ପ୍ରତିଯୋଗୀ, ମାଇ ଭାରତ ସ୍ୱେଚ୍ଛାସେବୀ, ସ୍ଥାନୀୟ କ୍ରୀଡ଼ାବିତ୍ ଏବଂ ଜନପ୍ରତିନିଧିମାନେ ସ୍ଥାନୀୟ ସ୍ତରରେ ଆଲୋଚନାରେ ସାମିଲ ହେବେ। କ୍ରୀଡ଼ା ପ୍ରତି ଆଗ୍ରହ ରଖୁଥିବା ଯୁବବର୍ଗ ଏବଂ ଭାରତର ଅଗ୍ରଣୀ କ୍ରୀଡ଼ାବିତ୍ ତଥା ପଦକ ବିଜେତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତା ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଯୁବ ସମ୍ବାଦରେ ଯୁବ ପ୍ରତିଯୋଗୀଙ୍କୁ ନିଜସ୍ୱ ଚିନ୍ତାଧାରା, ଦୃଷ୍ଟିକୋଣ ଏବଂ ଆକାଂକ୍ଷା ପ୍ରକାଶ କରିବାକୁ ସୁଯୋଗ ପ୍ରଦାନ କରିବ। କ୍ରୀଡ଼ା, ଅଲିମ୍ପିକ୍ ଆକାଂକ୍ଷା, ଯୁବ ନେତୃତ୍ୱ, ବିକଶିତ ଭାରତ ଏବଂ ନିଶାମୁକ୍ତ ଯୁବଗୋଷ୍ଠୀ ଭଳି 5 ପ୍ରସଙ୍ଗ ଉପରେ ଏହି ଆଲୋଚନା ଆଧାରିତ ହେବ। ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଟରଣ୍ଟୋଠାରେ ଆଜି ଭାରତୀୟ ବ୍ୟବସାୟିକ ସମୁଦାୟର ପ୍ରମୁଖ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଭାରତ ନିରନ୍ତର ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ପୁଞ୍ଜି ବଜାରରେ ସମୃଦ୍ଧି ହାସଲ କରିଥିବା ଦେଶ ଭାବେ ଉଭା ହୋଇଛି। ଏହି ପରିବର୍ତ୍ତନ ସାଂଗଠନିକ, ଦ୍ରୁତ ସହରୀକରଣ, ମଧ୍ୟମ ବର୍ଗର ଅଭିବୃଦ୍ଧି ଏବଂ ବିଶ୍ୱ ଡିଜିଟାଲ୍ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହେଉଛି। ଆର୍ଥିକ ଏବଂ ବାଣିଜ୍ୟିକ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଭାରତର ଡିଜିଟାଲ୍ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ସେ କହିଛନ୍ତି। କେବଳ ପ୍ୟାଟର୍ନ କ୍ଷେତ୍ରରେ ନୁହେଁ, ବରଂ ପରବର୍ତ୍ତୀ ପିଢ଼ିର ଡିଜିଟାଲ୍ ଆର୍ଥିକ ଭିତ୍ତିଭୂମି ଗଠନରେ କାନାଡ଼ାର ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ ଏବଂ ନିୟାମକମାନଙ୍କ ସହ ସହଯୋଗ ପାଇଁ ଥିବା ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବିଷୟରେ ଗୁରୁତ୍ୱ ଦେଇଛନ୍ତି। ଭାରତ କାନାଡ଼ା ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ କାନାଡ଼ାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଦୁଇ ଦେଶ ମଧ୍ୟରେ ଏକ ରଣନୈତିକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି। G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କାନାଡ଼ା ପ୍ରତିପକ୍ଷ ମାର୍କ କାର୍ଣ୍ଣିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ହୋଇଥିବା ସହମତି ବିଷୟରେ ଉଲ୍ଲେଖ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଭବିଷ୍ୟତର ରଣନୀତିକ ସହଭାଗିତା ଗଠନ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଅର୍ଥମନ୍ତ୍ରୀ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ସମ୍ପର୍କ ଏବଂ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ପାଇଁ 4 ସରକାରୀ ଗସ୍ତରେ ଯାଇ ଗତକାଲି ଟରଣ୍ଟୋଠାରେ ପହଞ୍ଚିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ଚଳିତ ସପ୍ତାହରେ 84 ବିଷୟ ପାଇଁ ୟୁଜିସି ନେଟ୍, ସିଏସ୍ଆଇଆର୍ ନେଟ୍ ଏବଂ ଆଇସିଏଆର୍, ଏଆଇଇ ପିଜି ଏବଂ ଏଆଇସିଇ ପିଏଚ୍ଡି 2026 ଚୂଡ଼ାନ୍ତ ଉତ୍ତରସୂଚୀ ଏବଂ ପରୀକ୍ଷାଫଳ ପ୍ରକାଶ କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଏନ୍ଟିଏ କହିଛି

परीक्षा फल एवं चूड़ांत उत्तर सूची एनटीए रो ऑफिशियल वेबसाइट रे उपलब्ध हेबो। परीक्षा संबंधी अपडेट पई केवल एनटीए द्वारा जारी करा जाउथुबा सूचना उपरे भरोसा करबाको एजेंसी परीक्षार्थी मानको परामर्श दैछि। ଭାରତ ଏବଂ ସେସେଲ୍ସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ସହମତି ପ୍ରକାଶ ପାଇଛି। ଗ୍ରାମୀଣ ନିଯୁକ୍ତି ସୁଯୋଗ, ନିରନ୍ତର ବିକାଶ, ମତ୍ସ୍ୟ କ୍ଷେତ୍ର ଏବଂ ନୀଳ ଅର୍ଥନୀତିର ଅଭିବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରିବା ଏଥିରେ ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଗତକାଲି ଉଭୟ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ହୋଇଛି। ଆଲୋଚନାରେ ସେସେଲ୍ସର ମତ୍ସ୍ୟ, କୃଷି ଓ ନୀଳ ଅର୍ଥନୀତି ମନ୍ତ୍ରୀ ୱାଲେସ୍ କସ୍ଗ୍ରେ ସେଠାକାର ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ। ଦ୍ୱିପାକ୍ଷିକ ସାମୁଦ୍ରିକ ସହଭାଗିତା, ମତ୍ସ୍ୟ ଚାଷ, ଜଳ ଆଧାରିତ କୃଷି, ଉନ୍ନତ ଗବେଷଣା ତଥା ଦକ୍ଷତା ନିର୍ମାଣରେ ବୈଷୟିକ ସହଯୋଗକୁ ଅଧିକ ବ୍ୟାପକ କରିବା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିବା ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ମହାସାଗର କ୍ଷେତ୍ରରେ ସାମାଜିକ ଏବଂ ଆର୍ଥିକ ସ୍ଥିରତା, ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକରେ ମତ ବିନିମୟ ହୋଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ସାର୍ବଜନୀନ ଜାହାଜ ଯାତାୟତ ନେଇ ଲକ୍ଷ୍ୟ ନେଇ ଓମାନ ଏବଂ ଇରାନ ମଧ୍ୟରେ ଆଲୋଚନା ହୋଇଛି। ଓମାନର ବୈଦେଶିକ ମନ୍ତ୍ରୀ ବଦର ଅଲ୍ ବୁସାଇଦି ଏବଂ ଇରାନ ପ୍ରତିପକ୍ଷ ଆବାସ ଆରାଗଚି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଘର୍ଷ ଆରମ୍ଭ ହେବା ପରଠାରୁ ପ୍ରାୟ 6 ମାସ ଧରି ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଛି। ଏକ ମିଳିତ ବିବୃତ୍ତିରେ ଉଭୟ ଦେଶ କହିଛନ୍ତି ହର୍ମୁଜ୍ ପ୍ରଣାଳୀକୁ ସାର୍ବଜନୀନ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେଠାରେ ଏକ ସ୍ଥାୟୀ ଜାହାଜ କରିଡର ପ୍ରତିଷ୍ଠା କରିବା ସହ ଭବିଷ୍ୟତ ପ୍ରଶାସନିକ ବ୍ୟବସ୍ଥା ଉପରେ ସହମତ ହେବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଇରାନର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦୀ ସେଠାକାର ସରକାରୀ ଟେଲିଭିଜନକୁ ଏକ ସାକ୍ଷାତକାରରେ କହିଛନ୍ତି ଏକ ବିକଳ୍ପ ଜଳପଥ ସମ୍ପର୍କରେ ଉଭୟ ଇରାନ ଏବଂ ଓମାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଓମାନ ଉପସାଗରରୁ ପାରସ୍ୟ ଉପସାଗରରେ ପ୍ରବେଶ କରୁଥିବା ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଇରାନୀ ଜଳପଥ ଦେଇ ଯାତ୍ରା କରିବା ସମ୍ପର୍କିତ ଏକ ବିକଳ୍ପ ବ୍ୟବସ୍ଥା ନେଇ ପ୍ରସ୍ତାବ ରହିଥିବା ସେ ସୂଚନା ଦେଇଛନ୍ତି। ଓନମ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଏବଂ ବିଦେଶରେ ରହୁଥିବା କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ ଓନମ୍ ହେଉଛି ନୂତନ ଅମଳ ଆଗମନରେ ପ୍ରକୃତିକୁ କୃତଜ୍ଞତା ଜଣାଇବାର ଏକ ଅବସର। ଏହି ପର୍ବ ଭାରତର ସମୃଦ୍ଧ ସଂସ୍କୃତି ଓ ଭାଇଚାରାର ଭାବନାକୁ ପାଳନ କରେ, ଯାହା ବିବିଧତା ମଧ୍ୟରେ ଏକତାକୁ ପ୍ରୋହାହିତ କରିଥାଏ। ରାଷ୍ଟ୍ରପତି କହିଛନ୍ତି ଡଙ୍ଗା ଚାଳନା, ଲୋକନୃତ୍ୟ, ସଙ୍ଗୀତ, କ୍ରୀଡ଼ା ଏହି ପର୍ବ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପରମ୍ପରା, ଯାହା କେରଳର ସଂସ୍କୃତି ଓ ମୂଲ୍ୟବୋଧକୁ ପ୍ରଦର୍ଶନ କରେ। ଏହି ପର୍ବ ଅବସରରେ ସେ ସମସ୍ତଙ୍କ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓନମ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଏହି ପର୍ବ ସମସ୍ତଙ୍କ ମଧ୍ୟରେ ସୁଖ, ଏକତା ଏବଂ ସମୃଦ୍ଧିର ଭାବନାକୁ ସଶକ୍ତ କରୁ ବୋଲି କହିଛନ୍ତି। ଇ ଶ୍ରମ ପୋର୍ଟାଲକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶର ଅଣସଂଗଠିତ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା 2021 ମସିହାରେ ଆରମ୍ଭ ହୋଇଥିବା ଇ ଶ୍ରମ ପୋର୍ଟାଲ ଅଣସଂଗଠିତ ଶ୍ରମିକଙ୍କ ପାଇଁ ଏକ ଜାତୀୟ ତଥ୍ୟ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି। ଆଧାର ସଂଯୋଜିତ ଏହି ପୋର୍ଟାଲ ମାଧ୍ୟମରେ ପଞ୍ଜିକୃତ ଶ୍ରମିକଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଉଛି। 31.99 କୋଟି ଅଧିକ ପଞ୍ଜିକରଣ ସହ ଏହି ପୋର୍ଟାଲ ଜନକଲ୍ୟାଣକାରୀ ଯୋଜନାର ସୁଫଳ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ପେନ୍ସନ୍ ସେବା ଆଦି ପ୍ରଦାନରେ ଏକ ଏକୀକୃତ କ୍ଷେତ୍ର ଭାବେ କାର୍ଯ୍ୟ କରୁଛି। 15 ସାମାଜିକ ସୁରକ୍ଷା ଏବଂ କଲ୍ୟାଣକାରୀ ଯୋଜନା ଏହି ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ହେଉଛି। ସେଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଜାତୀୟ ସାମାଜିକ ସହାୟତା ଅଭିଯାନ, ଏକ ରାଷ୍ଟ୍ର ଏକ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଆଦି ଅନ୍ତର୍ଭୁକ୍ତ। କେରଳର ନୂତନ ନାମ କେରଳମକୁ ପରିବର୍ତ୍ତନ ସଂକ୍ରାନ୍ତ ଅଧିସୂଚନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଛି। ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଗତ 11 ତାରିଖରେ ଲୋକସଭାରେ ଏବଂ ଏହା ପରଦିନ ରାଜ୍ୟସଭାରେ ଏ ସଂକ୍ରାନ୍ତ ବିଲ୍ ଅନୁମୋଦିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଅଧିସୂଚନା ଜାରି ସହ ନାମ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଦେଶରେ ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଉପରେ ସରକାର ସମୀକ୍ଷା କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ ଏହା କହିଛନ୍ତି। ସେ କହିଛନ୍ତି ଏବେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ପୂର୍ବ ସଂକ୍ରମଣଠାରୁ ଭିନ୍ନ ନୁହେଁ, ତେବେ ସମୟୋଚିତ ଡାକ୍ତରୀ ପରାମର୍ଶ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି ସେ କହିଛନ୍ତି। ଯଦିଓ ଋତୁକାଳୀନ ଏହି ସଂକ୍ରମଣ ସାମାନ୍ୟ ରହିଥାଏ, ତେବେ ଏବେ ମଧ୍ୟ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏଥିରେ ଜଟିଳତାର ଆଶଙ୍କା ପ୍ରକାଶ ପାଇଥାଏ। କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରଖିଛି। ଶ୍ରୀଲଙ୍କାର ପ୍ରଥମ ଇନିଂସ ସ୍କୋର 290 ରନ୍ରେ ସୀମିତ ରହିବା

ଫଲୋଅନ୍ ହୋଇ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ କରୁଛି। ପ୍ରଥମ ଇନିଂସ୍ରେ ଶ୍ରୀଲଙ୍କା ଭାରତର ପ୍ରଥମ ଇନିଂସ୍ ସ୍କୋର୍ଠାରୁ 213 ରନ୍ ପଛୁଆ ରହିଥିଲା। ଶ୍ରୀଲଙ୍କାର ପ୍ରଥମ ଇନିଂସ୍ରେ ସୋନାଲ ଦିନୁଷା 103 ରନ୍ର ଶତକୀୟ ପାଳି ଖେଳିଥିଲେ। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ମାନବ ସୁଧାର 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ସାରାଂଶ ଜେନ 2 ଓ ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା 1 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଶ୍ରୀଲଙ୍କା ତା'ର ଦ୍ୱିତୀୟ ଇନିଂସ୍ରେ 2 ୱିକେଟ୍ ବିନିମୟରେ 143 ରନ୍ ସଂଗ୍ରହ କରିଛି। ଖେଲୋ ଇଣ୍ଡିଆ ଆଲୋଚନାକୁ ଆଭାସୀ ମାଧ୍ୟମରେ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।

0: India's transformation is structural, driven by rapid urbanization and world-class digital infrastructure. Chief Minister Rekha Gupta launches Delhi Lakshmi Yojana, hands over approval letters to 2,500 beneficiaries, and Indian Medical Association issues public health advisory on H1N1 influenza spread in country, says no cause for panic, just heightened vigilance required. Festival of Onam been celebrated with tradition fervor. Birthday of Prophet Hazrat Muhammad, Eid Miladun Nabi, been celebrated in various parts of the country. And with that, we end the midday news.
1: ଶୁଣିଲେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଜାନ୍ ତେରେ ନାମ ଚଳଚ୍ଚିତ୍ରରୁ, ଶିଳ୍ପୀ ଆଶା ଭୋସଲେ ଏବଂ କୁମାର ସାନୁ, ଗୀତିକାର ରାନୀ ମଲ୍ଲିକ, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ଶେଷରେ କସୁର ଚଳଚ୍ଚିତ୍ରରୁ ଶୁଣନ୍ତୁ ଗୀତଟିଏ। ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଜମି ଜାଲିଆତି ପଞ୍ଜିକରଣ ଅଭିଯୋଗରେ କୋମନା ତହସିଲଦାର ସବ୍ ରେଜିଷ୍ଟ୍ରାରଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କୁ ପଞ୍ଜିକରଣ ସମ୍ପର୍କିତ କାର୍ଯ୍ୟକଳାପର ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଯୁକ୍ତି ବିଦ୍ୟାର ସର୍ବାଧିକ ଉପଯୋଗପୂର୍ବକ ପଞ୍ଜିକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଇସଲାମ ଧର୍ମର ପ୍ରବର୍ତ୍ତକ ପୈଗମ୍ବର ହଜରତ ମହମ୍ମଦଙ୍କର ଜନ୍ମଦିବସକୁ ଆଜି ପବିତ୍ର ଇଦ୍ ମିଲାଦ୍ ଉନ୍ ନବୀ ଭାବେ ପାଳନ କରାଯାଉଛି। ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ଶୋଭାଯାତ୍ରାରେ ବାହାରି ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଥାନ୍ତି। ବିଶ୍ୱ ଶାନ୍ତି ପାଇଁ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁସଲମାନ ସମ୍ପ୍ରଦାୟଙ୍କୁ ଏହି ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ଭଦ୍ରକ ଜିଲ୍ଲାର ଧାମନଗର ପୁରୁଣା ବଜାର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମସ୍ଜିଦ୍ରେ ସାମୁହିକ ନମାଜ ପାଠ କରାଯାଇଛି। ଜିଲ୍ଲାର ହାଇସ୍କୁଲ ପଡ଼ିଆଠାରେ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀମାନେ ଏକତ୍ରିତ ହୋଇ ଉତ୍ସବ ପାଳନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିନିକା ତରଭା ଓ ନାରାୟଣପୁର ସମେତ ବିଭିନ୍ନ ସ୍ଥାନରେ ମହମ୍ମଦ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ଇ ଶ୍ରମ ପୋର୍ଟାଲକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶରେ ଅଣସଂଗଠିତ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା 2021 ମସିହାରେ ଆରମ୍ଭ ହୋଇଥିବା ଇ ଶ୍ରମ ପୋର୍ଟାଲ ଅଣସଂଗଠିତ ଶ୍ରମିକଙ୍କ ପାଇଁ ଏକ ଜାତୀୟ ତଥ୍ୟ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି। 91,99,00,000ରୁ ଅଧିକ ପଞ୍ଜିକରଣ ସହ ଏହି ପୋର୍ଟାଲ କଲ୍ୟାଣକାରୀ ଯୋଜନାର ସୁଫଳ ଦକ୍ଷତା ବିକାଶ ନିଯୁକ୍ତି ସୁଯୋଗ ଏବଂ ପେନ୍ସନ୍ ସେବା ଆଦି ପ୍ରଦାନରେ ଏକ ଏକୀକୃତ କ୍ଷେତ୍ର ଭାବେ କାର୍ଯ୍ୟ କରୁଛି। ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ଦଳର ବରିଷ୍ଠ ରାଜ୍ୟ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଖାଦ୍ୟ ଯୋଗାଣ ପାନୀୟ ଜଳ ବ୍ୟବସ୍ଥା ଓ ରିଲିଫ୍ ସାମଗ୍ରୀର କୌଣସି ଅଭାବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ଶ୍ରୀ ପାଟିଲ କହିଛନ୍ତି ଆବଶ୍ୟକତା ଅନୁଯାୟୀ ଅଧିକ ସମ୍ଭଳ ଯୋଗାଇ ଦେବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବିଭିନ୍ନ ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ କରି ଧନଜୀବନ ସହ ନିଜକୁ ସୁରକ୍ଷିତ ରଖିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ ରାଜ୍ୟରେ ବନ୍ୟା ଓ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗତ 13 ତାରିଖରୁ ଆଜି ପର୍ଯ୍ୟନ୍ତ 10ଟି ଜିଲ୍ଲାର ମୋଟ 91 ବ୍ଲକ 604 ଗ୍ରାମ ପଞ୍ଚାୟତ 1,895 ଗ୍ରାମର 13,50,306 ଜଣ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦୁଝର ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀର ଜଳସ୍ତର ବୃଦ୍ଧି ଜଳବନ୍ଦୀ ସମସ୍ୟା ଘାଇ ସୃଷ୍ଟି ଓ ଯୋଗାଯୋଗ ବିଚ୍ଛିନ୍ନ ଆଦି ସମସ୍ତ ସମସ୍ୟାକୁ ତ୍ୱରିତ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଭଦ୍ରକ ଓ ଯାଜପୁର ଜିଲ୍ଲାର 68 ଗ୍ରାମ ପଞ୍ଚାୟତର 199 ଗ୍ରାମର 80,284 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ 87 ଫ୍ରି କିଚେନ୍ ମାଧ୍ୟମରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। 21 ଓଡ୍ରାଫ୍ ଗୋଟିଏ ଏନ୍ଡିଆର୍ଏଫ୍ 33 ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ 2 ପୁଲିସ୍ ଟିମ୍କୁ ମିଶାଇ ସମୁଦାୟ 57 ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ଜନସାଧାରଣଙ୍କୁ ପିଇବା ପାଣି ପରିମଳ ଆଲୋକ ଚିକିତ୍ସା ସୁବିଧା ଓ ଶିଶୁ ଗର୍ଭବତୀ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 8,611 ନଳକୂପ ଓ 245 ପିଡବ୍ଲ୍ୟଏସ୍ ପ୍ରକଳ୍ପ ପ୍ରଭାବିତ ହୋଇଥିବାବେଳେ ଏହାର ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଯାଜପୁରରେ 18 ସ୍ୱାସ୍ଥ୍ୟକେନ୍ଦ୍ରରେ 33,653 ଜଣଙ୍କୁ ଚିକିତ୍ସା କରାଯାଉଛି। ଏଥିସହ 304 ଝାଡ଼ାବାନ୍ତି ଓ 49 ସର୍ପାଘାତ ମାମଲା ରିପୋର୍ଟ ହୋଇଛି। ବନ୍ୟା ଯୋଗୁଁ ପ୍ରାୟ 1,00,000 ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ଓ 5,60,356 ପଶୁ ସମ୍ପଦ ପ୍ରଭାବିତ ହୋଇଛି। 242 କ୍ୟାମ୍ପ ମାଧ୍ୟମରେ 25,230 ପଶୁଙ୍କୁ ଚିକିତ୍ସା ଓ ଟିକାକରଣ କରାଯାଇଛି ଏବଂ 1587.56 ମେଟ୍ରିକ ଗୋ ଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ସମୟ ମଧ୍ୟରେ 41 ପଶୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବାଲେଶ୍ୱର ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏହା ପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 347.7 mm ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ 16.4% ଅଧିକ ଅଟେ। ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ୍ ଜୁନ୍ ମାସ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 11.9 mm ବର୍ଷା ହୋଇଯାଇଛି, ଯାହା ସ୍ୱାଭାବିକ ବର୍ଷାର ପରିମାଣଠାରୁ 30.9% ଅଧିକ ଅଟେ। ରାଜ୍ୟର 21 ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅବଶିଷ୍ଟ 9 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଯାଇଛି। କୌଣସି ବି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 623.45 ଫୁଟ ରହିଛି। ଐତିହାସିକ ବାଲିଯାତ୍ରା କଟକ ଆସନ୍ତା November 24 ଆରମ୍ଭ ହେବା ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେ ସୂଚନା ଦେଇଛନ୍ତି। December 1 ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଲିଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ ସହ ବଲିଉଡ୍ ଓ ଓଲିଉଡ୍ର କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପରୀକ୍ଷାର ଫର୍ମ ପୂରଣ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ September 6 ରହିଛି। ସମ୍ପୂର୍ଣ୍ଣ ଫର୍ମ ପୂରଣ September 8 ଅପରାହ୍ନ 5 ସୁଦ୍ଧା ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଚେରକୋଟଲା, କିର୍ମିଟି, କଟୁଆପଦର ଓ କାଦଭଟା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗତ 7 ମାସ ମଧ୍ୟରେ ମୋଟ 6,690 ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି। କଳିଙ୍ଗ ଭଲିବଲ ଡେଭଲପମେଣ୍ଟ କାଉନ୍ସିଲ୍ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରୁ 16 ବର୍ଷରୁ କମ୍ ବୟସର ବାଳକ ବାଳିକା ଦଳ ଅଂଶଗ୍ରହଣ କରିପାରିବେ। ଗ୍ରାମାଞ୍ଚଳରେ ଭଲିବଲ ପ୍ରତିଭାର ବିକାଶ ସହ ଯୁବ ପ୍ରତିଭାଙ୍କୁ ଏକ ସୁଯୋଗ ଦେବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ଖେଲୋ ଇଣ୍ଡିଆ ଆଲୋଚନାକୁ ଆସନ୍ତାକାଲି ଆଭାସୀ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାକୁ ସରକାରଙ୍କ ଗୁରୁତ୍ୱ। ପୈଗମ୍ବର ମହମ୍ମଦଙ୍କ ଜନ୍ମଦିବସରେ ଆଜି ପାଳନ କରାଯାଉଛି ଇଦ୍ ମିଲାଦ୍ ଉନ୍ ନବୀ। ରାଜ୍ୟରେ ବନ୍ୟା ଓ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ସୂଚନା ଏବଂ ଲଘୁଚାପର ପ୍ରଭାବରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ଦିନ 2:45। ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାରୁ କିଛି। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ନାଟକ ଷ୍ଟ୍ରିଟ୍ ଲାଇଟ୍ ତଳେ ମୋ ଜୀବନ। ପରେ ଶୁଣିବେ ସାକ୍ଷାତକାର, ସ୍କିଲ୍ ଡେଭଲପମେଣ୍ଟ କେତେ ଜରୁରୀ, ଶେଷରେ ରହିଛି ନିଯୁକ୍ତି ସୂଚନା। ଅପରାହ୍ନ 5:30 ପ୍ରଚାର କରିବୁ ହ୍ୟାଲୋ ଶ୍ରଦ୍ଧା ଲାଗ୍ବା ଗୀତ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ। 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00। ରାତି 8:00 ପ୍ରଚାର କରିବୁ ଚିରସବୁଜ କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା, ଶିଳ୍ପୀ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା, ଗୀତ ସୌରାଂଶୁ ପଟ୍ଟନାୟକ, ସଙ୍ଗୀତ ଧୀରେନ୍ ମୋହନ ପଟ୍ଟନାୟକ। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଭୀମସେନ ଯୋଶୀ। ଗୀତ ଏବଂ ଗଜଲ ଶୁଣିବେ ରାତି 9:30। ରାତି 10:00 ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରିବୁ ସମ୍ବଲପୁରୀ କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ରାତି 10:30 ଏକକ କଳାକାର କ୍ରମରେ ଗୀତିକାର ସବିର ଅହମ୍ମଦଙ୍କ ଗୀତକୁ ନେଇ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଶ୍ରୋତାମାନଙ୍କୁ କହି ରଖୁଛୁ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଏଫ୍ଏମ୍ର 103.6 MHz ଆପଣମାନେ ଶୁଣିପାରିବେ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ଅପରାହ୍ନ 5:00 ଆରମ୍ଭ କରିବୁ ଆମର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ।

0: ତୁମ ନାମ ଶୁଣିଲେ ମନ ହସି ଉଠେ, ତୁମ କଥା ଭାବିଲେ ସମୟ ରହିଯାଏ, ଆଖିରେ ତୁମ ସ୍ୱପ୍ନ, ହୃଦୟରେ ତୁମ ଛବି, ତୁମ ବିନା ଅଧୁରା ଲାଗେ ମୋର ପ୍ରତିଟି ଖୁସି।
1: ଚାନ୍ଦ ଠାରୁ ସୁନ୍ଦର ତୁମ ସରଳ ହସ, ମନକୁ ଦିଏ ନୂଆ ଆଶା ଓ ବିଶ୍ୱାସ, ଜୀବନର ପ୍ରତ୍ୟେକ ପଥରେ ରୁହ ସାଥୀ ହୋଇ ମୋର, ତୁମ ପ୍ରେମରେ ମୋ ଦୁନିଆ ଯାଉ ଭରି ହୋଇ।
0: ଶୁଭ ସନ୍ଧ୍ୟା ସାଥୀ, ଏହି ହସଭରା ନୂଆ ସନ୍ଧ୍ୟା।

0: ଦିଏ ନୂଆ ଆଶା ଓ ବିଶ୍ୱାସ। ଜୀବନର ପ୍ରତ୍ୟେକ ପଥରେ ରୁହ ସାଥୀ ହୋଇ ମୋର, ତୁମ ପ୍ରେମରେ ମୋ ଦୁନିଆ ଯାଉ ଭରି ହୋଇ।
1: ଶୁଭ ସନ୍ଧ୍ୟା ସାଥୀ, ଏହି ହସଭରା ନୂଆ ସନ୍ଧ୍ୟାରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆପଣମାନଙ୍କ ସାଥିରେ ଆମର ଏହି କାର୍ଯ୍ୟକ୍ରମ ଆହୁରି ସୁନ୍ଦର ହୋଇଉଠେ। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି
0: ଆଉ ମୁଁ ସ୍ମୃତି ପ୍ରଜ୍ଞା।
2: ନମସ୍କାର।

0: ତେବେ ସାଥୀ, ଆଜି ହେଉଛି ମଦର ଟେରେସାଙ୍କ ଜନ୍ମବାର୍ଷିକୀ। ଆଜି ଆମେ ଜାଣିବା ବିଶ୍ୱର ଜଣେ ମହାନ ମାନବ ସେବୀ ମଦର ଟେରେସାଙ୍କ ବିଷୟରେ। ମଦର ଟେରେସାଙ୍କ ଜନ୍ମ 26 ଅଗଷ୍ଟ 1910 ଉତ୍ତର ମାସେଡୋନିଆର ସ୍କୋପିଏ ସହରରେ ହୋଇଥିଲା। ତାଙ୍କର ପ୍ରକୃତ ନାମ ଥିଲା ଆଗ୍ନେସ ଗଞ୍ଜା ବୋଜାଜିଉ। 1929 ସେ ଭାରତକୁ ଆସିଥିଲେ ଏବଂ କୋଲକାତାରେ ଦରିଦ୍ର, ଅସହାୟ ଓ ରୋଗୀ ଲୋକଙ୍କ ସେବାରେ ନିଜ ଜୀବନକୁ ସମର୍ପିତ କରିଥିଲେ। 1950 ସେ ମିଶନାରୀ ଅଫ୍ ଚାରିଟି ସଂସ୍ଥା ସ୍ଥାପନା କରିଥିଲେ। ତାଙ୍କର ନିର୍ଲୋଭ ସେବା ଓ ମାନବ ପ୍ରେମ ପାଇଁ 1979 ସେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ଭାରତ ସରକାର ମଧ୍ୟ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ। 5 ସେପ୍ଟେମ୍ବର 1997 ମଦର ଟେରେସାଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ସେବା, ଦୟା ଓ ମାନବତାର ଆଦର୍ଶ ଆଜି ମଧ୍ୟ ସମଗ୍ର ବିଶ୍ୱକୁ ପ୍ରେରଣା ଦେଉଛି।
1: ତେବେ ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣିବା ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ। ପ୍ରଫେଟ୍ ମହମ୍ମଦ ହେଉଛନ୍ତି ଇସଲାମ ଧର୍ମର ପ୍ରତିଷ୍ଠାତା ଏବଂ ମୁସଲିମ ମାନଙ୍କ ଦୃଷ୍ଟିରେ ଶେଷ ନବୀ ଥିଲେ। ତାଙ୍କ ଜନ୍ମ 570 ଖ୍ରୀଷ୍ଟାବ୍ଦରେ ମକାରେ ହୋଇଥିଲା। ସେ ଶାନ୍ତି, ଦୟା, ନ୍ୟାୟ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ସମାଜରେ ସମାନତା ଓ ମାନବ ଅଧିକାରକୁ ଗୁରୁତ୍ୱ ମଧ୍ୟ ଦେଇଥିଲେ। କୁରଆନର ଶିକ୍ଷା ମାଧ୍ୟମରେ ନୈତିକତା ଓ ଆଧ୍ୟାତ୍ମିକ ଜୀବନର ପଥ ଦେଖାଇଥିଲେ। ମହମ୍ମଦଙ୍କ ଶିକ୍ଷା ଆଜି ମଧ୍ୟ ବିଶ୍ୱର କୋଟି କୋଟି ଲୋକଙ୍କୁ ଶାନ୍ତି, ନୈତିକତା, ମାନବତାର ପଥରେ ପ୍ରେରିତ କରିଛି।
0: ତେବେ ସାଥୀ, କାର୍ଯ୍ୟକ୍ରମଟିକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଗୋଟିଏ ସୁନ୍ଦର ବିଚାର।
1: ଜୀବନରେ ସବୁବେଳେ ଆମ ଇଚ୍ଛା ଅନୁସାରେ ପରିସ୍ଥିତି ଆସେ ନାହିଁ, କିନ୍ତୁ ପରିସ୍ଥିତିକୁ ଆମେ କେଉଁ ଦୃଷ୍ଟିରେ ଦେଖୁଛୁ ସେଇଟା ଆମ ଜୀବନକୁ ବଦଳାଇ ପାରେ। ନକାରାତ୍ମକ ଚିନ୍ତା ସମସ୍ୟାକୁ ବଡ଼ କରେ, ଆଉ ସକାରାତ୍ମକ ଚିନ୍ତା ସେହି ସମସ୍ୟାର ସମାଧାନ ଖୋଜିବାରେ ସାହସ ଦିଏ। ତେଣୁ ଯେତେ କଷ୍ଟ ଆସୁ, ଆଶା ହରାଇବା ନୁହେଁ, କାରଣ ଭଲ ଚିନ୍ତା ହିଁ ଭଲ ଭବିଷ୍ୟତର ପ୍ରଥମ ପଦକ୍ଷେପ।
0: ତେବେ ସାଥୀ, ଏହି ସତମିଛର ଦୁନିଆରେ ପ୍ରତ୍ୟେକ ମଣିଷ ପେଟ ପାଇଁ ନାଟକରେ। କିଏ ଦିନ ମଜୁରିଆ ନେଇ ପେଟକୁ ମୁଠାଏ ଦାନା ଦିଏ, ତ ଆଉ କିଏ ବିଳାସ ବ୍ୟସନ ଜୀବନ ଅତିବାହିତ କରେ। ଆଉ ଏମିତି ବି କିଛି ଜଣ ଅଛନ୍ତି ଯେଉଁମାନେ ରାସ୍ତାର ଆଲୁଅ ତଳେ ଜୀବନ ବିତାନ୍ତି। ଏହିଭଳି କାହାଣୀକୁ ନେଇ ଆସିଛୁ ଆପଣଙ୍କ ପାଖରେ। ଆସନ୍ତୁ ଶୁଣିବା ଏହି ହୃଦୟସ୍ପର୍ଶୀ ନାଟକ ଷ୍ଟ୍ରିଟ୍ ଲାଇଟ୍ ତଳେ ମୋ ଜୀବନ।
2: ଜାଣିଛ ପ୍ରଣବ, ଦେଖୁ ଦେଖୁ ମୁଁ ବୁଢ଼ୀ ହୋଇଗଲିଣି, କିନ୍ତୁ ଏହି ଷ୍ଟ୍ରିଟ୍ ଲାଇଟ୍ ବୁଢ଼ା ହେଉନି। ଏହାରି ତଳେ ଆରମ୍ଭ ହୋଇଥିଲା ମୋର ସେହି ନର୍କମୟ ଜୀବନ, ଆଉ ଯେଉଁଠି ଦେଖା ହୋଇଥିଲେ ଅନେକ ଈଶ୍ୱରଙ୍କ ଦୂତ, ଯେଉଁମାନଙ୍କ ପାଇଁ ଆଜି ମୁଁ ଏହି ଷ୍ଟ୍ରିଟ୍ ଲାଇଟ୍ ତଳେ ଦମ୍ଭର ସହ ଛିଡ଼ା ହୋଇଛି। ଏକ ନୂଆ ରୂପ ଆଉ ପରିଚୟ ନେଇ ବିତିଯାଇଛି ମୋର ଅନେକ କଳଙ୍କିତ ଅଭୁଲା ସ୍ମୃତି ସବୁ, ଆଉ ଯୋଡ଼ି ହୋଇଯାଇଛି ସୁନେଲି ବର୍ତ୍ତମାନ, ଯେଉଁଥିରେ ମୁଁ ସାଜିଯାଇଛି ଏହି ବସ୍ତିର ଆଶାର ରଶ୍ମି, ଯାହାକୁ ଅନାଇ କେତେ ଯେ ଶିଶୁ ମଣିଷ ପାଲଟି ଗଲେଣି। କିନ୍ତୁ ଲାଇଟ୍ଟାକୁ ଚାହିଁଦେଲେ ଲାଗେ

0: ଯେମିତି ସେ ମୋତେ ମୋର ବର୍ତ୍ତମାନ ଆଉ ଅତୀତର ଏକମାତ୍ର ସାଥୀ ଆଉ ସାକ୍ଷୀ ହୋଇ ଛିଡ଼ା ହୋଇଛି। ମନେ ପକାଇ ଦେଉଛି ସେ ଗ୍ରାହକଙ୍କ ଡାକ ଆଉ ସୁରତ ସାରଙ୍କ ଆକଟକୁ, ଯେଉଁ ସୂର୍ଯ୍ୟର କିରଣ ହୋଇ ଆଜି ମୁଁ ତାଙ୍କରି ଆଲୋକକୁ ସବୁଆଡ଼େ ବିଚ୍ଛୁରିତ କରୁଛି।
1: ଏଇ କାହାଣୀଟି ସେ ଗୁରୁ ଆଉ ଶିଷ୍ୟର, ଯିଏକି ଜଣେ ପରିସ୍ଥିତିର ଦାସୀ ପାଲଟିଥିବା ଅବଳାକୁ ବଞ୍ଚିବାର ଏକ ନୂଆ ପଥ ଦେଖାଇ ନିଜେ ହଜିଗଲେ ଅନ୍ଧାର ମଧ୍ୟକୁ ଆଉ କାହାକୁ ଉଜ୍ଜଳର ପଥ ଦେଖାଇବା ପାଇଁ। ହୁଏତ ସମୟର ଗର୍ଭରେ ପଶି ଇତିହାସ ପାଲଟିଯିବେ, କିନ୍ତୁ ତିଆରି କରିଦେଇଛନ୍ତି ଏକ ଏପରି ସ୍ତୂପ ଯାହା ସମାଜକୁ କେବଳ ମୁଣ୍ଡ ଟେକି ଚାଲିବାର ଶିଖାଇଦେଲା।
2: ଆଜିକାଲି କିଛି ଭଲ ଲାଗୁନି ରେ।
3: କାଇଁ କଣ ହେଲା କି?
2: ତତେ ଆଉ କଣ ଅଛପା ଯେ ଏଇ ଲଭଲିର କଥା।
3: ଲଭଲି, ତାକୁ ପୁଣି କଣ ହେଲା?
2: ତାକୁ କଣ ହେବ, ଏଇ ତା ବାହାଘର କଥା ଟିକେ ଭାବୁଥିଲି। ବେଚାରିଟା ମା ଗଲା ଦିନରୁ ଘରଟା ଯାକର ଦାୟିତ୍ୱ ନେଇଯାଇଛି, ତହିଁରେ ମୋ ଦେହଟା ସବୁବେଳେ ଖରାପ ରହୁଛି।
3: ତା ବାହାଘର କଥା ତ, ଏତେ ଭାବୁଛ କଣ ଯେ? ମୁଁ କଣ କେବେ ମନା କରିଛି? ଏବେ କହିବ ତ ଏବେ ବାହାହେବି, ତମେ ଖାଲି ହଁ କହିକି ଦେଖୁନ।
2: ସପନ ଦେଖେନି ରେ ପୁଅ, ମୋ ଝିଅ ଯାହା କାମ କରି ମୋତେ ପୋଷୁ ପଛେ, ଜାଣିଥାଉ ଥାଉ ତାକୁ ପୁଣି ତୋରି ହାତରେ ଦେବି, ଭୁଲି ଯା।
3: ମୁଁ କଣ ଏତେ ଖରାପ କି ମୂଷା?
2: ନା ରେ ପୁଅ, ତୁ ଏକା ସଂସାରଟି ଯାକର ଭଲ ପିଲା।
4: ବା ବା, ସେ ରଘୁଟା ସାଙ୍ଗରେ କଣ କରୁଛୁ ଯେ? ଆ ବାଢିଲିଣି ପରା, ଖାଇବୁ।
3: କଣ କିଲୋ, ମୋ ପାଇଁ କେବେ ବାଢିବୁ?
2: ଯାଉଛୁ ନା ନାହିଁ ବେ, ଯା ସିଆଡ଼େ।
4: କଣ ବା, ତୁ ସେ ରଘୁଟା ସାଙ୍ଗରେ କାହିଁକି ଏତେ ମିଶୁଛୁ ଯେ? ତତେ କେତେ ଥର ମନା କଲିଣି, ତା ସହ ମିଶିନା, ତୁ କାହିଁକି ଯେ ମାନୁନୁ? କଣ ବା, ଦି ଚାରିଟା ବିଡ଼ି ପାଇଁ ତା କଥାରେ ତୁ ଭାସି ଯାଉଛୁ।
5: ହଁ ଭାସି ଯାଉଛି।
4: ହଉ ଶୁଣ ବା, ଏ ଭାତ ତରକାରୀ ଖାଇଦେବୁ, ମୁଁ ଯାଉଛି, ମୋ ବେପାର ଟାଇମ ହେଲାଣି।
2: ହେ ଭଗବାନ, ମତେ କାହିଁକି ବଞ୍ଚେଇ ରଖିଛ? କି ବାପା ହୋଇଛି ଯେ ଝିଅର ଦେହ ବ୍ୟବସାୟ ଖାଇ ବଞ୍ଚୁଛି? ଛି ଛି ମୋ ଜୀବନ।
4: ଥାଉ ବା, ଆମ ଭାଗ୍ୟରେ ଏହା ହିଁ ଅଛି। ମୁଁ ଯାଇକି ଆସୁଛି, ଆସିଲା ବେଳେ ତୋ ପାଇଁ ଔଷଧ ନେଇ ଆସିବି।

0: ଝିଅ, କଣ ଚାହୁଁଛୁ? ଯିବା କି?
1: କେତେ ନବୁ କହ?
0: ପୁରା 2000।
1: ଚାଲ ଯିବା।
2: ଲଭଲି, ଇଏ କଣ ଚାଲିଛି? ତୁମକୁ ଏତେ ବୁଝାଇଲି ତଥାପି ଛି।
1: ଏ ସାର୍, ତୁ ତୋର କାମ କରୁନୁ ରେ, ଏହା ସହ ତତେ କାହିଁକି ଏତେ ଲେନା ଦେନା? ଯା ଯା।
0: ଚୁବେ, ଆଜି ଦିନଟା ଛାଡ଼ନ୍ତୁ ସାର୍, ଆଜି ମୋର ଟଙ୍କା ନିହାତି ଦରକାର।
2: ଟଙ୍କା ତ ମୁଁ କିଣିଦେବି, କଣ ଦରକାର ତୁମର କହୁନ।
0: ଆପଣ ତ ଜାଣନ୍ତି ସାର୍, ମୋର ଆଉ କଣ ଦରକାର ଯେ, ସେ 12 ଔଷଧ।
2: ଓ, ସେଇ କଥା ତ, ଚାଲ।
0: ବା ବା, ଦେଖ ମୁଁ ଔଷଧ ନେଇ ଆସିଛି, ନେ ଖାଇଦେ। ବା ବା ବା,
2: କାନ୍ଦନି ଲଭଲି, କାନ୍ଦନି, ଆଜି ତୁମ ବାପାଙ୍କର ମୃତ୍ୟୁ ହୋଇନି, ହୋଇଛି ତୁମର ନୂତନ ଜନ୍ମ। ଆଜିଠାରୁ ତୁମେ ରଶ୍ମି, ଯିଏ ତୁମର ଏହି ସାହିରେ ରହୁଥିବା ଅନେକ ଲଭଲିକୁ ନିଜର କିରଣରେ ଆଲୋକିତ କରିବ। ଚାଲ ରଶ୍ମି, ନିଜର ନୂତନ ଜୀବନ ଆଡ଼କୁ ପାଦ ବଢ଼ା। ଚାଲ। ମା ମା,
3: କିଏ ରେ ଏଇ ଝିଅଟା? ମୁଁ ତ ଚିହ୍ନି ପାରୁନି।
2: ଇଏ ରଶ୍ମି ମା, ଇଏ ଆମ ବସ୍ତିଆ ସାହିରେ ରୁହେ। ତା ବାପାଙ୍କ ଦେହାନ୍ତ ହୋଇଯାଇଛି, ଆଉ ତାକୁ ସେଠି ରହିବାକୁ ଭାରି କଷ୍ଟ ହେଉଥିଲା, ତେଣୁ ମୁଁ ତାକୁ ଆମ ଘରକୁ ନେଇ ଆସିଛି।
3: କଣ କହିଲୁ? ତା ଘର ବସ୍ତିଆ ସାହିରେ, ଯା ତାକୁ ନେଇ ସେଇଠି ଛାଡ଼ିଆ, ମୁଁ ତାକୁ ମୋ ଘରେ ରଖିପାରିବିନି।
4: ରହିଯା ମା, ସେ ଝିଅ ସ୍ଥାନରେ ଯଦି ତୋ ଝିଅ ଥାଆନ୍ତା ତାହେଲେ ବି ତୁ କଣ ଏହା କହିଥାନ୍ତୁ? ଭାଇ ଯଦି ତାଙ୍କୁ ଏଠିକୁ ଆଣିଛନ୍ତି ତେବେ ନିଶ୍ଚୟ କିଛି ଭଲ ପାଇଁ ଆଣିଥିବେ।

0: ହଉ ଛାଡ଼ ସେ କଥା, ତମ ନାଁ କ'ଣ?
1: ରଶ୍ମି।
0: ଆସ ଆସ, ମୋ ସହ ମୋ ରୁମ୍ରେ ରହିବ। ଆସ ରଶ୍ମି, ମୋ ରୁମ୍କୁ ଚାଲ।
1: ଭଉଣୀ, ଆଜିର ଦୁନିଆରେ କ'ଣ ତୁମ ଭଳି ମଣିଷ ଅଛନ୍ତି? ଦେବତା ଭଳି ଭାଇ, ଦେବୀ ଭଳି ଭଉଣୀ।
0: ହେଲା ହେଲା, ସେତିକି ଥାଉ। ଏଇଠି କିଏ ଦେବାଦେବୀ ନାହାନ୍ତି, ସବୁ ମଣିଷ। ଚାଲ ଚାଲ ରୁମ୍କୁ ଚାଲ।

0: ରଶ୍ମି ରଶ୍ମି, ତୁ ଏ କ'ଣ କରୁଛୁ? ତତେ କିଏ କହିଲା ବାସନ ମାଜିବାକୁ? ତୁ ଯା, ଶୀଘ୍ର ରେଡ଼ି ହୋଇଯା। ସୁରଜ କହୁଥିଲା ତତେ କୁଆଡ଼େ ନେଇ ସେ ଆଜି ତ ସ୍କୁଲକୁ ଯିବ।
1: ସ୍କୁଲ? ମୁଁ ଯାଇ ସେଇଠି କ'ଣ କରିବି? ମୋତେ କ'ଣ ପଢ଼ି ଆସେ ନା ଲେଖି ଆସେ ଯେ?
0: ଆଲୋ ଓଲି, ସେଇଥିପାଇଁ ତ ଯିବୁ, ପଢ଼ିବା ପାଇଁ। ପଢ଼ିବୁ ତ?
1: ମୁଁ ପୁଣି ଲେଖିବି ଆଉ ପଢ଼ିବି? ନା, ମୋ ଦ୍ୱାରା ସେ କାମ ହେବ ନାହିଁ। ଆଉ କ'ଣ କରିବି କୁହ? ବାସନ ମାଜିବି, ଲୁଗା କାଚିବି, ଯାହା କହିବ ତାହା କରିବି।
0: ଆଲୋ ଓଲି, ସୁରଜ କାଲି ମୋତେ କହିଛି ପରା ଏଇଠି ରହି ପାଠ ପଢ଼ିବୁ, ସେଇଥିପାଇଁ ପରା ମୁଁ ରାଜି ହେଲି ତୁ ଏଇଠି ରହିବୁ ବୋଲି।
1: ମାନେ? ମୁଁ ବୁଝିପାରିଲି ନାହିଁ।
0: କ'ଣ ବୁଝିପାରିଲୁନି ଯେ? ମୋ ଜୀବନର ଗୋଟିଏ ମନ୍ତ୍ର, ଶିକ୍ଷା। ତୁ ଯଦି ସେଇଆ ପାଇବା ପାଇଁ ଏଇଠି ରହିବା ପାଇଁ ଚାହୁଁ ତ ରହିପାରୁ, ନଚେତ କବାଟ ଖୋଲା ଅଛି।
1: ମୁଁ କ'ଣ ପଢ଼ିବି? ମୁଁ ଲେଖିବି।
0: ହଉ ଯା, ରେଡ଼ି ହୋଇ ଯା।
1: ଯାଉଛି ଯାଉଛି।
2: ନାନୀ ନାନୀ, କ'ଣ କରୁଛ ମା?
0: କ'ଣ ହେଲା କିଲୋ ରୂପା?
2: ଏ ନାନୀ, ଚିନି ଟିକେ ଦେଲ, କାଲିଠୁ ସରିଗଲାଣି, କିନ୍ତୁ ମଣ୍ଟୁ ବାବା ଆଣୁନାହାନ୍ତି।
0: ହଉ ଦଉଛି।
2: ଏ ନାନୀ, ଗୋଟେ କଥା ପଚାରିବି, ଖରାପ ଭାବିବନି ତ?
0: ହଁ କହୁନୁ।
2: ଏଇ ଯୋଉ ଝିଅଟା ଏବେ ଗଲା, ସିଏ କିଏ କି?
0: ଓ ସିଏ, ସେ ରଶ୍ମି, ସେ ପଢ଼ିବା ପାଇଁ ଏଇଠିକୁ ଆସିଛି।
2: ମୁଁ କ'ଣ କହୁଥିଲି କି, ସେ ରଶ୍ମିକୁ ତୁମେ କ'ଣ ଆଗରୁ ଜାଣିଛ କି?
0: କ'ଣ ଜାଣିବି?
2: ସେଇ ଝିଅଟାକୁ ନେଇ ଥରେ ଆମ କଲୋନୀର ସେ ମେସ୍ର ପିଲା ପରା ଆସିଥିଲା, ଆଉ ସେଇଥିପାଇଁ କେତେ ଯେ ପାଟିତୁଣ୍ଡ, ତୁମେ କ'ଣ ଜାଣିନ କି?
0: ମୁଁ ସେସବୁ ଜାଣିବାକୁ ଚାହୁଁନି। ମୁଁ କେବଳ ଜାଣେ ସେ ଜଣେ ନାରୀ, ଯେ କି ପରିସ୍ଥିତିରେ ପଡ଼ି ଭଗିନୀ ହୋଇପାରେ ଆଉ ଜାୟା ହୋଇପାରେ। ସେ କ'ଣ ଥିଲା ସେଥିରେ ମୋର କିଛି ଯାଏ ଆସି ନାହିଁ, ମୁଁ କେବଳ ତା ଭବିଷ୍ୟତ ଦେଖୁଛି।
2: ହଉ ତମ ଇଚ୍ଛା, ତା ଲାଗି ଘର ଯଦି କାଦୁଅରେ ବୁଡ଼େ ମୋତେ କହିବନି, ପଛରେ କହିବନି ରୂପା କିଛି କହିଲାନି ବୋଲି। ମୁଁ ଯାଏ, ମୋର କେତେ କାମ।
3: ରଶ୍ମି ରଶ୍ମି, ରେଡ଼ି ହେଲ କି? ସ୍କୁଲ ଯିବା ପରା ଆସ।
1: ମୁଁ ରେଡ଼ି ଯେ, ସେଇଠି ସବୁ ଛୋଟ ଛୋଟ ପିଲା ଥିବେ, ମୁଁ କ'ଣ ସେଇଠି ପଢ଼ିବି?
3: ଆରେ ନା ନା, ସେଇଠି ନୁହଁ, ଆମର ଗୋଟେ ସ୍କୁଲ ଅଛି, ସେଇଠି କେବଳ ବଡ଼ ଲୋକମାନେ ପଢ଼ିବାକୁ ଆସନ୍ତି।
1: ହଉ ଚାଲ।
4: ଝିଲି ଆସିଲୁ, ରଶ୍ମିକୁ ବି ନେଇ ଆସିଥିଲୁ, ଭଲ କଲୁ। ଯା ପଢ଼ା ଆରମ୍ଭ କରିଦେ, ତତେ ସବୁ ପ୍ରାର୍ଥନା କରି ଜଗିଛନ୍ତି।
1: ଯାଉଛି ଭାଇ।
5: ଦିଦି ନମସ୍କାର।
1: ସବୁ ଆସିଲେଣି? ପାଠପଢ଼ା ଆରମ୍ଭ କରିବା ପୂର୍ବରୁ ତମ ସବୁକୁ ଆମ ପରିବାରର ନୂଆ ସଦସ୍ୟଙ୍କ ସହ ମିଶେଇ ଦେଉଛି। ଇଏ ରଶ୍ମି, ଆଜିଠୁ ଇଏ ଆମ ସହ ପଢ଼ିବେ।
6: ଇଏ ରଶ୍ମି ନାଇଁ ଦିଦି, ଇଏ ପୁରା ଲଭଲି, ମୁଁ ଆକୁ ଭଲସେ ଜାଣେ।
1: ସେ ଲଭଲି ମରିଯାଇଛି, ଇଏ ରଶ୍ମି, ଆଜିଠୁ ଆକୁ ନିଜ ଭଉଣୀ ଭାବି ପଢ଼ିବାରେ ସାହାଯ୍ୟ କର।
6: କିନ୍ତୁ ଦିଦି, ଲଭଲିକୁ ଭଉଣୀ?
1: ସୁରଜ ଭାଇ କହିଛନ୍ତି।
6: ହଉ ଦିଦି ଚଳିବ, ସେ ଆଜିଠାରୁ ମୋ ଭଉଣୀ ହେଲା। ଆଉ
1: ହଉ ଚାଲ ପଢ଼ିବା।
6: ଚାଲ ପଢ଼ିବା, ଚାଲ।
1: ତ କୁହ ମହସ, ଅ ଆକାରେ ଆ, କ ଆକାରେ କା,
5: ଅ ଆକାରେ ଆ, କ ଆକାରେ କା,
1: ଭାଇ କୁହଇ ମୋ ସହିତ ମିଠେଇ ଟିକେ ଖା,
5: ଭାଇ କୁହଇ ମୋ ସହିତ ମିଠେଇ ଟିକେ ଖା,
1: ଗ ଆକାରେ ଗା, ଗ ଆକାରେ ଗା,
5: ଗ ଆକାରେ ଗା, ଗ ଆକାରେ ଗା,
1: ଔଷଧ ନ ଲଗେଇଲେ ପଚିଯିବ ଟି ଘା,
5: ଔଷଧ ନ ଲଗେଇଲେ ପଚିଯିବ ଟି ଘା,
1: ଅ ଆକାରେ ଆ।

0: ଅରେ ରଘୁ, କ'ଣ ଯେ ସବୁବେଳେ ଏଇ ଛକରେ ବସୁଛୁ, କିଛି କାମ କଲେ ହବନି କିରେ?
1: କ'ଣ କରିବି କହୁନୁ କାମ କରିକି? ଆରେ ବନ୍ଧୁ, ଏଇ ଜୀବନଟା କ୍ଷଣ କରେ, ବିଧାତାର ସୁନ୍ଦର ସୃଷ୍ଟିକୁ ତ କିଏ ଦେଖିବା ଦରକାର ନା? ତମେ ସବୁ ତ ଅଛ ପଢିବା ପାଇଁ ଆଉ କାମ କରିବା ପାଇଁ, ମୁଁ ଅଛି ଦେଖିବା ପାଇଁ।
0: ତୁ ଆଉ ସୁଧୁରିବୁନି ନାଇଁ।
1: ଆରେ ଶୁଣ, ତମେ ସବୁ ପୁରା ଅଛ ଖଟିବା ପାଇଁ, ମୁଁ ପୁଣି ଖଟିବି କି? କଥାଟା କହିଲୁ ରେ, ଛାତିଟା ଚିରିଦେଲା ପରା ଲାଗୁଛି।
0: ଆବେ ଗଣ୍ଡ, ସୁଧୁରି ଯା ହେଲା।
1: ଆରେ ସୁଧୁରିକି କ'ଣ କରିବି, ଯାହାକୁ ନେଇ ଘର ବସିବାକୁ ସ୍ୱପ୍ନ ଦେଖୁଥିଲି ସେ କୁଆଡ଼େ ଗଲା କି? ତା ବାପ ବି ମରିଗଲା, ମୋ ବେଷ୍ଟ ଫ୍ରେଣ୍ଡ, ଆଉ କାହା କଥା କହିବି ରେ? ସେ ଅନନ୍ତ ମଶା ଆଉ ତା ଝିଅ ଲଭଲି କଥାରେ।
0: ହେଲା ହେଲା,
1: କ'ଣ ହେଲା ହେଲା ବେ? କିଛି ହେଲାନି, ମଉସାଟା କ'ଣ ମଲା ଯେ ମୁଁ ତ ପୁରା ଏକୁଟିଆ ହେଇଗଲି ରେ। କେତେ ସୁନ୍ଦର ମଉସାଟା ଥିଲାବେଳେ, ସକାଳୁ ଦୁଇ ଡୁକ ସନ୍ଧ୍ୟାରେ ଦୁଇ ଡୁକ, ପୁରା ମୁଫତରେ ମିଳିଯାଉଥିଲା। ହେଲେ ଏବେ
0: ହେଲା, କେତେ ନାଟ କରୁଛୁ ରେ? ଥାଉ ଥାଉ,
1: କ'ଣ ହେଲା? ମୁଁ ନାଟ କରୁଛି ନାଇଁ କି? ମୁଁ ନାଟ କରୁଛି, ସେ ସ୍କୁଲକୁ କ'ଣ ଯିବା ଆରମ୍ଭ କରିଦେଲା ଯେ ବଡ଼ ବଡ଼ କଥା ସବୁ କହୁଛୁ, ଚୁପ୍।
0: ତୁ ଗୋଟେ କାମ କରୁନୁ, ଆମ ସ୍କୁଲକୁ ଟିକେ ବୁଲିବାକୁ ଆସେ।
1: ମୁଁ କ'ଣ ନେତା ନା ମନ୍ତ୍ରୀ ଯେ ତମ ସ୍କୁଲକୁ ବୁଲିବାକୁ ଯିବି?
0: ବୁଲିବାକୁ ଆସିଲେ ଦେଖିବୁ ଆମେ ସବୁ କେତେ କାମ ଶିଖିଗଲୁଣି।
1: ତମ ସ୍କୁଲ ସେଇଠି ତ ମୋ ବୋପ ଲୋକମାନେ ସବୁ ଥିବେ।
0: ତୋ କଥା ଯାହା, ଆରେ ସେ ଲଭଲିଟା କୁଆଡ଼େ ଗଲା କି? ହେ, ତୁ ଜାଣିନୁ ସେ ପରା ଆମ ସୁରଜ ସାର୍ଙ୍କ ଘରେ ରହି ପାଠ ପଢୁଛି।
1: କ'ଣ ହେଲା ସେ ପୁଣି ପାଠ? ସେ ମାଷ୍ଟରଟା ତ ଘରେ ରଖି କ'ଣ ପାଠ ପଢୁଛି କିରେ?
0: ଏଇ ପାଟି ସମ୍ଭାଳିକି ହେଲା, ସେ ମୋ ଭଉଣୀ, ତ ଆଜିଠୁ ତୁ ବି ତାକୁ ଭଉଣୀ ଦୃଷ୍ଟିରେ ଦେଖେ ହେଲା।
1: ଭଉଣୀ ହେଇଥିବ ତୋର ଭଉଣୀ ପୁଣି କେ ରଖେବେ ତୋର ଭାଇ ପଣିଆ?
0: ଏଇ ଦେଖ ଦେଖ, ମୋ ଭଉଣୀଟା ଆସିଲାଣି ହେଲା, କିଛି କହିବୁନି।
2: ନନ୍ଦୁ ଭାଇ, ନନ୍ଦୁ ଭାଇ,
0: କ'ଣ ଲାଗିଲ?
2: ମତେ ଟିକେ ଅକ୍ଷର ଶିଖେଇ ଦେବ କି? ଦିଦି କହିଲେ ଯା ତୋ ଭାଇ ପାଖରୁ ଶିଖି ଆସିବୁ, ସେ କୁଆଡ଼େ ଜାଣିବାକୁ ଚାହାନ୍ତି ତମକୁ କେତେଟା ଅକ୍ଷର ବୁଝୁଛି।
1: ହେଇଟରେ ପୁଅ, ସମ୍ଭାଳେ ତୋ ଭଉଣୀ କି, ମୁଁ ଚାଲିଲି।
0: ଓ ଏଇ କଥା ତ, ଆସୁନୁ ଶିଖେଇ ଦେବି। ଏଇ ଦେଖ, ଏଇଟା ହଉଛି ଅ, ଏଇଟା ଆ, ଆଉ ଏଇଟା ହର୍ସେଇ,
2: ଆଉ ଏଇଟା ଖମ୍ବ ଆଳୁ। ଯା, ମୋ ଦ୍ୱାରା ସେସବୁ ହେବନି, ଯେତେ କହିଲେ ଶୁଣୁନାହାନ୍ତି ଏ ସାର୍, ମୁଣ୍ଡ ଖରାପ କରିଦେଲେଣି।
0: ଶୁଣ ରଶ୍ମି, ତୁ କ'ଣ ଚାହୁଁ? ଆମ ଏଇ ସାହିର ପରିସ୍ଥିତି ସବୁଦିନ କ'ଣ ଏଇ ଷ୍ଟ୍ରିଟ୍ ଲାଇଟ୍ ତଳେ ଥାଉ? ସବୁଦିନ ନୂଆ ନୂଆ ଗରାଖ ଆସି ଆମ ସାହିର ଝିଅମାନଙ୍କୁ ଗୋଟିଏ ରାତିର କନ୍ୟା କରି ନେଉଥାନ୍ତୁ।
2: ନାଇଁ ନନ୍ଦୁ ଭାଇ, ଏମିତି ଆଉ ହେବନି।
0: ହେଲେ ତୁ ପଢିବାକୁ ଏମିତି କାହିଁକି ଯେ ଅନିଚ୍ଛା ଜାହିର କରୁଛୁ? ତୁ ପଢି ଚାଲ, ତୋ ପଛରେ ତୋ ସାର୍, ତୋ ଦିଦି ଆଉ ତୋ ଏଇ ଭାଇଟା ବି ଅଛି। ତୁ ପଢ ଆଉ ସମସ୍ତଙ୍କୁ ପଢା, ଯେମିତି ଆମ ସାହିର ସବୁ ଲଭଲି ମରିଯାଇ ତୋ ଭଳି ରଶ୍ମିମାନେ ଜନ୍ମ ନେବେ।
2: ହଁ ଭାଇ, ମୁଁ ପଢିବି, ମୁଁ ନିଶ୍ଚୟ ପଢିବି। ସେହିଦିନ ଆରମ୍ଭ ହେଲା ମୋର ଶିକ୍ଷା ଅଭିଯାନ, ଯାହାଦ୍ୱାରା ମୁଁ ଆରମ୍ଭ କଲି ମୋର ନୈଶ୍ୟ ବିଦ୍ୟାଳୟ। ଆଉ ବିଦ୍ୟାଳୟ ଯେଉଁଥିରେ କି କେତେ ଯେ ଗୃହିଣୀ, ବୃଦ୍ଧା ଆଉ ଶିଶୁ ଆସି ନିଜ ନିଜ ଭବିଷ୍ୟତକୁ ଗଢ଼ି ଚାଲିଛନ୍ତି। ଧନ୍ୟବାଦ ସୁରତ ସାର୍, ଧନ୍ୟବାଦ ଝିଲି ଦିଦି, ଏଇ ଷ୍ଟ୍ରିଟ୍ ଲାଇଟ୍ ତଳର ନୂଆ ଦୁନିଆ ଦେଖାଇଥିବାରୁ।
3: ତେବେ ସାଥୀ, ଶୁଣୁଥିଲେ ତ ଏକ ନାଟକ। ଏହି ନାଟକକୁ ରଚନା କରିଛନ୍ତି ସୁବ୍ରତ ସାମନ୍ତରାୟ ଏବଂ ପରିଚାଳନା କରିଛନ୍ତି ରଞ୍ଜନ କୁମାର ବେହେରା, ଏବଂ ଏଠାରେ ଅଂଶଗ୍ରହଣ କରିଛନ୍ତି ସୁବ୍ରତ ସାମନ୍ତରାୟ, କୌଶିକ ପଟ୍ଟନାୟକ, ଶୁଭ୍ରାଂଶୁ ପଣ୍ଡା, ମୃତ୍ୟୁଞ୍ଜୟ ସାହୁ, ଅଙ୍କିତା ଦାସ, ସୃଷ୍ଟି ସର୍ଜନା ତ୍ରିପାଠୀ, ବିଜୟଲକ୍ଷ୍ମୀ ନନ୍ଦ। ତେବେ ସାଥୀ, ଶୁଣୁଥିଲେ ତ ଏକ ସୁନ୍ଦର ନାଟକ ଯାହାର ବିଷୟ ଥିଲା ଷ୍ଟ୍ରିଟ୍ ଲାଇଟ୍ ତଳେ ମୋ ଜୀବନ। ତେବେ ସାଥୀ, ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ସ୍କିଲ୍ ଡେଭଲପମେଣ୍ଟ କେତେ ଜରୁରୀ ଉପରେ ଆଲୋଚନା କରିବା। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ କେବଳ ଶିକ୍ଷା ନୁହେଁ, ବରଂ ଦକ୍ଷତା ହିଁ ସଫଳତାର ପ୍ରକୃତ ପରିଚୟ। ତେବେ ଆସନ୍ତୁ ଜାଣିବା, ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସ୍କିଲ୍ ଡେଭଲପମେଣ୍ଟ କାହିଁକି ଏତେ ଜରୁରୀ। ଶୁଣିବା ଏକ ସୁନ୍ଦର ସାକ୍ଷାତକାର, ଯାହାକୁ ନେଇ ଆସିଛନ୍ତି ସ୍ମୃତି ପ୍ରଜ୍ଞା ପାତ୍ର।
4: ହ୍ୟାଲୋ, ଶୁଭ ସନ୍ଧ୍ୟା ମ୍ୟାମ୍, ମୁଁ ଆକାଶବାଣୀ ଜୟପୁରରୁ ସ୍ମୃତି କହୁଥିଲି।
5: ଶୁଭ ସନ୍ଧ୍ୟା, କୁହନ୍ତୁ
4: ମ୍ୟାମ୍, ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭାଇ ଭଉଣୀଙ୍କୁ ଦେଇଦେବେ କି?

0: ମୋ ନାଁ ହେଲା ରେଣୁବାଳା ମହାପାତ୍ର, ମୁଁ ନବରଙ୍ଗପୁରରେ ରୁହେ। ମୋ ଅକୁପେସନ ହେଲା ମୁଁ ଜଣେ ଟିଚର।
1: ମ୍ୟାମ୍, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମର ସମ୍ଭାର ଅଗଣାକୁ ସ୍ୱାଗତ ଜଣାଉଛି।
0: ଧନ୍ୟବାଦ
1: ମ୍ୟାମ୍, ଆଜି ଆପଣଙ୍କ ସହିତ ସାକ୍ଷାତକାର କରିବାର ମୁଖ୍ୟ ବିଷୟବସ୍ତୁ ହେଲା ସ୍କିଲ୍ ଡେଭଲପମେଣ୍ଟ କାହିଁକି ଜରୁରୀ। ଆମେ ସ୍କିଲ୍ ଡେଭଲପମେଣ୍ଟ ଉପରେ କିଛି ଜିନିଷ ଜାଣିବାକୁ ଚାହୁଁଥିଲୁ।
0: ଆଚ୍ଛା, ପଚାରନ୍ତୁ। କ'ଣ ପଚାରିବେ?
1: ସ୍କିଲ୍ ଡେଭଲପମେଣ୍ଟ କହିଲେ କ'ଣ ବୁଝନ୍ତି?
0: ସ୍କିଲ୍ ଡେଭଲପମେଣ୍ଟ ହେଉଛି ବ୍ୟକ୍ତିର ଜ୍ଞାନ, ଦକ୍ଷତା, କାର୍ଯ୍ୟକୌଶଳତା ଓ ଯୋଗ୍ୟତାର ବିକାଶ କରିବାର ପ୍ରକ୍ରିୟା। ଏହା ମାଧ୍ୟମରେ ବ୍ୟକ୍ତି ବିଭିନ୍ନ କାମ ଓ ବୃତ୍ତି ପାଇଁ ଆବଶ୍ୟକ କୌଶଳ ଶିଖିଥାଏ। ଏହା ଚାକିରି ପାଇବା ଓ ଆତ୍ମନିଯୁକ୍ତିରେ ସାହାଯ୍ୟ ସୁଯୋଗ ମିଳିଥାଏ।
1: ସ୍କିଲ୍ ଡେଭଲପମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ଯାକ କ'ଣ ଅଛି ମ୍ୟାମ୍?
0: ସ୍କିଲ୍ ଡେଭଲପମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବକ ଯୁବତୀଙ୍କୁ ଆବଶ୍ୟକ କୌଶଳରେ ଦକ୍ଷ କରିବା। ଏହା ମାଧ୍ୟମରେ ସେମାନଙ୍କୁ ଚାକିରି ଓ ଆତ୍ମନିଯୁକ୍ତି ପାଇଁ ଯୋଗ୍ୟ କରାଯାଏ, ଯାହାକି ବେକାର ସମସ୍ୟା କମେଇବା ଆଉ ଜୀବନ ଜୀବିକାରେ ସୁଯୋଗ ମିଳିଯିବା।
1: ଇଣ୍ଡିଆରେ ସ୍କିଲ୍ ଡେଭଲପମେଣ୍ଟ କାହିଁକି ଆବଶ୍ୟକତା?
0: ଇଣ୍ଡିଆରେ ସ୍କିଲ୍ ଡେଭଲପମେଣ୍ଟ ଏଥିପାଇଁ ଆବଶ୍ୟକ, ଯୁବକ ଯୁବତୀ ଥିବାରୁ ସେମାନଙ୍କୁ ଦକ୍ଷ କରିବାର ଆବଶ୍ୟକ ରହିଛି। ସ୍କିଲ୍ ଡେଭଲପମେଣ୍ଟ ଦ୍ୱାରା ଯୁବମାନେ ନିଜର ବୃତ୍ତି ଓ କାର୍ଯ୍ୟ ପାଇଁ ଆବଶ୍ୟକ କୌଶଳ ହାସଲ କରନ୍ତି। ଏହା ବେକାରୀ କମେଇବ ଆଉ ଦେଶର ଆର୍ଥିକ ବିକାଶରେ ସାହାଯ୍ୟ କରିବ। ସେଥିପାଇଁ ବୋଲି ଭାରତରେ ସ୍କିଲ୍ ଡେଭଲପମେଣ୍ଟର ଆବଶ୍ୟକତା ଅତ୍ୟଧିକ ରହିଛି।
1: ଆଚ୍ଛା ମ୍ୟାମ୍, ସ୍କିଲ୍ ଇଣ୍ଡିଆ ମିଶନ କ'ଣ?
0: ସ୍କିଲ୍ ଇଣ୍ଡିଆ ମିଶନ ହେଉଛି ଭାରତ ସରକାରଙ୍କର ଏକ ପ୍ରମୁଖ ଦକ୍ଷତା ବିକାଶ ଗୋଟିଏ ଅଭିଯାନ, ଯାହାକି ଲକ୍ଷ୍ୟ ହେଉଛି ଯେ ଦେଶର ଯୁବକ ଯୁବତୀ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିବେ। ଏହା ମାଧ୍ୟମରେ ଯୁବମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତିର ଯୋଗ୍ୟ କରିବା ପାଇଁ ବୋଲି।
1: ଆଚ୍ଛା ମ୍ୟାମ୍, ଏହି ମିଶନଟା କେବେ ଆରମ୍ଭ ହୋଇଥିଲା ଇଣ୍ଡିଆରେ?
0: 15 ଜୁଲାଇ 2015 ଷ୍ଟାର୍ଟ ହୋଇଥିଲା ଇଣ୍ଡିଆରେ।
1: ସ୍କିଲ୍ ଡେଭଲପମେଣ୍ଟରେ ଗଭର୍ଣ୍ଣମେଣ୍ଟର କ'ଣ କ'ଣ ଭୂମିକା ରହିଅଛି ଇଣ୍ଡିଆରେ ଖାସ କରିକି?
0: ସ୍କିଲ୍ ଡେଭଲପମେଣ୍ଟରେ ଗଭର୍ଣ୍ଣମେଣ୍ଟର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି, ଯାହାକି ବିଭିନ୍ନ ପ୍ରଶିକ୍ଷଣ କେନ୍ଦ୍ର ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚଲାଇଥାଏ। ଯୁବମାନଙ୍କୁ ଆବଶ୍ୟକ କୌଶଳ ଖାଇ ଚାକିରି ଓ ଆତ୍ମନିଯୁକ୍ତି ସୁଯୋଗ ପାଇବାରେ ସରକାର ସାହାଯ୍ୟ କରେ।
1: ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ ମିଶନ ମାନେ କ'ଣ?
0: ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ ମିଶନ ହେଉଛି ଭାରତର ଦକ୍ଷତା ବିକାଶକୁ ବଢ଼ାଇବା ପାଇଁ ଏକ ଜାତୀୟ ପଦକ୍ଷେପ। ଏହା ଦେଶର ଯୁବମାନଙ୍କୁ ବିଭିନ୍ନ କୌଶଳରେ ପ୍ରଶିକ୍ଷିତ କରିବାକୁ ଲକ୍ଷ୍ୟ କରେ। ଏହା ମାଧ୍ୟମରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହୋଇଛି, ଯାହାକି ଆଗାମୀ ଯୁବପିଢ଼ିମାନଙ୍କ ପାଇଁ କୌଶଳର ସୁଯୋଗ ଆଣିଦେଉଛି।
1: ଦେଖନ୍ତୁ, ଯେମିତି ଆପଣ କହିଲେ ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ ଦ୍ୱାରା କାରି ମାନେ କ'ଣ କ'ଣ ସୁବିଧା ପାଇପାରୁଛନ୍ତି?
0: ସ୍କିଲ୍ ଡେଭଲପମେଣ୍ଟ ମାଧ୍ୟମରେ ଯୁବମାନଙ୍କୁ ଚାକିରିମୁଖୀ ଓ ବୃତ୍ତିମୂଳକ ପ୍ରଶିକ୍ଷଣ ଦିଆଯାଉଛି, ଯାହାଦ୍ୱାରା ସେମାନେ ନିଜର କୌଶଳ ଅନୁସାରେ ଚାକିରି ପାଇପାରିବେ। ଏହା ସହିତ ସେମାନେ ଆତ୍ମନିଯୁକ୍ତି ଓ ଛୋଟ ଛୋଟ ବ୍ୟବସାୟ ମଧ୍ୟ କରିକିନା ନିଜର ଆର୍ଥିକ ପରିସ୍ଥିତିକୁ ସୁଦୃଢ଼ କରିପାରିବେ। ଏଥିପାଇଁ ବୋଲି ସେମାନଙ୍କୁ ବହୁତ ଭଲ ସୁଯୋଗ ମଧ୍ୟ ଦିଆଯାଏ, ଯାହାକି ସେମାନଙ୍କର ମାନେ ଆଗାମୀ ଜୀବନରେ କୌଣସି ବେକାରୀ ସମସ୍ୟା ନ ରହିବ।
1: ସ୍କିଲ୍ ଡେଭଲପମେଣ୍ଟ ଇଜ୍ ଦି କି ଟୁ ଏମ୍ପ୍ଲୟମେଣ୍ଟ, ଏହି କଥାର ଅର୍ଥ କ'ଣ?
0: ଏହି ବାକ୍ୟର ଅର୍ଥ ହେଉଛି ଚାକିରି ପାଇବା ପାଇଁ ଆବଶ୍ୟକୀୟ ଦକ୍ଷତା ରହିବା ଅତ୍ୟନ୍ତ ଜରୁରୀ। ଶିକ୍ଷା ସହିତ ବିଭିନ୍ନ କାର୍ଯ୍ୟମୁଖୀ କୌଶଳ ଥିଲେ ଚାକିରିର ସୁଯୋଗ ବଢେ, ତେଣୁ ସ୍କିଲ୍ ଡେଭଲପମେଣ୍ଟକୁ ନିଯୁକ୍ତିର ଚାବି ବୋଲିକି ମଧ୍ୟ କୁହାଯାଉଛି।
1: ଆଚ୍ଛା ମ୍ୟାମ୍, ସ୍କିଲ୍ ଡେଭଲପମେଣ୍ଟ ଦ୍ୱାରା ଆତ୍ମନିଯୁକ୍ତି କିପରି ବୃଦ୍ଧି ପାଏ?
0: ସ୍କିଲ୍ ଡେଭଲପମେଣ୍ଟ ଦ୍ୱାରା ଯୁବକମାନେ ନୂଆ ନୂଆ କୌଶଳ ଓ କାର୍ଯ୍ୟକୌଶଳ ଶିଖିପାରୁଛନ୍ତି, ସେମାନେ ଚାକିରି ପାଇବା ଓ ନିଜ କାମ କରିବାରେ ସାହାଯ୍ୟ ମଧ୍ୟ କରୁଛି। ଏହାଦ୍ୱାରା ଆୟ ବଢ଼ିବା ସହିତ ଆତ୍ମବିଶ୍ୱାସ, ନିଜର ଯୋଉ ଆତ୍ମବିଶ୍ୱାସ ରହିଥାଏ ସେଟା ମଧ୍ୟ ବଢି ବଢି ଚାଲେ, ଯାହାଦ୍ୱାରା କି ସେମାନେ ନିଜକୁ କୌଣସି କ୍ଷେତ୍ରରେ ମଧ୍ୟ ହାର ମନେ କରନ୍ତି ନାହିଁ।
1: ସ୍କିଲ୍ ଡେଭଲପମେଣ୍ଟ ଦ୍ୱାରା ଯୁବପିଢ଼ିମାନେ କିପରି ଉପକୃତ ହେଉଛନ୍ତି?
0: ନୂଆ ନୂଆ କୌଶଳ ଓ କାର୍ଯ୍ୟକୌଶଳତାକୁ ଶିଖିପାରୁଛନ୍ତି ସ୍କିଲ୍ ଡେଭଲପମେଣ୍ଟ ଦ୍ୱାରା, ଆଉ ଧୀରେ ଧୀରେ ସେମାନେ ଆଗକୁ ବଢ଼ିବାରେ ମଧ୍ୟ ନେଇକି ସାହାଯ୍ୟ କରୁଛି ସ୍କିଲ୍ ଡେଭଲପମେଣ୍ଟ ତାଙ୍କୁ। ଦ୍ୱିତୀୟରେ ସେମାନଙ୍କୁ ଚାକିରିର ସୁବିଧା ମଧ୍ୟ ମିଳିଯାଉଛି, ନିଜ ପାଇଁ ରୋଜଗାର କ୍ଷମ ମଧ୍ୟ ସେମାନେ ହେଇଯାଉଛନ୍ତି, ଆଉ ନିଜର ଯୋଉ ରୋଜଗାର କ୍ଷମ ହେଇସାରିଲା ପରେ ନିଜର ଧୀରେ ଧୀରେ ଆତ୍ମବିଶ୍ୱାସ ମଧ୍ୟ ବଢି ବଢି ଚାଲିଛି।
1: ଆଜିର ଯୁବପିଢ଼ି ପାଇଁ ମ୍ୟାମ୍ କେଉଁ କେଉଁ ପ୍ରକାର ସ୍କିଲ୍ ଡେଭଲପମେଣ୍ଟ ଦରକାର ବୋଲି ଆପଣ ଭାବୁଛନ୍ତି?
0: ଆଜିର ଯୁବପିଢ଼ି ପାଇଁ ବୃତ୍ତିମୂଳକ ଶିକ୍ଷା, କୌଶଳ ଦ୍ୱାରା ଶିକ୍ଷା, ଆଉ ବିଭିନ୍ନ ପ୍ରକାରର ମାନେ କୌଶଳ ସାହାଯ୍ୟରେ ଚାକିରି ପାଇବା, ଆଉ କୌଶଳ ସାହାଯ୍ୟରେ ବ୍ୟବସାୟ କିଭଳି କରିବା, ଆଉ କାର୍ଯ୍ୟମୁଖୀ କୌଶଳ ମଧ୍ୟ ଆବଶ୍ୟକ ରହିଛି, ଆଉ ବେକାରୀ ସମସ୍ୟା ମଧ୍ୟ ହ୍ରାସ ହେବା।
1: ସ୍କିଲ୍ ଡେଭଲପମେଣ୍ଟରେ କିପରି ଦେଶର ଆର୍ଥିକ ବିକାଶ ହେଉଛି?
0: ଦେଶର ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଦକ୍ଷ ମାନବ

0: ବଳ ଆବଶ୍ୟକ। ସ୍କିଲ ଡେଭଲପମେଣ୍ଟ ଦ୍ୱାରା ଲୋକମାନଙ୍କର କାର୍ଯ୍ୟକୁଶଳତା ବଢେ ଏବଂ ସେମାନଙ୍କୁ ଶିକ୍ଷା ବୃଦ୍ଧି ପାଏ, ତେଣୁ ଏହା ଦେଶର ନିଯୁକ୍ତି ଓ ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରୁଛି।
1: ଆପଣ ଆଜିର ଯୁବପିଢ଼ି ମାନଙ୍କୁ କିଛି ଉପଦେଶ ଦେବାକୁ ଚାହୁଁଛନ୍ତି କି ସ୍କିଲ ଡେଭଲପମେଣ୍ଟ ଉପରେ?
0: ଆଜିର ଯୋଉ ଯୁବପିଢ଼ି ଅଛନ୍ତି, ଯୋଉମାନେ କି ମାନେ ଅଧା ପାଠ ପଢିକି ଛାଡି ବି ଦେଉଛନ୍ତି ଆଉ ବେକାରୀ ସମସ୍ୟା ବଢିବାକୁ ଯୋଉ ଯାଉଛି, ତା ଦ୍ୱାରା ଯୋଉ ସ୍କିଲ ଡେଭଲପମେଣ୍ଟ ଆମର 2015 ମସିହାରୁ ମାନେ ଆରମ୍ଭ ହେଲା, ଆଜିର ଯୁବପିଢ଼ି ପାଇଁ ଯୋଉ ସ୍କିଲ ଡେଭଲପମେଣ୍ଟଟା ସୁଯୋଗ ପ୍ରଦାନ କରୁଛି, ଯାହାଦ୍ୱାରା କି ଯୁବପିଢ଼ିଙ୍କ ପାଇଁ ଆଗାମୀ ଭବିଷ୍ୟତରେ କୌଣସି ପ୍ରକାର ବେରୋଜଗାର ନ ରହି ନିଜର କାର୍ଯ୍ୟକୌଶଳତା ଆଉ ନିଜର ଦକ୍ଷତା ବଳରେ ରୋଜଗାର କ୍ଷମ ହୋଇ ନିଜର ଜୀବନଟାକୁ ସୁନ୍ଦର ରୂପରେ ଗଢି ଉଠିବା, କର୍ମକ୍ଷେତ୍ରରେ ସୁଚାରୁ ରୂପରେ କାର୍ଯ୍ୟ କରିବା, କୌଶଳ ସାହାଯ୍ୟରେ କାର୍ଯ୍ୟ କରିବା, ବ୍ୟବସାୟ ମାଧ୍ୟମରେ ମଧ୍ୟ କାର୍ଯ୍ୟ କରିବା, ଏହାଦ୍ୱାରା ଆଜିର ଯୁବପିଢ଼ିଙ୍କ ପାଇଁ ଏଇଟା ବହୁତ ଭଲ କାମ ଦେବ ଯେ ଯୁବପିଢ଼ି ନିଜର ଯୋଉ ଆତ୍ମବିଶ୍ୱାସ ହରେଇ ବସନ୍ତି ଯେ ଚାକିରି ନାହିଁ କି ଆମ ପାଖରେ ସେମିତି କୌଣସି ପ୍ରକାର ଦକ୍ଷତା ନାହିଁ। ସ୍କିଲ ଡେଭଲପମେଣ୍ଟ ସାହାଯ୍ୟରେ ଯଦି ଆମେ କାର୍ଯ୍ୟ କରିବା ତାହେଲେ ନା ନିଜର ଦକ୍ଷତା ମଧ୍ୟ ବଢିପାରିବ ଆଉ ନିଜେ ମଧ୍ୟ ଚାକିରିର ସୁଯୋଗ ମଧ୍ୟ ମିଳିପାରିବ।
1: ଆଚ୍ଛା, ଥ୍ୟାଙ୍କ ୟୁ ମ୍ୟାମ୍, ଆପଣଙ୍କ ସହିତ କଥା ଆମେ ସ୍କିଲ ଡେଭଲପମେଣ୍ଟ ଉପରେ ବହୁତ କିଛି କଥା ଜାଣିପାରିଲୁ।
0: ଧନ୍ୟବାଦ,
1: ରହିଲି ମ୍ୟାମ୍, ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ ତ ସାଥୀ ଏକ ସାକ୍ଷାତକାର, ତେବେ ସମୟ ତ ହୋଇଗଲାଣି, ଏବେ ଜାଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
3: ତେବେ ସାଥୀ, ଆଗାମୀକାଲି ଗୁରୁବାର ଆମର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହେଲା ସ୍ପନ୍ଦନ, ଆଉ ଏକ ସୁନ୍ଦର ସାକ୍ଷାତକାର ଯାହାର ବିଷୟବସ୍ତୁ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତା, କାରଣ ଓ ପ୍ରତିରୋଧ। ଶେଷରେ ଶୁଣିବେ କିଛି ଜାଣିବା କଥା ସମ୍ପର୍କରେ। ତେବେ ସାଥୀ, ଆଜିର ସମ୍ଭାର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ତାହାର ସୁଚିନ୍ତିତ ମତାମତ ଦେବାକୁ ଯେପରି ନ ଭୁଲନ୍ତି, ଆପଣ ଆମ ନିକଟକୁ ମେସେଜ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ମତାମତ ଦେଇପାରିବେ। ଆମ ନିକଟକୁ ମେସେଜ କିମ୍ବା ଭଏସ୍ ମେସେଜ କରିବାର ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com। ତେବେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ଦେଇ ରହିଲୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତି ପ୍ରଜ୍ଞା
4: ଆଉ ମୁଁ ପୁଷ୍ପାଞ୍ଜଳି। ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜନ। ଏହି କ୍ରମରେ ଶୁଣିବା ହ୍ୟାଲୋ ସର୍ଦ୍ଦାର ଲଖମା ଗୀତ। ଉପସ୍ଥାପନା କରୁଛନ୍ତି ସୁଧୀର କୁମାର ଦାସ ଏବଂ ମନୀଷା ପ୍ରଧାନୀ।

0: ଆଲେ ମୋର ରେଡିଓ ଶୁଣିଥିଲେ ବା ଭାଇ ବୋଇନି ମନକେ ମୁଇଁ ଚନ୍ଦରମା ଡୁଲି ଡୁଲି ଜୁଆର କରିଦେଲିନି।
1: ଏ ଖାଇବ ତ ଖା ଚାଷ
0: କେ ନାଇଁ କେ ନାଇଁ।

0: ହ୍ୟାଲୋ ସାରଦା ଲାଗବା ଗୀତ
1: ଜୁହାର ମାଉସୀ,
0: ଜୁହାର ଜୁହାର, କିଏ କହିଲା ସିନି ନା ଅଲପ ସାଙ୍ଗି ଦିଆ।
1: ମୁଇଁ ଚିତ୍ର ଖବର କହିଲିନି, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥ।
0: ମାଉସୀ ବୋଲଦେଲେ ଆମେ ଜାଣିଦେବୁ ଯେ ଏଟା ଆମର ଚିତ୍ରସେନ ବାବୁ ବୋଲିକରି।
1: ହଁ ମାଉସୀ, ଆର କେନ୍ତା ଅଛ ମାଉସୀ?
0: ଆମେ ତ ନିକ ଏକା ଅଛୁ, ଆରେ ତମର ଫୋନ ଆଇବା କେ ତ ଆରି ସାରଦା ଲାଗଲାନି। ଆରି
1: ଧନ୍ୟବାଦ ମାଉସୀ।
0: ଆଲେ ଆମକେ ଫୋନ କରି ତମକେ ସାରଦା ଲାଗଲାନି କି ନାଇଁ?
1: ହଁ ମାଉସୀ, ଆମକେ ତ ବଢିଆ ସାରଦା ଲାଗବି ମାଉସୀ।
0: ତମର ବାଟେ ପାନି ମାରଲାନି କି?
1: ଆଜି ରାତ ସତା ପଶା ହେଲା ମାଉସୀ।
0: ଆଲେ ଆଲେ ଆଲେ
1: ସକାଳ 8 ବଜେ ଛାଡ଼ିଛେ ମାଉସୀ।
0: ତେବେ କାଇ ଗୀତ ଶୁଣବା କେ ମନ କରଲାସ ବାବୁ, କହି ଧ୍ୟାନି।
1: ଧାନ କାଟିଲି କି ଧନିଆ କାଟିଲି କରପ କାଟିଲି, ଏ ଗୀତ ଶୁଣାଇ ଦେବେ ସେ ଚୁଲି ମୁଣ୍ଡେ ଜୟ ବାଲା ଡେଡିକେଟ କରମା ମାଉସୀ।
0: କରିଦିଆ କରିଦିଆ,
1: କହିଲା ତ ଆପଣଙ୍କ ମାଉସୀ। ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ପରମ ସାନି ସାହୁ, ନାଗୁ ପାତ୍ର, ସବଲ କୁମାର ସାହୁ, ଆଉ ଆମର ଜୟ ସୀତାରାମ, ଆଉ ମୁନା ପଣ୍ଡା। ଧନ୍ୟବାଦ ମାଉସୀ,
0: ରହିଲିନି
1: ରହିଲିନି, ଜୁହାର ଲାଗୁ।

0: ହ୍ୟାଲୋ ଶାରଦା ଲାଗବା କି?
1: ହ୍ୟାଲୋ,
0: ଜୁହାର ଲାଗ ଦିଦି, ଜୁହାର ଲାଗ, ନା ଅଲପ ସାଙ୍ଗେ ଦିଅ।
1: ହଁ ଦିଦି, ବରଗଡ଼ ରୁ ସ୍ଥାନ ପ୍ରଭାକର କହୁଛି।
0: ଦିଦି ଭଲ ଅଛସ୍ କି?
1: ହଁ ଦିଦି, ମୁଁ ଭଲ ଅଛି। ପୁରା ନିମା ଅଛେ, ଆଉ ଆପମାନେ କେତା ଅଛି? ମା କାହି ଗଲେ
0: ତମର ଫୋନ ହେଲା କି? ଆରେ ଆମେ ମିଶା ନିମା ନେଇ ଗଲୁ କାଇ?
1: ହଁ ଦିଦି,
0: ମାମା
1: ଆପଣ ମାନଙ୍କ ସାଙ୍ଗ ଆମେ ବି ନିମା ହେଇ ଯାଇଛୁ।
0: ହଏ କାଇ ଏମିତି ଏକା ସବୁ ନିମା ଅଂଶ ରେଲେ ଭଲ ଲାଗ୍ସି ନି?
1: ସଭେ ନିମା ଥିଲେ ସଭେ ନିକରିଲେ ଭଲ ଲାଗ୍ସି।
0: ନାଇଁ ସତ କଥା କହିଲାସ। ଆଲେ କାଇ ଗୀତ ଶୁଣବାକେ ମନ କରଲାସ?
1: ଗୀତ ଶୁଣବା ଯେ ଆଜି ମାମା ନାଇଁ ନ କେ?
0: ମାମା ଆଇବି ଆଇବି ଆଇବି ବୋଲ କରି ପାନି ମାରଲାନି ତ କଣ ତି ହେଲେ ଲଟକି ଗଲା ଏଟା
1: ପାନି ମାରଲା।
0: ଓ ଏ କାଇ ପାନି ମାରଲାନି ତ ଚା ଖାଇ କେ ଯାଇ ରହିସି କଣ ତି ହେଲେ ଆରି କାଇ। କେଟସି ବେ କି ନା ମାମା ମିଶା?
1: ମାମା ଥିଲେ ଦୁଇ ଜଣ ଥିଲେ, ମାମା ଥିଲେ ଦିଦି ଥିଲେ ଭଲ ଲାଗେ।
0: ହଏ କାଇ ମାମା ଭାଞ୍ଜି କାଇ କେ ମିଶା ଗୋଟେ ଲୋକ ନରେଲ ତ ଭଲ ନ ଲାଗେ ଆରି। ଆଲେ କାଇ ଗୀତ ଶୁନବାସ କହି ଦିଆ।
1: ହଁ ଗୀତ ଆଜି ଦିଦି ଦିଟା ମାଟି ମାଟି କରି ସଖାଏଲ, ମାଟି ମାଟି କରି ସଖାଏଲ, ଆରି ନାଇଁ ପିଅନ ମଦନୀ ଛାଡ଼ି ଦିଅ, ମଦନୀ ଛାଡ଼ି ଦିଅ।
0: ଆଲେ ତମର ଗୀତ ବଜାଇ ଦବୁ ହେ।
1: ହଁ ଦିଦି, ରଖିଛେ ଦିଦି, ଜୁହାର
0: ଜୁହାର ଜୁହାର।

ରାତି 10:00। ରାତି 10:30 ଏକକ କଳାକାର କ୍ରମରେ ଗୀତିକାର ସାବିର ଅହମ୍ମଦଙ୍କ ଗୀତକୁ ନେଇକି ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଉ କିଛି ସୂଚନା। ସକାଳ 6:05 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବୈଭବୀ ସେଟି, ଜ୍ଞାନେନ୍ଦୁ ପାତ୍ର, ସାଧନା ଦାସ, ଉପେନ୍ଦ୍ର କୁମାର ମିଶ୍ର, ଗୀତାରାଣୀ ଦାସ ଏବଂ ବାଣୀକଣ୍ଠ ନିମାଚରଣ ହରିଚନ୍ଦନ। ରୂପଚାନ୍ଦ ଗଣ୍ଡ ଏବଂ ସାଥୀ ପରିବେଷଣ କରିଥିବା ଗଣ୍ଡ ସମ୍ପ୍ରଦାୟର ଗୀତ ଶୁଣିବେ ସକାଳ 6:45 ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ିରେ। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ ଗବାକ୍ଷ କାର୍ଯ୍ୟକ୍ରମ, ଏଥିରେ ରହିଛି ମମତାର ଶେଷ ଭାଗ, ଶୁଣିବେ ସକାଳ 7:25। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ ପ୍ରଚାର କରିବୁ ସକାଳ 8:30। ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45 ଶୁଣିବେ। ଶିଳ୍ପୀମାନେ ହେଲେ ଶକ୍ତି ମିଶ୍ର, ଇରା ମହାନ୍ତି ଏବଂ କୁମାର ପାପି। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:00। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଲୋକନାଟ ବଳି ବାମନ ପ୍ରଚାର କରିବ ପୂର୍ବାହ୍ନ 11:00। ରଚନା ଦେବରାଜ ମୁନି, ପରିଚାଳନା ନରେନ୍ଦ୍ରନାଥ ପଟ୍ଟନାୟକ। ପୂର୍ବାହ୍ନ 11:50 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି ଏବଂ ଇରା ମହାନ୍ତି। ଭକ୍ତିଗୀତ ଶୁଣିବେ ପୂର୍ବାହ୍ନ 12:50। ଶିଳ୍ପୀମାନେ ହେଲେ ନବକିଶୋର ଭତ୍ରା, ଗୀତା ପଣ୍ଡା ଏବଂ ଗୁରୁପ୍ରସାଦ ଦାସ। ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ଗଜଲ, ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ଜଗଜିତ ସିଂ। ଶୁଣିପାରିବେ ଦିନ 1:05। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ ଶୁଣିବେ ସାକ୍ଷାତକାର ରକ୍ଷାବନ୍ଧନର ସାମାଜିକ ଏବଂ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ। ପରେ ରହିଛି ଅନ୍ୟ ଏକ ସାକ୍ଷାତକାର, ଆତ୍ମହତ୍ୟା ପ୍ରବଣତାଠାରୁ ଦୂରେଇ ରହିବା କେମିତି। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ପରେ ଜାଣିବା କଥାରେ କେଏମ୍ ମୁନ୍ସି, ରୋଶନ ସିଂ ଏବଂ ତିରୁପୁର କୁମାରନ୍ଙ୍କ ସମ୍ପର୍କରେ ଜାଣିବେ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆମ୍ନେ ସାମ୍ନେ। ଏହି କଥାଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା କରିଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ହିନ୍ଦୀ ଚଳଚ୍ଚିତ୍ରରୁ ଶୁଣିଲେ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 181 ଭାଗ।

ରାଜପୁତ୍ର ଅକସ୍ମାତ ମୃତ୍ୟୁ ମୁଖରେ ପଡ଼ିବାରୁ ଚତୁର୍ଦ୍ଦିଗରେ ବୀଳାପଧ୍ୱନି ଉତ୍ଥିତ ହେଲା। ସପତ୍ନୀମାନେ ବି କପଟରେ ଉଚ୍ଚକଣ୍ଠରେ ରୋଦନ କଲେ। ରାଜା ପୁତ୍ର ଶୋକରେ ବିହ୍ୱଳ, କେଶବସନ ସ୍ଖଳିତ। ଏହା ଦେଖି କୃତଦ୍ୟୁତି ବିଧାତାଙ୍କୁ ନିନ୍ଦା କଲେ ଏବଂ ମୃତ ପୁତ୍ରକୁ ସମ୍ବୋଧନ କରି ବିଳାପ କଲେ। ସମସ୍ତଙ୍କୁ ଶୋକଗ୍ରସ୍ତ ଏବଂ ବିବେକ ବୁଦ୍ଧିହୀନ ଦେଖି ଅଙ୍ଗିରା ନାରଦଙ୍କୁ ଘେନି ଉପସ୍ଥିତ ହେଲେ।

ସାଗରେ ମଗ୍ନ ତୋର ଦେଖିଲୁ ଯହନ ରୂପ ବର ତୋହର ଯୋଗ୍ୟ ଏ ନୁହଇ ଏହା ବିଚାରି ଆମ୍ଭେ ଦୁଇ ତୋଠାରେ ଅନୁଗ୍ରହ କରି ଅଇଲୁ ଶୁଣ ଦଣ୍ଡଧାରୀ ବ୍ରାହ୍ମଣ୍ୟ କୃଷ୍ଣ ଭକ୍ତ ହେଉ ଶୋକେ ନ ବୁଢ଼ ମହାବାହୁ ପୂର୍ବେ ତୋ ଗୃହେ ଆସିଥିଲି ପର।

0: ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 181ତମ ଭାଗ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ। କିଛି ବିଜ୍ଞାପନ ପରେ 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ। 6:55 ଆଜିର ପ୍ରସଙ୍ଗ ଶୁଣିବେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣନ୍ତୁ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ।

0: ଟିକେ ଘଷିଦେଉ, କିନ୍ତୁ ହାତ ଦ୍ୱାରା ସାତଟି ସ୍ତରକୁ ବୁଝି କୀଟାଣୁନାଶକ ସାବୁନ ହ୍ୟାଣ୍ଡୱାଶ ଦ୍ୱାରା ପ୍ରତିଥର ଖାଇବା ଆଗରୁ ହାତକୁ ଭଲ କରି ଧୋଇବା ଉଚିତ। ଶୌଚାଳୟ ବ୍ୟବହାର କରିବା ପରେ କିପରି ଶୌଚାଳୟକୁ ସଫା ରଖିବା ସହ ନିଜର ଶରୀର ତଥା ହାତକୁ ସଫା ରଖିବା, ଏଥିରେ ଖୁବ୍ ସତର୍କତା ରହିବା ଉଚିତ। ଏକ ସୁସ୍ଥ ଜୀବନ ପ୍ରତି ନାଗରିକର ଅଧିକାର। ଏହି ଅଭ୍ୟାସ ପ୍ରତି ବ୍ୟକ୍ତି ପାଖରୁ ଆରମ୍ଭ ହୋଇ ବ୍ୟାପକ ହେବା ଉଚିତ। ଜଣେ ସଚେତନ ବ୍ୟକ୍ତି ହିଁ ଅନ୍ୟକୁ ଏ ବାବଦରେ ସଚେତନ କରିପାରିବ। ଏଣୁ ସରକାରଙ୍କୁ ଅପେକ୍ଷା କରି ସ୍ଥାନ ହୋଇ ବସି ରହିଲେ ହେବ ନାହିଁ। ପ୍ରତି ଘର ସ୍ୱଚ୍ଛ ଓ ସୁସ୍ଥ ରହିଲେ ଦେଶ ସ୍ୱଚ୍ଛ ଓ ସୁସ୍ଥ ରହିବ। ସ୍ୱଚ୍ଛତା ତେଣୁ ପ୍ରଥମେ ଅନ୍ତଃସୂଚୀରୁ ଆରମ୍ଭ ହେଉ, ଭାବନା ବିଶୁଦ୍ଧ ଓ ଜ୍ଞାନଦୀପ୍ତ ହେଉ। ଆମ ଦେଶର ନଦୀ, ମାଟି, ଜଙ୍ଗଲ, କ୍ଷେତ, ସମୁଦ୍ର, ରାସ୍ତାଘାଟ ସବୁଠି ଅସ୍ୱଚ୍ଛତାର ପର୍ଯ୍ୟାପ୍ତ ନିଦର୍ଶନ ମିଳେ। ତେଣୁ ଏସବୁର ନିରାକରଣ ପାଇଁ ପ୍ରଥମେ ଜନସଚେତନତା ଲୋଡ଼ା। କୌଣସି ଜିନିଷ ବ୍ୟବହାର କଲାବେଳେ ଏହା କେତେଥର ବ୍ୟବହାର କରାଯାଇପାରେ ଏବଂ ଏହାକୁ କିପରି ପରିଚାଳନା କରିବା, ସେଥିପ୍ରତି ସମସ୍ତେ ଭାବିବା ଉଚିତ। ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ କେବଳ ଦେଶର ଲକ୍ଷ୍ୟ ନହୋଇ ପ୍ରତି ବ୍ୟକ୍ତିର ଲକ୍ଷ୍ୟ ହେଉ। 2014 ଅକ୍ଟୋବର 2 ଦେଖାଯାଇଥିବା ଏ ସ୍ୱପ୍ନ ଅଚିରେ ଫଳବତୀ ହେଉ ଏହା ହିଁ ଆଶା କରିବା, କାରଣ କ୍ଲିନ୍ଲିନେସ୍ ଇଜ୍ ଡିୟର ଟୁ ଗଡ୍ ଆଣ୍ଡ ନିୟର ଟୁ ଗଡ୍। ସ୍ୱଚ୍ଛତା ହିଁ ପ୍ରଥମ ଓ ପରମ କର୍ତ୍ତବ୍ୟ ପ୍ରତି ବ୍ୟକ୍ତିର ହେବା ଉଚିତ।
1: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ତ ସୁସ୍ଥ ରହିବା ପାଇଁ ସ୍ୱଚ୍ଛ ଭାରତର କେତେ ଆବଶ୍ୟକତା ରହିଛି? ହଁ, ଏଥିରୁ ଆମେ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ଅନେକ କଥା ଜାଣିଲେ। ସ୍ୱଚ୍ଛ ପରିବେଶ ରହିଲେ ଆମେ ସୁସ୍ଥ ଓ ସୁଖୀ ଜୀବନ ବ୍ୟତୀତ କରିପାରିବା। ଏହା ଆମକୁ ଶିଖାଏ ଯେ ସ୍ୱଚ୍ଛତା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ସେଥିପାଇଁ ଆମ ସମସ୍ତଙ୍କର ଏହି ସଂକଳ୍ପ ନେବା ଉଚିତ ଯେ ସ୍ୱଚ୍ଛତାକୁ ଆମେ ଦୈନିକ ଜୀବନରେ ଅନୁସରଣ କରିବା।

ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଉପସ୍ଥାପନାରେ ଥିଲେ ସୌମ୍ୟଶ୍ରୀ ମହାନ୍ତି। ଏହାକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ

0: ରାଜ୍ୟରେ ଜମି ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଉତ୍ତରଦାୟୀ ସମ୍ପନ୍ନ ଏବଂ ନିୟମ ଅନୁପାଳନ ସୁନିଶ୍ଚିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ଅରବିନ୍ଦ ପାଣି କହିଛନ୍ତି। ପଞ୍ଜିକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପଞ୍ଜିକରଣ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟକଳାପ ଉପରେ ନିୟମିତ ତଦାରଖ ପାଇଁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଯୁକ୍ତିବିଦ୍ୟାର ସର୍ବାଧିକ ଉପଯୋଗ ପୂର୍ବକ ପଞ୍ଜିକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି ଶ୍ରୀ ପାଢ଼ୀ କହିଛନ୍ତି। କଟକ ଜିଲ୍ଲା ତଥା ରାଜ୍ୟର ପ୍ରାଚୀନ କଳା ହସ୍ତଶିଳ୍ପ ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍କରଣ କରିବା ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର 24 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି। ଚଳିତ ବର୍ଷ ବାଲିଯାତ୍ରା ଉପର ଓ ତଳ ପଡ଼ିଆରେ କରାଯିବାକୁ ସ୍ଥିର ହୋଇଛି। ବାଲିଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବଲିଉଡ୍ ଏବଂ ଓଲିଉଡ୍ର କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
1: ପ୍ରପୋଜ୍ କରୁଛୁ କି ଦୁଇଟା ବି ପଡ଼ିଆରେ, ଅପର ବାଲିଯାତ୍ରା ପଡ଼ିଆ ଓ ଲୋଅର ବାଲିଯାତ୍ରା ପଡ଼ିଆରେ ଦୁଇ ବାଲିଯାତ୍ରା ହଉ। ଏ ବର୍ଷର ଥିମ୍ କ'ଣ ରଖିବା ସେଥିପାଇଁ ଆମେ ଡିସାଇଡ୍ କରୁଛୁ କି ଆମେ ପବ୍ଲିକରୁ ସଜେସନ୍ସ ମାଗିବୁ କି କ'ଣ ଥିମ୍ ରଖିଲେ ଏ ବର୍ଷ ଭଲ ହେବ। ଗ୍ରୀନ୍ କରିଡର ରହିବ, ପାର୍କିଂ ପାଇଁ ଆମେ ଚାହାଟାର ରୋଡ୍ ଯେଉଁ ଅଛି ଆମର ସେଇଟା ନେକ୍ସଟ 2-3 ମନ୍ଥ ଭିତରେ ଅଲମୋଷ୍ଟ କମ୍ପ୍ଲିଟ୍ ହେଇଯିବ। ସବୁ ବର୍ଷ ଇଣ୍ଟରନ୍ୟାସନାଲ ଆର୍ଟିଷ୍ଟ ବି କିଛି ଷ୍ଟେଟ୍ସ କିଛି ନେସନ୍ସରୁ ଆସୁଛନ୍ତି, ଆଉ ପାଖାପାଖି 15-17 ଷ୍ଟେଟ୍ସର ବି ରିପ୍ରେଜେଣ୍ଟେଟିଭ ଆର୍ଟିଷ୍ଟ ଆସନ୍ତି। ସେଇଟା ଆମକୁ ସେ ପ୍ଲାନ୍ କରିକି ଦେଲା ପରେ ଆମେ ଫାଇନାଲ କରିବୁ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ଭେଷଜ ମହାସଂଘ ଆଇଏମ୍ଏ ପକ୍ଷରୁ ଦେଶରେ ଇନ୍ଫ୍ଲୁଏଞ୍ଜା ଏ H1N1 ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। ଅଧିକାଂଶ ସଂକ୍ରମଣ ସାଧାରଣ ଓ ଆପେ ଆପେ ଭଲ ହୋଇଯାଉଥିବାରୁ ଭୟଭୀତ ନ ହେବାକୁ ଆଇଏମ୍ଏ କହିଛି। ଏଥିସହ ଜ୍ୱର କିମ୍ବା ଥଣ୍ଡା ଲକ୍ଷଣ ପାଇଁ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ନେବାକୁ ବାରଣ କରାଯାଇଛି। ଆଇଏମ୍ଏର ସୂଚନା ଅନୁଯାୟୀ H1N1 ସଂକ୍ରମଣ ହେଲେ ହଠାତ୍ ପ୍ରବଳ ଜ୍ୱର ସହ କମ୍ପ ହେବା, କ୍ରମାଗତ ଶୁଖିଲା କାଶ, ଗଳା କଷ୍ଟ, ମାଂସପେଶୀରେ ପ୍ରବଳ ବିନ୍ଧା ଏବଂ କ୍ଲାନ୍ତି ଦେଖାଦେଇଥାଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ନାକରୁ ପାଣି ବୋହିବା, ବାନ୍ତି ହେବା ଏବଂ ପତଳା ଝାଡ଼ା ମଧ୍ୟ ଅନ୍ତର୍ଭୁକ୍ତ। ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଆଇଏମ୍ଏ ପକ୍ଷରୁ କେତେକ ପ୍ରାଥମିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଏବଂ ପାଣିରେ ବାରମ୍ବାର ହାତ ଧୋଇବା କିମ୍ବା ଆଲ୍କୋହଲଯୁକ୍ତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି। କାଶିବା କିମ୍ବା ଛିଙ୍କିବା ସମୟରେ ଟିସ୍ୟୁ ପେପର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଶ୍ରୀ ରାଉତ କହିଛନ୍ତି ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ବର୍ତ୍ତମାନ ବୈତରଣୀ ନଦୀର ଜଳସ୍ତର ମଧ୍ୟ ସ୍ଥିର ରହିବା ସହ ବ୍ରାହ୍ମଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବିପଦ ସଂକେତ ତଳେ ରହିଥିବାର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଭାଇ ଓ ଭଉଣୀ ମଧ୍ୟରେ ନିବିଡ଼ ସମ୍ପର୍କର ନିଦର୍ଶନ ହେଉଛି ରକ୍ଷାବନ୍ଧନ। ଏହି ଅବସରରେ ରାଜ୍ୟର ପୁରପଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଭଳିକି ଭଳି ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ନବରଙ୍ଗପୁରଠାରେ ନିଆରା ରାକ୍ଷୀ ଷ୍ଟଲ୍ ପଡ଼ିଛି। ଧାନ, ମକା, ମାଣ୍ଡିଆ, କାନ୍ଦୁଲ ଓ ବିରି ଭଳି ସ୍ଥାନୀୟ କୃଷିଜାତ ସାମଗ୍ରୀରୁ ପ୍ରସ୍ତୁତ ହୋଇଛି ରାକ୍ଷୀ। ଏହି ରାକ୍ଷୀଗୁଡ଼ିକ ଭାଇ ଓ ଭଉଣୀଙ୍କ ସ୍ନେହର ପ୍ରତୀକ ସାଜିବା ସହ କାରିଗରଙ୍କ ରୋଜଗାରର ପନ୍ଥା ପାଲଟିଛି। ଓର୍ମାସ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ରାକ୍ଷୀ ଷ୍ଟଲ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଲାଗି ରହିଛି। ଏ ସମ୍ପର୍କରେ ରାକ୍ଷୀ ପ୍ରସ୍ତୁତ କରିଥିବା କାରିଗର କହିଛନ୍ତି
2: ଧାନରେ ବିଭିନ୍ନ ଆଇଟମ ଆମେ ରାକ୍ଷୀ ତିଆରି କଲୁ। କୃଷ୍ଣଙ୍କର, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆହୁରି ଡିଜାଇନ ଡିଜାଇନ କଲୁ। ମାନେ ଲୋକ ପସନ୍ଦ କରୁଛନ୍ତି, ନେଉଛନ୍ତି, ଛୋଟ ବଡ ସବୁ ଖୋଜୁଛନ୍ତି, ବହୁତ ପସନ୍ଦ କଲେ ଲୋକ। ମାନେ ଆଜିକି 3 ବର୍ଷ ହେଲା ଆମେ ଆସୁଛୁ, ବହୁତ ବିକା ବିକ୍ରି କରୁଛୁ। ଆମକୁ ବି ସୁନ୍ଦର ଲାଗୁଛି ଆଉ ନେବା ଲୋକ ବି ସୁନ୍ଦର। ନାଇଁ ଭଲଟା ତମେ କୋଉ ଗାଁ ବୋଲି ଆଡ୍ରେସ କେତେ ଅଛନ୍ତି? ନାଇଁ ଆମର କଷାକ ମୁଣ୍ଡା ଭିତରେ।
0: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଆସନ୍ତା 29 ତାରିଖରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା

0: ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ୟୁନିସେଫ୍ ସହଯୋଗରେ ଶିଶୁମାନଙ୍କ ପରିବାର ଭିତ୍ତିକ ଯତ୍ନ ଓ ପରିବାରଠାରୁ ଶିଶୁ ବିଚ୍ଛିନ୍ନତା ରୋକିବା ସମ୍ପର୍କିତ ଆଞ୍ଚଳିକ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଇସଲାମ ଧର୍ମର ପ୍ରବର୍ତ୍ତକ ପୟଗମ୍ବର ହଜରତ ମହମ୍ମଦଙ୍କର ଜନ୍ମଦିବସକୁ ଆଜି ଇଦ୍ ଏ ମିଲାଦ୍ ଉନ୍ ନବୀ ଭାବେ ପାଳନ କରାଯାଉଛି। ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଶୋଭାଯାତ୍ରାରେ ବାହାରି ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଛନ୍ତି। ବିଶ୍ୱଶାନ୍ତି ପାଇଁ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। କଟକ ଭୁବନେଶ୍ୱର ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମହମ୍ମଦଙ୍କ ଜୟନ୍ତୀ ପାଳିତ ହେଉଛି। ନୂଆପଡ଼ା ଜିଲ୍ଲା ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା କରିଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପରୀକ୍ଷାର ଫର୍ମ ପୂରଣ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ସେପ୍ଟେମ୍ବର 6 ତାରିଖ ରହିଛି। ସମ୍ପୂର୍ଣ୍ଣ ଫର୍ମ ପୂରଣ ସେପ୍ଟେମ୍ବର 8 ତାରିଖ ଅପରାହ୍ନ 5ଟା ସୁଦ୍ଧା ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ www.bscodisha.nic.in ଜରିଆରେ ପରୀକ୍ଷାର୍ଥୀ ଆବେଦନ କରିପାରିବେ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଆସନ୍ତା ଶୁକ୍ରବାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 346.7 mm ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ 16.4% ଅଧିକ। ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ୍ ଜୁନ୍ ମାସ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 11.3 mm ବର୍ଷା ହୋଇଯାଇଛି, ଯାହା ସ୍ୱାଭାବିକ ବର୍ଷାର ପରିମାଣଠାରୁ 30.9% ଅଧିକ। ରାଜ୍ୟର 21 ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅବଶିଷ୍ଟ 9 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଯାଇଛି। କୌଣସି ବି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର 16 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର 623.71 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 361,978 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 290,177 ଘନଫୁଟ ଜଳ ନିଷ୍କାସିତ ହେଉଛି। ଖେଲୋ ଇଣ୍ଡିଆ ସମ୍ବାଦକୁ ଆସନ୍ତାକାଲି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତ କରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ପଟ୍ଟାବଣ୍ଟନ କରିବା ସହ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ନଭେମ୍ବର 24 ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା ଏବଂ ଦେଶରେ ଇନ୍ଫ୍ଲୁଏଞ୍ଜା ଏ ସଂକ୍ରମଣରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ଆଇଏମ୍ଏର ପରାମର୍ଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଶୁଣନ୍ତୁ ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ବିଷୟ ସମାବେଶୀ ସାମାଜିକ ସୁରକ୍ଷା ଇକୋସିଷ୍ଟମ ପ୍ରସ୍ତୁତ କରିଛି ଇ ଶ୍ରମ ପୋର୍ଟାଲ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ସୁକନ୍ୟା ଜେନା। ଇ ଶ୍ରମ ପୋର୍ଟାଲକୁ ଆଜି 5 ବର୍ଷ ପୂରଣ ହୋଇଛି। 2021 ମସିହା ଅଗଷ୍ଟ 26 ତାରିଖରେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା ଏହି ପୋର୍ଟାଲକୁ କାର୍ଯ୍ୟକାରୀ କରାଯାଇଥିଲା। ଦେଶର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶର ଏହି ପ୍ରଥମ ଆଧାର ସଂଯୋଜିତ ପୋର୍ଟାଲ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଏକ ତଥ୍ୟ ବ୍ୟାଙ୍କ ପ୍ରସ୍ତୁତ କରିଛି। ପଞ୍ଜୀକୃତ ହେଉଥିବା ପ୍ରତ୍ୟେକ ଶ୍ରମିକଙ୍କୁ ଏହି ପୋର୍ଟାଲ ମାଧ୍ୟମରେ 12 ଅଙ୍କ ବିଶିଷ୍ଟ ଏକ ଏକୀକୃତ ଆକାଉଣ୍ଟ ନମ୍ଘର ପ୍ରଦାନ କରାଯାଇଥାଏ। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକ ସୁବ୍ୟବସ୍ଥିତ ଢଙ୍ଗରେ ଏହାର ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାରେ ଏହି ପୋର୍ଟାଲ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏପିଆଇ ମାଧ୍ୟମରେ ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଏହି ପୋର୍ଟାଲ ମାଧ୍ୟମରୁ ପାଇଥାନ୍ତି। ଜରୁରୀକାଳୀନ ପରିସ୍ଥିତି ସମୟରେ ଶ୍ରମିକଙ୍କୁ ସମୟୋଚିତ ସହାୟତା ପ୍ରଦାନ କରିବା ଏହାଦ୍ୱାରା ସମ୍ଭବ ହୋଇପାରିଛି। ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ 31,99,00,000 ଶ୍ରମିକ ପଞ୍ଜୀକୃତ ହୋଇସାରିଛନ୍ତି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲକ୍ଷ୍ୟ ନେଇ ଶ୍ରମ ଶକ୍ତି କ୍ଷେତ୍ରକୁ ସଶକ୍ତ କରିବା ତଥା ସ୍ଥାୟୀ ଅଭିବୃଦ୍ଧି ପାଇଁ ଏହି କେନ୍ଦ୍ରୀୟ ପୋର୍ଟାଲ ଏକ ମାଧ୍ୟମ ପାଲଟିଛି। କୃଷି, ନିର୍ମାଣ, ଘରୋଇ, କ୍ଷୁଦ୍ର ବ୍ୟବସାୟୀ, ପ୍ରବାସୀ, ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀଙ୍କ ଭଳି ବିଭିନ୍ନ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ଏଥିରେ ସାମିଲ ହୋଇଛନ୍ତି।

0: ଏହାଦ୍ୱାରା ସେମାନଙ୍କ ପାଇଁ ଏକ ବ୍ୟାପକ ସାମାଜିକ ସୁରକ୍ଷା ଇକୋସିଷ୍ଟମ ପ୍ରସ୍ତୁତ କରାଯାଇପାରିଛି। 2024 ଅକ୍ଟୋବର 21 ତାରିଖଠାରୁ ଇ ଶ୍ରମ ପୋର୍ଟାଲକୁ ଏକୀକୃତ ସମାଧାନର ମାଧ୍ୟମ ଭାବେ କାର୍ଯ୍ୟକାରୀ କରାଯାଉଛି। ପଞ୍ଜୀକରଣଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରିବା ଅଧିକ ସହଜ ଏବଂ ସୁଗମ ହୋଇପାରିଛି। କଲ୍ୟାଣକାରୀ ଯୋଜନା, ନିଯୁକ୍ତି କ୍ଷେତ୍ର, ଦକ୍ଷତା ବିକାଶ ଏବଂ ପେନ୍ସନ୍ ସେବା ବିଭିନ୍ନ କ୍ଷେତ୍ରକୁ ସମନ୍ୱିତ କରାଯାଇ ଏକ ଏକୀକୃତ ପୋର୍ଟାଲ ଭାବେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସୁରକ୍ଷା କ୍ଷେତ୍ର ଏହାଦ୍ୱାରା ଅଧିକ ସଶକ୍ତ ହୋଇପାରିଛି। 15 ସାମାଜିକ ସୁରକ୍ଷା ତଥା କଲ୍ୟାଣକାରୀ ଯୋଜନା ଏହି ପ୍ଲାଟଫର୍ମରେ ଏକୀକୃତ ହୋଇପାରିଛି। ସେଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ଏକ ରାଷ୍ଟ୍ର ଏକ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଆଦି ଅନ୍ତର୍ଭୁକ୍ତ। ଏହି ପୋର୍ଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ପଞ୍ଜୀକୃତ ଶ୍ରମିକ ସାମିଲ ହୋଇପାରୁଛନ୍ତି। ଫଳରେ ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ପାଇଁ 2 ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା ପାଇଁ 1 ଲକ୍ଷ ଟଙ୍କାର ବୀମା ରାଶି ମିଳିପାରୁଛି। ଏପରିକି ଯେକୌଣସି କାରଣରୁ ମୃତ୍ୟୁ ହେଲେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ 2 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ପୋର୍ଟାଲ ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ମଧ୍ୟ ବ୍ୟବସ୍ଥା ଉପଲବ୍ଧ ରହିଛି। ସରକାରୀ ଯୋଜନାଗୁଡ଼ିକର ଚିହ୍ନଟ ପାଇଁ ଏହି ପ୍ଲାଟଫର୍ମରେ ମାଇ ସ୍କିମ୍ ବ୍ୟବସ୍ଥା ଉପଲବ୍ଧ ରହିଛି। ସେହିଭଳି ଏହି ପୋର୍ଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ନିଜକୁ ପଞ୍ଜୀକୃତ କରିପାରୁଛନ୍ତି। ଏହି ଯୋଜନା ଅଧୀନରେ 60 ବର୍ଷ ପୂରଣ ପରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତିମାସରେ ସର୍ବନିମ୍ନ 3,000 ଟଙ୍କାର ପେନ୍ସନ୍ ପ୍ରଦାନ କରାଯାଇଥାଏ। ଭାସିନୀ ଦ୍ୱାରା ପରିଚାଳିତ ଏହି ପ୍ଲାଟଫର୍ମରେ ଗତବର୍ଷ 22 ଭାଷାକୁ ସାମିଲ କରାଯାଇଛି। ଏହାଦ୍ୱାରା ବିଭିନ୍ନ ଆଞ୍ଚଳିକ ଭାଷାର ଉପଯୋଗ ମାଧ୍ୟମରେ ପଞ୍ଜୀକରଣ ଅଧିକ ସୁଗମ ହୋଇପାରିଛି। ପୋର୍ଟାଲରେ ପ୍ରବାସୀ ଶ୍ରମିକଙ୍କ ପାରିବାରିକ ବିବରଣୀ ମଧ୍ୟ ଉପଲବ୍ଧ ରହିଛି। ଏହାଦ୍ୱାରା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ ସମ୍ଭବ ହୋଇପାରିଛି। ଗିଗ୍ ଏବଂ ଅନ୍ୟ ପ୍ଲାଟଫର୍ମର ଅଣସଂଗଠିତ ଶ୍ରମିକ ଏହା ମାଧ୍ୟମରେ ପଞ୍ଜୀକୃତ ହୋଇ ସରକାରୀ ସୁବିଧାର ସୁଫଳ ପାଇପାରୁଛନ୍ତି। ଏପର୍ଯ୍ୟନ୍ତ 11,50,000 ପ୍ଲାଟଫର୍ମ ଶ୍ରମିକ ଇ ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇସାରିଛନ୍ତି। 16 ବର୍ଷ କିମ୍ବା ତାଠାରୁ ଅଧିକ ବୟସର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକୃତ କରିବା ପାଇଁ ଯୋଗ୍ୟ ହୋଇଥାନ୍ତି। ଏଥିପାଇଁ ଜଣେ ଶ୍ରମିକ, ଆୟକରଦାତା କିମ୍ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅଥବା କର୍ମଚାରୀ ରାଜ୍ୟ ବୀମା ନିଗମର ସଦସ୍ୟ ହେବା ବାଧ୍ୟତାମୂଳକ ନୁହେଁ। ଦେଶର ଅଣସଂଗଠିତ ଶ୍ରମ ଶକ୍ତି ପାଇଁ ଇ ଶ୍ରମ ପୋର୍ଟାଲ ଏକ ସୁରକ୍ଷା ଇକୋସିଷ୍ଟମର ଭିତ୍ତିଭୂମି ସ୍ଥାପନ କରିପାରିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ମାଟ୍ରିକ୍ ଫେଲ୍ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ସାହିଲ ହାଟା ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି ଗାଇଥିବା ବାଜି କଥାଚିତ୍ରର ଏହି ଗୀତଟି। ଏହି ଗୀତକୁ ରଚନା କରିଛନ୍ତି ଦୀପଦାସ ଛୋଟରାୟ, ସଙ୍ଗୀତରେ ସଜେଇଛନ୍ତି ମଳା ମିଶ୍ରା।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ହେଉଛନ୍ତି ବିଷ୍ଣୁମୋହନ କବି। ନିଜାମଙ୍କ ଗୀତ ସଙ୍ଗୀତ ଅଭିଜିତ ମଜୁମଦାର। କଥାଚିତ୍ର ଆମିତ ଟୋକା ଷଣ୍ଢମାର୍କା।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଶୁଣିବେ। ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନେପାଳର ଭୋଟେ କୋଶି ନଦୀରେ ଆକସ୍ମିକ ବନ୍ୟା ଫଳରେ 105 ଜଣ ଭାରତୀୟଙ୍କ ସମେତ 384 ପର୍ଯ୍ୟଟକ ନିଖୋଜ, 17 ଜଣଙ୍କ ମୃତ୍ୟୁ ନେଇ ସୂଚନା। ନେପାଳର ଏହି ଦୁଃଖଦ ପରିସ୍ଥିତିରେ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ବୃଦ୍ଧି ପାଉଥିବା ଇନ୍ଫ୍ଲୁଏଞ୍ଜା ଏ H1N1 ସଂକ୍ରମଣକୁ ଦୃଷ୍ଟିରେ ରଖି ପରାମର୍ଶବଳୀ ଜାରି କଲା ଭାରତୀୟ ଭେଷଜ ମହାସଂଘ। ଏବଂ କଲମ୍ବୋ ଟେଷ୍ଟର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଭାରତ ବିପକ୍ଷରେ ଫଲୋଅନ୍ କରି ଦ୍ୱିତୀୟ ଇନିଂସରେ ସଂଗ୍ରହ କରିଛି 6 ୱିକେଟ୍ ବିନିମୟରେ 229 ରନ୍। ତିବତ ସୀମା ନିକଟବର୍ତ୍ତୀ ରସୁଆ ଅଞ୍ଚଳରେ ଆଜି ସକାଳେ ଭୋଟେ କୋଶି ନଦୀରେ ହଠାତ୍ ବନ୍ୟା ଆସିବା ଫଳରେ ନେପାଳରେ 384 ଜଣ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 100ରୁ ଅଧିକ ଭାରତୀୟ ଅଛନ୍ତି। ନେପାଳ ପର୍ଯ୍ୟଟନ ବୋର୍ଡର ସୂଚନା ଅନୁସାରେ ନିଖୋଜ ଥିବା 384 ପର୍ଯ୍ୟଟକଙ୍କ ମଧ୍ୟରେ 291 ବିଦେଶୀ ନାଗରିକ ଏବଂ 93 ଜଣ ନେପାଳୀ ନାଗରିକ ରହିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତରୁ 105 ଜଣ ଏବଂ ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା, ମାଲେସିଆ, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡସର ନାଗରିକ ରହିଛନ୍ତି। ନେପାଳ ପର୍ଯ୍ୟଟନ ବୋର୍ଡ କହିଛି ଏହି ସଂଖ୍ୟା ପ୍ରାରମ୍ଭିକ ଏବଂ ଏହାର ଯାଞ୍ଚ କାର୍ଯ୍ୟ ଜାରି ରହିଛି। ସଦ୍ୟପ୍ରାପ୍ତ ରିପୋର୍ଟ ଅନୁସାରେ ବନ୍ୟାରେ 17 ଜଣଙ୍କର ମୃତ୍ୟୁ ହୋଇଛି। ପରିସ୍ଥିତିର ଆକଳନ କରିବା ଏବଂ ନିଖୋଜ ଲୋକଙ୍କ ଠିକଣା ଖୋଜି ବାହାର କରିବା ପାଇଁ କର୍ତ୍ତୃପକ୍ଷ ଏବଂ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି। ଜରୁରୀ ସୂଚନା କିମ୍ବା ସହାୟତା ପାଇଁ ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ ନମ୍ଘର ମଧ୍ୟ ଜାରି କରାଯାଇଛି। ଟୋଲ୍ ଫ୍ରି ନମ୍ଘର 1234, ହଟ୍ଲାଇନ୍ 1144 ଏବଂ ପର୍ଯ୍ୟଟନ ପୁଲିସ ନମ୍ଘର 9851289445 ସୂଚନା କିମ୍ବା ସହାୟତା ପାଇପାରିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ରସୁଆ, ନୂଆକୋଟ, ଧଡିଙ୍ଗ

ଗୋର୍ଖା ଏବଂ ଚିତୱାନ ସମେତ ପ୍ରଭାବିତ ଅଞ୍ଚଳର ସାଂସଦମାନଙ୍କ ସହ ପରାମର୍ଶ କରିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଭୂକମ୍ପ ଯୋଗୁଁ ବରଫପାତ ହେବା ଫଳରେ ତରଳିଥିବା ବରଫଖଣ୍ଡ ଭୋଟେ କୋଶି ନଦୀର ଜଳସ୍ତରକୁ ହଠାତ୍ ବୃଦ୍ଧି କରିଥିଲା। ଏବେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପ୍ରଭାବିତ ଭାରତୀୟ ନାଗରିକମାନଙ୍କ ସହାୟତା ଏବଂ ସୂଚନା ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଦୂତାବାସର ହେଲ୍ପଲାଇନ୍ ନମ୍ଘର 9779851318077 ଏବଂ 9779701075000ରେ ଯୋଗାଯୋଗ କରିପାରିବେ। ନେପାଳ ବନ୍ୟାରେ ପ୍ରାଣହାନୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ତାଙ୍କ ନେପାଳ ପ୍ରତିପକ୍ଷ ବଲେନ୍ଦ୍ର ଶାହାଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେପାଳର ଏହି ଦୁଃଖଦ ପରିସ୍ଥିତିରେ ଭାରତ ଦୃଢ଼ତାର ସହ ଠିଆ ହୋଇଛି ଏବଂ ନେପାଳକୁ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେଠାରେ ଚାଲିଥିବା ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଭାରତ ପକ୍ଷରୁ ନେପାଳ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ନେପାଳରେ ଘଟିଥିବା ଆକସ୍ମିକ ବନ୍ୟା ଜନିତ ପ୍ରାଣହାନୀ ଏବଂ କ୍ଷୟକ୍ଷତି ପାଇଁ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ନିଖୋଜ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଓ ତ୍ୱରିତ ଉଦ୍ଧାର ପାଇଁ ସେ ପ୍ରାର୍ଥନା କରିଛନ୍ତି। ଏହି ସଙ୍କଟ ସମୟରେ ଭାରତବାସୀଙ୍କ ଭାବନା ନେପାଳର ଜନସାଧାରଣଙ୍କ ସହ ରହିଛି ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ନେପାଳରେ ପ୍ରବଳ ବର୍ଷା ଏବଂ ବିରାଟ ବରଫଖଣ୍ଡ ତରଳିବା ଯୋଗୁଁ ବିହାରରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏନ୍ଡିଆର୍ଏଫ୍କୁ ନିୟୋଜିତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ଭେଷଜ ମହାସଂଘ ଆଇଏମ୍ଏ ଦେଶରେ ଇନ୍ଫ୍ଲୁଏଞ୍ଜା ଏ H1N1 ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅଧିକାଂଶ ସଂକ୍ରମଣ ସାଧାରଣ ଓ ଆପେ ଆପେ ଭଲ ହୋଇଯାଉଥିବାରୁ ଜନସାଧାରଣ ଏଥିରେ ଭୟଭୀତ ନ ହେବାକୁ ଆଇଏମ୍ଏ କହିଛି। ଏଥିସହ ଜ୍ୱର କିମ୍ବା ଥଣ୍ଡା ଲକ୍ଷଣ ଦେଖାଦେଲେ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଇବାକୁ ବାରଣ କରାଯାଇଛି, କାରଣ H1N1 ଏକ ଭୂତାଣୁଜନିତ ସଂକ୍ରମଣ ଏବଂ ଆଣ୍ଟିବାୟୋଟିକ୍ସ ଭୂତାଣୁକୁ ମାରିପାରେ ନାହିଁ। ବିଶେଷକରି ଆଜିଥ୍ରୋମାଇସିନ୍, ଆମୋକ୍ସିସିଲିନ୍, କ୍ଲାଭୋଲ୍ନେଟ୍ ଏବଂ ସେଫିକ୍ଜିମ୍ ଭଳି ଆଣ୍ଟିବାୟୋଟିକ୍ସ ବିନା ଡାକ୍ତରୀ ପରାମର୍ଶରେ ଖାଇବାକୁ ବାରଣ କରାଯାଇଛି। ଆଇଏମ୍ଏର ସୂଚନା ଅନୁସାରେ H1N1 ସଂକ୍ରମଣ ହେଲେ ହଠାତ୍ ପ୍ରବଳ ଜ୍ୱର ସହ କମ୍ପ ହେବା, କ୍ରମାଗତ ଶୁଖିଲା କାଶ, ଗଳାରେ କଷ୍ଟ ଅନୁଭବ କରିବା, ମାଂସପେଶୀରେ ପ୍ରବଳ ବିନ୍ଧା ଏବଂ କ୍ଲାନ୍ତି ଅନୁଭୂତ ହୋଇଥାଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ନାକରୁ ପାଣି ବୋହିବା, ବାନ୍ତି ହେବା ଏବଂ ପତଳା ଝାଡ଼ା ହେବା ଅନ୍ତର୍ଭୁକ୍ତ। ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଆଇଏମ୍ଏ ପକ୍ଷରୁ କେତେକ ପ୍ରାଥମିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଏବଂ ପାଣିରେ ବାରମ୍ଭାର ହାତ ଧୋଇବା କିମ୍ବା ଆଲ୍କୋହଲ୍ଯୁକ୍ତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି। କାଶିବା କିମ୍ବା ଛିଙ୍କିବା ସମୟରେ ଟିସୁ ପେପର ବ୍ୟବହାର କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦକ୍ଷତା ପ୍ରତିଯୋଗିତା, ଫଳାଫଳ ଭିତ୍ତିକ ଅର୍ଥ ବ୍ୟବସ୍ଥାଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ବିଭିନ୍ନ ସମସ୍ୟାର ସମାଧାନ ଓ ନୀତିଗତ ବିଷୟ ଉପରେ ସୃଜନଶୀଳ ଭାବେ ଚିନ୍ତା କରିବା ଏବଂ ସୁଶାସନ ପାଇଁ ଜନଭାଗିଦାରୀକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେଲେଙ୍ଗାନାର ସୁରିଆପେଟ୍ଠାରେ ଘଟିଥିବା ଏକ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ପ୍ରିୟଜନଙ୍କୁ ହରାଇଥିବା ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ହାଇଦ୍ରାବାଦରୁ ବିଜୟୱାଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସହ ଯାତ୍ରୀବାହୀ ବସ୍ର ଧକ୍କା ହେବା ଫଳରେ 6 ଜଣ ଲୋକ ପ୍ରାଣ ହରାଇଛନ୍ତି। ବସ୍ରେ ମୋଟ 43 ଜଣ ଯାତ୍ରୀ ଥିଲେ। କଂଗ୍ରେସ ଦଳ ଏବଂ ଏହାର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ନିର୍ବାଚନୀ ସ୍ଲୋଗାନ ବୋଲି ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ନେତ୍ରୀ ବାଂଶୁରୀ ସ୍ୱରାଜ କହିଛନ୍ତି, କେନ୍ଦ୍ର ସରକାର ମହିଳାମାନଙ୍କ ସଶକ୍ତିକରଣ ଲକ୍ଷ୍ୟରେ ଲୋକସଭାରେ ନାରୀ ଶକ୍ତି ବନ୍ଧନ ଅଧିନିୟମ ଆଣିଥିଲେ। କଂଗ୍ରେସ ଏହି ବିଲ୍କୁ ବିରୋଧ କରିବା ସହ ସଦନରେ ଏହାକୁ ପାରିତ କରାଇ ନ ଦେବା ପାଇଁ ବାଧା ସୃଷ୍ଟି

0: କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ଶାସିତ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ସରକାରରେ ମହିଳା ମନ୍ତ୍ରୀ ନଥିବା ନେଇ ସେ ଶ୍ରୀ ଗାନ୍ଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଗତକାଲି ନିଜ ମସ୍କୋ ଗସ୍ତ ସମୟରେ ରୁଷର ଗୁପ୍ତଚର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି, କିନ୍ତୁ ସେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ଭେଟିନାହାନ୍ତି। କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ଆଜି ସୂଚନା ଦେଇ କହିଛନ୍ତି, ଆଲୋଚନାର ନିଷ୍କର୍ଷ ସମ୍ପର୍କରେ ପୁତିନ୍ଙ୍କୁ ଅବଗତ କରାଯାଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ରହିଥିଲେ ମଧ୍ୟ ଉଭୟ ଦେଶର ଗୁପ୍ତଚର ସଂସ୍ଥା ମଧ୍ୟରେ ଏଭଳି ଯୋଗାଯୋଗ ଏକ ସକାରାତ୍ମକ ବିକାଶ ବୋଲି ସେ କହିଛନ୍ତି। କାଶ୍ମୀର ଉପତ୍ୟକାରେ ଆଜି ଧାର୍ମିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଇଦ୍ ମିଲାଦୁନ୍ନବୀ ପାଳିତ ହୋଇଯାଇଛି। ଉପତ୍ୟକାର ବିଭିନ୍ନ ମସ୍ଜିଦ୍ ଏବଂ ଦରଘାଗୁଡ଼ିକରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ବିଶେଷ ପ୍ରାର୍ଥନାରେ ଯୋଗ ଦେଇଥିଲେ। ଶ୍ରୀନଗରର ହଜରତ ବଲ ଦରଘାଠାରେ ସବୁଠାରୁ ବଡ଼ ସମାବେଶ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ପ୍ରାର୍ଥନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ମସ୍ଜିଦ୍ ଏବଂ ଦରଘାଗୁଡ଼ିକରେ ମଧ୍ୟ ସମାବେଶମାନ ଆୟୋଜିତ ହୋଇଥିଲା। କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ଫଲନ କରି ଦ୍ୱିତୀୟ ଇନିଂସରେ ଛଅ ୱିକେଟ୍ ହରାଇ 229 ରନ୍ ସଂଗ୍ରହ କରିଛି। ଶ୍ରୀଲଙ୍କା ବର୍ତ୍ତମାନ ଭାରତଠାରୁ 16 ରନ୍ରେ ଆଗୁଆ ରହିଛି। ପୂର୍ବରୁ ଆଜି ଶ୍ରୀଲଙ୍କାକୁ ପ୍ରଥମ ଇନିଂସରେ 290 ରନ୍ରେ ଅଲ୍ଆଉଟ୍ କରିବା ପରେ ଭାରତ ତାକୁ ଫଲନ ଦେଇଥିଲା। ଭାରତୀୟ ବୋଲର ପ୍ରସିଦ୍ଧ କ୍ରିଷ୍ଣ ଏବଂ ମାନବ ସୁତାର ପ୍ରତ୍ୟେକ ତିନୋଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ସାରାଂଶ ଜୈନ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ। ଭାରତୀୟ ଦଳ ଧ୍ରୁବ ଜୁରେଲ ଏବଂ ଦେବଦତ୍ତ ପାଡିକଲଙ୍କ ଶତକୀୟ ପାଳି ବଳରେ ନିଜର ପ୍ରଥମ ଇନିଂସକୁ 503 ରନ୍ରେ ପାଳି ସମାପ୍ତି ଘୋଷଣା କରିଥିଲା। ଭାରତ ବର୍ତ୍ତମାନ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ 1-0 ଅଗ୍ରଣୀ ରହିଛି। 2025-27 ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ ଫାଇନାଲ୍ ଦୌଡ଼ରେ ଚତୁର୍ଥ ସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ। ଟେଷ୍ଟ ଚାମ୍ପିୟନ୍ସିପ୍ ତାଲିକାରେ ଅଷ୍ଟ୍ରେଲିଆ ବର୍ତ୍ତମାନ ଶୀର୍ଷରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି। ନେପାଳର ଭୋଟେ କୋଶି ନଦୀରେ ଆକସ୍ମିକ ବନ୍ୟା ଫଳରେ 105 ଭାରତୀୟଙ୍କ ସମେତ 384 ପର୍ଯ୍ୟଟକ ନିଖୋଜ, 17 ଜଣଙ୍କ ମୃତ୍ୟୁ ନେଇ ସୂଚନା। ନେପାଳର ଏହି ଦୁଃଖଦ ପରିସ୍ଥିତିରେ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ବୃଦ୍ଧି ପାଉଥିବା ଇନ୍ଫ୍ଲୁଏଞ୍ଜା H1N1 ସଂକ୍ରମଣ ଦୃଷ୍ଟିରେ ରଖି ପରାମର୍ଶବଳୀ ଜାରି କଲା ଭାରତୀୟ ଭେଷଜ ମହାସଂଘ ଏବଂ କଲମ୍ବୋ ଟେଷ୍ଟର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଭାରତ ବିପକ୍ଷରେ ଫଲନ କରି ଦ୍ୱିତୀୟ ଇନିଂସରେ 6 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 229 ରନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଢେଙ୍କାନାଳର ପ୍ରସିଦ୍ଧ ପାଳ ବାଇଗଣ ଏବେ ଭୌଗୋଳିକ ସୂଚକାଙ୍କ ବା GI ଟ୍ୟାଗ୍ ମାନ୍ୟତା ଦୌଡ଼ରେ ଆଗରେ ରହିଛି। OUAT ବୈଜ୍ଞାନିକଙ୍କ ପକ୍ଷରୁ ଏନେଇ ତଥ୍ୟ ସଂଗ୍ରହ ଓ ଗବେଷଣା ଚାଲିଛି। ବ୍ରାହ୍ମଣୀ ନଦୀ ପଠା ଅଞ୍ଚଳର କାମଗାର, କଣପାଳ, ରାଇ ନରସିଂହପୁର ସମେତ ବିଭିନ୍ନ ଗ୍ରାମରେ ଏହି ବାଇଗଣ ଚାଷ ହୋଇଥାଏ। ସ୍ୱତନ୍ତ୍ର ସ୍ୱାଦ ଓ କମ୍ ମଞ୍ଜି ଥିବା ଏହି ବାଇଗଣ ଚାଷରେ 5000ରୁ ଅଧିକ ଚାଷୀ ପରିବାର ଓ ଉଦ୍ୟୋଗୀ ଉପକୃତ ହେଉଛନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ବିମଳେନ୍ଦୁ ମହାନ୍ତି କହିଛନ୍ତି,
3: ଲେଟ୍ ଖରିଫ୍ ଏବଂ ଆର୍ଲି ରବିରେ ଗୋଟେ ପ୍ରକାର ବାଇଗଣ କରାଯାଏ, ଯୋଉଟା ଗୋଟେ ଇଣ୍ଡିଜେନସ୍ ଭେରାଇଟି ବା ଆମର ଦେଶୀୟ କିସମ। ସେଠାରେ ପାଖାପାଖି 100ରୁ ଉର୍ଦ୍ଧ୍ୱ ଚାଷୀ ସେଟା କରନ୍ତି ଏବଂ ପାଖାପାଖି 70-80 ଏକର ଜମିରେ ସେଟା ଚାଷ କରାହଉଛି। କାହିଁକି ବହୁତ ଦିନର ଏଟା ଚାଷ ହଉଛି, ପାଖାପାଖି 200 ବର୍ଷରୁ ପୁରୁଣା। ଏ ବାଇଗଣଟା ବହୁତ ସୁସ୍ୱାଦୁ ଏବଂ ତାର ମଞ୍ଜି କମ୍ ଏବଂ ବହୁତ ସ୍ପଞ୍ଜି, ଭାରି ଟେଷ୍ଟ ଏବଂ ମାର୍କେଟରେ ତାର ଡିମାଣ୍ଡ ମଧ୍ୟ ବହୁତ ଅଧିକା, ଯାହାଫଳରେ କି ମାର୍କେଟରେ ଏଟା ଆରମ୍ଭ ଯେତେବେଳେ ବିକ୍ରି ହୁଏ 120 ଟଙ୍କା କେଜିରେ ବିକ୍ରି ହୁଏ, ଯେତେବେଳେ କି ଅଲଗା ବାଇଗଣ ତାଠୁ 30-40 ଟଙ୍କା କମ୍ରେ ବିକ୍ରି ହୁଏ। ତାକୁ ଲକ୍ଷ୍ୟ କରିକି ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଢେଙ୍କାନାଳ ଜିଲ୍ଲାରେ ଯେଉଁ କାର୍ଯ୍ୟକାରୀ କରୁଛି କୃଷି ବିଜ୍ଞାନ କେନ୍ଦ୍ର, ସେ ତା ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଆଦିରେ ବଳିଷ୍ଠ ଭୂମିକା ନେଇଥିଲେ। ତାଙ୍କର ତତ୍ତ୍ୱାବଧାନରେ

0: ସମସ୍ତେ ମିଶିକି ଏ ଢେଙ୍କାନାଳ ପାଳ ବାହିନୀ ଗୋଟେ ସର୍ଭେ କରିଥିଲେ ଏବଂ ପରିଶେଷରେ ଜିଆଇ ରେଜିଷ୍ଟ୍ରି ଅଥରିଟି ଚେନ୍ନାଇ ଏଙ୍କ ପାଖରେ ତାକୁ ବିଧିବଦ୍ଧ ଭାବରେ ଆପ୍ଲିକେସନ କରିଥିଲେ 30/6/2026 ଏବଂ ସେଟା ତାପରେ ଗୋଟେ ଆସିଥିଲା ଫର୍ମାଲିଟି ଚେକ୍ ରିପୋର୍ଟ 14/7/2026 ଯାହାର ରିପ୍ଲାଏ ମଧ୍ୟ 10/8/2026 କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ପ୍ରସ୍ତୁତ କରାଯାଇଥିଲା ଏବଂ ଓୟୁଟିର ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ସେଲ୍ ମାଧ୍ୟମରେ ତାକୁ ଜିଆଇ ରେଜିଷ୍ଟ୍ରି ଅଥରିଟିଙ୍କ ପାଖରେ ପଠାଯାଇଥିଲା। ବର୍ତ୍ତମାନ ସେଟା ପ୍ରି ଏକ୍ଜାମିନେସନ ଷ୍ଟେଜରେ ଅଛି ଏବଂ ଆଶା କରାହଉଛି ଆ ପର ଷ୍ଟେଜ ଯେତେବେଳେ ଏକ୍ଜାମିନେସନ ହବ ଏବଂ ଜିଆଇ ରେଜିଷ୍ଟ୍ରି ଅଥରିଟିଙ୍କ ଆଗରେ ଗୋଟେ ପ୍ରେଜେଣ୍ଟେସନ ହବ, ତାପରେ ଜିଆଇ ଜର୍ନାଲରେ ବାହାରିବ ଏବଂ ତାପରେ ଏହାକୁ ବିଧିବଦ୍ଧ ଭାବରେ ଜିଆଇ ରେଜିଷ୍ଟ୍ରେସନ ମିଳିବ।
1: ଶ୍ରାବଣର ଶେଷ ସୋମବାରରେ କପିଳାସ ପୀଠରେ ବାବା ଚନ୍ଦ୍ରଶେଖରଙ୍କ ଜଳାଭିଷେକ ପାଇଁ ପ୍ରାୟ 60,000 କାଉଡ଼ିଆଙ୍କ ସମାଗମ ହୋଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ଅଭିଯୋଗର ସମାଧାନ ଆଇନ ସମ୍ପର୍କରେ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 150 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ତଥା ବିଧାୟିକା ସୀମାରାଣୀ ନାୟକ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ଓ ହିତାଧିକାରୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ନେଇ ଦିଶା କମିଟି ବୈଠକ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯୌତୁକ ନିରୋଧ ଅଧିନିୟମ 1961 ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ୟ ବିବାହ, ଘରୋଇ ହିଂସା, କନ୍ୟା ଚାଲାଣ, କିଶୋରୀଙ୍କ ଗର୍ଭଧାରଣ ରୋକିବା, ଶିଶୁ ଶ୍ରମିକ ଉଚ୍ଛେଦ ନେଇ ଶିବିରରେ ଆଲୋଚନା ହୋଇଥିଲା। ଢେଙ୍କାନାଳ ସଦର ମହକୁମାରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାପୁରୁଷ ଓ ଢେଙ୍କାନାଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଅବକାରୀ ବିଭାଗ ପକ୍ଷରୁ ଅଧିକାରୀ ଓ ସରକାରୀ ଓକିଲମାନଙ୍କୁ ନେଇ ଏନ୍ଡିପିଏସ୍ ଆକ୍ଟ ଓଡ଼ିଶା ଅବକାରୀ ଆଇନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଚୋରା ଗଞ୍ଜେଇ ଓ ବ୍ରାଉନ୍ ସୁଗାର କାରବାର ରୋକିବା ସହ ଅପରାଧୀଙ୍କୁ ଦଣ୍ଡିତ କରିବା ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା। ଶେଷରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ଏନ୍ଡିଆର୍ଏଫ୍ର ତୃତୀୟ ବାଟାଲିୟନ୍ ସହଯୋଗରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କୁ ବିପର୍ଯ୍ୟୟ ମୁକାବିଲା, କ୍ୟାମ୍ପସ୍ ସୁରକ୍ଷା ଓ ଆପତ୍କାଳୀନ ପ୍ରସ୍ତୁତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ଆକାଶବାଣୀ
3: ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:30। ପ୍ରଚାର କରୁଛୁ ଚାଷୀ ଭାଇଙ୍କ ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରୁଛନ୍ତି ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ।

0: ଆଇଲି ଆଇଲି ଭଉଣୀ ଆଇଲି ହେଡି କେତେବେଳଠୁ ଜଗିଥିଲ କି?
1: ନାଇଁ ନାଇଁ, ଏବେ ଗାଇଲି। ବୈଠ ଘର ଟିକେ ସଫା କଲି, ଦୀପଟା ଲଗେଇଲି, ବୋଇଛି, ତମେ ଆଇଲ ଆଉ।
0: ହଇଓ, ଏ ଜବର ପାଣି ମାରିଦେଲା ବେଳକୁ ଜମି ବାଟେ ଯାଇଥିଲି ଦେଖିବା ପାଇଁ ଯେ ପୁରା ପାଣି ଭର୍ତ୍ତି ହେଇଯାଇଛି। ପାଣି କାଟୁ କାଟୁ ସମୟ ହେଇଗଲା। ଜାଣୁଥିଲି ଆଗା ଯେ ବୈଠ ଘର ସମୟ ହେଇଯାଉଛି ବୋଲି, ସିଆଡେ ବି ତ କାମ ସାରିକି ଆଇବାରଛି। ଏ ପାଣି ମିଶା ବନ୍ଦ ହଉଛି କିଅ, ଖାଲି ମାରୁଛି ଯେ ମାରୁଛି। ହଉ ସେ କଥା ଛାଡ ଯେ, ଆଜିର ବୈଠ ଘରକୁ ସବୁ ଚାଷୀ ଭାଇ ଭଉଣୀମାନଙ୍କୁ ସ୍ୱାଗତ କରିଦେବା, ତାପରେ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀମାନେ,

0: ଏହି ଇଏ ହଉଛି ଗୋଟେ ପ୍ରକାର ଆମେ ଅଳ୍ପ ଖର୍ଚ୍ଚରେ ମଧ୍ୟ ଅଧିକା ଅମଳ କରିପାରିବା, ଅଧିକା ଲାଭାନ୍ୱିତ ହେଇପାରିବା। ଇଏ ହଉଛି ଗୋଟେ ଆମର ଯୋଉ ଖରିଫ ଚାଷ ବିଷୟରେ ଆମେ କଥା ହେଲେ। ଏହା ସହିତ ଆଜିକାଲି ଆପଣ ଦେଖୁଥିବେ ହର୍ଟିକଲଚର କ୍ରପ କିମ୍ବା ଅନ୍ୟ ମାନେ ପ୍ରୋଟେକ୍ଟିଭ ଫାର୍ମିଂ ସିଷ୍ଟମ ଯୋଉଗୁଡାକ କି ମାନେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଚାଷ କରାଯାଉଛି, ପ୍ୟାକେଜ ଅଫ ପ୍ରାକ୍ଟିସ ନୂଆର ଆଡପ୍ଟେସନ ଦିଆଯାଉଛି ହର୍ଟିକଲଚର ତରଫରୁ ଦେଖନ୍ତୁ, ଏଗ୍ରିକଲଚର ଡିପାର୍ଟମେଣ୍ଟ ତରଫରୁ ଦେଖନ୍ତୁ, ବିଭିନ୍ନ ଇଏରୁ ଦେଇ କେମିତି ଚାଷୀ ଭାଇମାନେ ଯୋଉଟା କି ହାଇ ଭାଲ୍ୟୁ କ୍ରପ ମାର୍କେଟରେ ତାର ପ୍ରାଇସ ଥିବ ଅଧିକା, ଆଉ ତା ସହିତ ଅଫ୍ ସିଜିନରେ ମାନେ ଯୋଉ ସିଜିନରେ ସବୁ ଲୋକ ଚାଷ କରୁଥିବେ, ଆପଣ ଯଦି ସେଇ ସିଜିନରେ ପୁଣି ଅଧିକା ସେଇ ଜିନିଷ ଚାଷ କଲେ ତାହେଲେ ଆପଣଙ୍କର ଲସ୍ ହବ। କାହିଁକି ନା ଅଧିକା ଅମଳ ତ ହବ କିନ୍ତୁ ଆପଣଙ୍କର ଲସ୍ ହବ, କାହିଁକି ସେଇ ଟାଇମରେ ମାର୍କେଟରେ ବାୟର କମ୍ ଥିବେ, ପ୍ରଡକ୍ସନ ବେଶୀ ହେଇଯିବ। ତେଣୁ ପ୍ରଡକ୍ସନଟାର ପ୍ରାଇସ ସେତିକି ବେଳେ ବଢିବ ଯେତେବେଳେ ବାୟରର ଡିମାଣ୍ଡ ବଢିବ। ତେଣୁ ଆମେ ସେଇଭଳି ଭାବେ ଚିନ୍ତା କରିବା ଦରକାର, ଆଉ ବର୍ତ୍ତମାନ ସମୟକୁ ନେଇକିନି ଯାହା ମାର୍କେଟରେ ରିକ୍ୱାରମେଣ୍ଟ ରହିଛି ତାକୁ ନେଇକିନି ଆମେ ମଧ୍ୟ ଚାଷ କରିବା ଦରକାର। ତେଣୁ ଆମେ ଯଦି କରିବା ତାହେଲେ ଯାଇକିନି ଆମେ ଅଧିକା ମାନେ ଦି ପଇସା ଲାଭାନ୍ୱିତ ହେଇପାରିବା।
1: ହେଲେ ସାର, ଚାଷ ଉପରେ ସେମିତି କିଛି ରହିଛି କି ସାର, ମାନେ ଏଇଟା କଲେ ହବ, ଏଇଟା କଲେ ଅଧିକ ହବ, ସେମିତି କିଛି ଆମେ ଜାଣିପାରିବା କି ସାର?
0: ଦିଟା ଜିନିଷ ଚାଷ ଆମର ସାଧାରଣତଃ କୋରାପୁଟ ଯଦି ଦେଖିବା ତାହେଲେ ଆମର କିଛି ଅଞ୍ଚଳ ରହିଛି ଯୋଉଟା କି ରେନଫେଡ୍ ଏଗ୍ରିକଲଚର ରହିଛି, ସମ୍ପୂର୍ଣ୍ଣ ଭାବେ ଆମେ ବର୍ଷା ଜଳ ଉପରେ ନିର୍ଭର କରୁଛେ। ଆଉ କିଛି ଏରିଆ ରହିଛି ଯୋଉଟା କି ବୋରିଗୁମା କୁଟପାଡ ଏସବୁ ଯୋଉ ଆମର ଜୟପୁରର କେନାଲ ଯାଇଛି ଇରିଗେସନ ପ୍ରୋଜେକ୍ଟ, ତା ମାଧ୍ୟମରେ ଆମର ଯୋଉ ଇରିଗେସନ ଏନସିଓର ଇରିଗେସନ ରହିଛି ତାହାର ଚାଷ ପ୍ରଣାଳୀ ଅଲଗା। ଯଦି ଆମେ ଗୋଟେ ସାଧାରଣତଃ ଚାଷ ଆମର ଅଫ୍ଲ୍ୟାଣ୍ଡ ଯାକ ଯେତିକ ସେଗୁଡା ଆମେ ମିଲେଟ୍ ଚାଷ ସାଧାରଣତଃ କରିଥାଉ, ଯୋଉଟା କି ଟେକ୍ନୋଲୋଜି ଆମେ ବର୍ତ୍ତମାନ ମିଲେଟ୍ ମିଶନ ତରଫରୁ ଦିଆଯାଉଛି, ଲାଇନ୍ ସୋଇଂ କରିବେ, ଲାଇନ୍ ଟ୍ରାନ୍ସପ୍ଲାଣ୍ଟିଂ କରିବେ, 15 ଦିନର ପଲା ରୋପଣ କରିବେ, ତାହେଲେ କଣ ହବ ତାର ଯୋଉ ଟିଲରିଂ ଆସେ ସେ ଟିଲରିଂ ସଂଖ୍ୟା ବଢିବ। SMI କଥା କୁହାଯାଉଛି, ସିଷ୍ଟମ ଅଫ ମାନେ ମିଲେଟ ଇନ୍ଟେନ୍ସିଫିକେସନ। ଆଗେ SRI କରାଯାଉଥିଲା, ସିଷ୍ଟମ ମାନେ ରାଇସ ଇନ୍ଟେନ୍ସିଫିକେସନ, କିନ୍ତୁ ଏବେ ତାକୁ ମିଲେଟରେ ମଧ୍ୟ କନଭର୍ଟ କରାଗଲା, ଯେହେତୁ ଆମର ଅଧିକା ଲ୍ୟାଣ୍ଡ ଦେଖିବେ ଅପ୍ଲ୍ୟାଣ୍ଡ, ଆଉ ସେଗୁଡାକ ମାନେ ମକା କାନ୍ଦୁଲ ପ୍ଲସ୍ ମାଣ୍ଡିଆ ଏଇଭଳି ଜିନିଷ ଆମେ ବର୍ଷା ଦିନେ ହିଁ ସେଠି ଚାଷ କରିପାରିବା। ତେଣୁ ସେଇ ଚାଷରୁ ଆମେ କେମିତି ଅଧିକା ଅମଳ, ଆପଣ ଯଦି ଦେଖିବେ ରିଜ୍ ଆଣ୍ଡ ଫେରୋ ମେଥଡରେ ଅଧିକା ଅମଳ ଆସୁଛି ମାଣ୍ଡିଆର, ଯଦି ଆମେ SMI କରୁଛେ ଠିକ 12 ଦିନରୁ 15 ଦିନ ଭିତରେ ପଲା ରୋପଣ କରିବା ଏବଂ ତାର ଠିକ ଟାଇମରେ ୱିଡର ବ୍ୟବହାର କରିବା। ଲୋକ ହାତରେ ଘାସ ବାଛୁଛନ୍ତି କିନ୍ତୁ ସେଇ ଘାସ ବାଛିବା ପାଇଁ ମଧ୍ୟ ଆପଣଙ୍କର ଯାନ୍ତ୍ରିକ ପ୍ରୋସେସ ରହିଛି ଯୋଉଟାକି ସାଇକେଲ ୱିଡର ବୋଲି ଆମେ କହୁଛେ, ତାକୁ ଆମେ ବ୍ୟବହାର କଲେ ତାର ଗୋଟେ ପ୍ଲସ୍ ପଏଣ୍ଟ କଣ ନା, ଯୋଉ ମାଟିଟା କଟିବ ସେ ମାଟିଟା ଗଛ ମୂଳକୁ ଦବ ଆପଣଙ୍କର ହୁଡ଼ା ଟେକିଲା ଭଳିଆ, ପ୍ଲସ୍ ସେଠି ଯୋଉ ଘାସ ଥିବ ସେଇଟା ପଚିକିନି ନ୍ୟୁଟ୍ରିସନ ଭଳିଆ କାମ କରିବ ସେ ଗଛକୁ। ୟା ଫଳରେ କଣ ହଉଛି ନା ଟିଲରିଂ ସଂଖ୍ୟା ବଢିବ। ଗୋଟେ ଗ୍ରାମୀଣ ଫ୍ୟାମିଲି ସାଧାରଣତଃ ଆମେ ଯୋଉ ମାଣ୍ଡିଆ ଚାଷ କଥା କହୁଛେ କିମ୍ବା ଧାନ ଚାଷ କଥା କହୁଛେ, ସେ ପରିବାରରେ ତାର ସାଧାରଣତଃ 40ରୁ 45 ଦିନ ଯାକେ ପିଲ ଦବା ପାଇଁ ତାର ସମୟ ଥାଏ, ଯୋଉଟାକି ମାନେ ପିଲ ଦବା ପାଇଁ। ଯଦି ଆମେ ପଲ୍ଲା ଘେରରେ ତାକୁ 30 ଦିନ କରିଦବା ତାହେଲେ ସିଏ ଆଉ 5 ଦିନ ନବ ଏଷ୍ଟାବ୍ଲିଶ ହବା ପାଇଁ, ତାପରେ ସିଏ ପିଲ ଦେଲା ବେଳକୁ ଗୋଟେ କିମ୍ବା ଦିଟା ଦେଇକିନି ରହିଯିବ। ଆ ମାଧ୍ୟମରେ କଣ ହବ ନା ଆପଣଙ୍କର ପ୍ରଡକ୍ସନ କମିଯିବ, କାହିଁକିନା ଯେହେତୁ କି ଆପଣଙ୍କର ପିଲ ଅଧିକା ଦେଇପାରିଲା ନାହିଁ। ତେଣୁ ପ୍ରତି ଜିନିଷ ଆମେ କଥାରେ ଅଛି ଚାଷ ତରତର ବଣିଜ ମଠ, ତେଣୁ ଚାଷଟା ଯଦି କରିବାର ଅଛି ସଠିକ ଟାଇମରେ ସଠିକ ସମୟରେ ଆଉ ସଠିକ ପ୍ରଣାଳୀରେ ଆମେ ଚାଷ କଲେ ହିଁ ଅଧିକା ଅମଳ ପାଇପାରିବା। ଆଉ ବିଜନେସ କଥା ଯେମିତି କହୁଥିଲି ଯେ ଆପଣ ବସି ରହିଲେ ଗୋଟେ ଜାଗାରେ ଲୋକଙ୍କର ଫେଥ ଡେଭଲପ କଲେ ଆପଣ ବିକ୍ରି କରିପାରିବେ, ସେଇଭଳି ଆମକୁ ଚାଷ ପ୍ରତି ଚାଷ ପାଇଁ ମାଣ୍ଡିଆ ଚାଷ କଥା ମୁଁ ଯେମିତି କହିଲି ଧାନ ଚାଷ ପାଇଁ ମଧ୍ୟ ସେମିତି, କିନ୍ତୁ ଆମର ଏଠି ଲୋକଙ୍କର ଗୋଟେ ଜିନିଷ ଯେ ଆଗେ ଧାନ ଚାଷ କରିସାରିବା ତାପରେ ମାଣ୍ଡିଆକୁ ଯିବା, ତେଣୁ ସେତେବେଳକୁ ହୁଏତ ମାନେ ଯୋଉ ପଲ୍ଲା ପକଉଛନ୍ତି ସେଟା ଟିକେ ବେଶୀ ଲେଟ୍ ହେଇଯାଉଛି। ତେଣୁ ଲେଟ୍ ହେଇଗଲା ବେଳକୁ ତାର ଟିଲରିଂ ଆସୁନାହିଁ, ଯଦି ଆପଣଙ୍କର ପିଲ ସଂଖ୍ୟା ଆସିବ ନାହିଁ ତାହେଲେ ପ୍ରଡକ୍ସନ କୋଉଠୁ ଆସିବ, ପ୍ରଡକ୍ସନ କମିଯିବ। ଯଦି ଆପଣଙ୍କର ଠିକ ପିଲ ସଂଖ୍ୟା ଆସିବ ସେଇଟା ହିଁ ଆପଣଙ୍କର ଅମଳ ଦବ। ଆଉ ଆମର ସାଧାରଣତଃ ଏଠି ଇନପୁଟ କମେଇବା ପାଇଁ କାହିଁକି କୁହାଯାଉଛି, ଆମ ପାଖରେ ଅନେକ ଜୈବ ସମ୍ବଳ ରହିଛି, ତେଣୁ ଆମେ ଚାଷୀ ଭାଇମାନେ ତାକୁ ନିଜେ ବ୍ୟବହାର କରିକିନି ଆପଣ ଭର୍ମି କମ୍ପୋଷ୍ଟ କରନ୍ତୁ, ନାଡେପ କମ୍ପୋଷ୍ଟ କରନ୍ତୁ, କିମ୍ବା ଆପଣଙ୍କ ପାଖରେ ଯୋଉ ଗୋ ସମ୍ପଦ ରହିଛି କାଉଡଙ୍ଗକୁ ନେଇ ଆମେ ତାକୁ ଖତ ତିଆରି କରିକିନି ମଧ୍ୟ ବିଭିନ୍ନ ଉପାୟରେ ଆମେ ଆପ୍ଲାଏ କରିପାରିବା। କରିବା ଦ୍ୱାରା କଣ ହବ ନା ଏକ୍ସଟର୍ନାଲ ଇନପୁଟ କମିଯିବ, ଯୋଉ ଏକ୍ସଟର୍ନାଲ ଇନପୁଟଟା ଆମକୁ ଆସୁଥିଲା ଆମେ ଯେତେ କେମିକାଲ ଫର୍ଟିଲାଇଜର ହେରିକା ଦଉଛେ ସେଇଟା ଆମେ କଣ କରୁଛେ ନା ଫିଟ୍ ଟୁ ଦ ପ୍ଲାଣ୍ଟ, ଆମେ ସିଧା ଗଛକୁ ଖାଇବା ଦଉଛେ, କିନ୍ତୁ ଏଭାଗେ ହେଲେ କଣ ହବ ନା ଆମେ ମାଟିକି ଖାଦ୍ୟ ଦେଲେ, ତେଣୁ ମାଟିର ସ୍ୱାସ୍ଥ୍ୟ ଭଲ ରହିଲା ଗଛର ସ୍ୱାସ୍ଥ୍ୟ ଭଲ ରହିବ। ଆଉ ଏଭାଗେ ହେଲେ

0: କଣ ହଉଛି ନା, କେମିକାଲ ଦେଲା ବେଳକୁ ଗଛ ତ ନଉଛି କିନ୍ତୁ ତା ସହିତ ମାଟି ମଧ୍ୟ ଶକ୍ତ ହେଇଯାଉଛି, ୱାଟର ଆବଜର୍ଭେନ୍ସି କାପାସିଟି କମିଯାଉଛି, ତେଣୁ ଏ ପ୍ରକାର ଅସୁବିଧା ହେଇଥାଏ। ସେଥିପାଇଁ ଚାଷୀ ଭାଇମାନେ ଟିକେ ଏଥିପ୍ରତି ଯଦି ସଜାଗ ରହିବେ ଆଉ ଠିକ୍ ସମୟ ନିର୍ଦ୍ଧାରଣ କରିକି ଚାଷ କରିବେ, ନିଶ୍ଚୟ ଭାବେ ଅଧିକା ଅମଳ ପାଇବେ ଆଉ ସଠିକ୍ ପ୍ରଡକ୍ସନ୍ ମଧ୍ୟ ପାଇବେ।
1: ଶେଷରେ ଆମେ ଜାଣିବାକୁ ଚାହିଁବୁ ସାର୍, କି ଆପଣ ଯେମିତି କହିଲେ ତ ଲୋକ ଚାଷୀ ଯୋଉମାନେ ବି ପୁରୁଣା ଚାଷୀ ହୁଅନ୍ତୁ, ନୂଆରେ ଯୋଉମାନେ କରୁଛନ୍ତି ହୁଅନ୍ତୁ, ସେମାନେ ଏସବୁ ଯାହା ବି ଆପଣ କହିଲେ ଏସବୁ ବିଷୟରେ ଅବଗତ ବୋଲି ଆପଣ ଭାବୁଛନ୍ତି କି ସାର୍? ଆପଣ ଯେମିତି କହିଲେ କି ସବୁର ନଲେଜ ରହିବାକୁ ପଡିବ, ତ ଜାଣିଲେ ହିଁ ତ ଜଣେ କରିବ ନା, ତ ସେସବୁ ବାବଦରେ ସେମାନେ ଜାଣିଛନ୍ତି କି? ଆଉ ଯଦି ନାହିଁ ତ ସେମାନେ ସେ ଜ୍ଞାନ କୋଉଠୁ କେମିତି କଣ ହାସଲ କରିପାରିବେ ସାର୍?
0: ମ୍ୟାଡାମ ଦେଖନ୍ତୁ, ପ୍ରାୟତଃ ଚାଷୀ ଭାଇମାନଙ୍କ ପାଖରେ ଇଏ ଜ୍ଞାନ କୌଶଳ ଅଛି, କିନ୍ତୁ କଣ ହୋଇଥାଏ ନା, ଆମେ ସବୁବେଳେ ଆମ ନିଜ ପାଇଁ ବେଷ୍ଟ ଜଜ୍। ଆମେ ଆଜି ଡେରି ହେଇଗଲା, କଣ ପାଇଁ ଡେରି ହେଇଗଲା ନା, ଆଜି ବନ୍ଧୁ ଘର ଯାଇଥିଲି, ସେଠି ବାହାଘର ଥିଲା, ଏଇଟା ଏଇଟା ଥିଲା, ସେଇଟା ଥିଲା, ତେଣୁ ସେଥିପାଇଁ ମୋର ଆଜି ବିଳମ୍ବ ହେଇଗଲା। ଜ୍ଞାନ ଅଛି ଆମ ପାଖରେ କିନ୍ତୁ ଆମେ ବ୍ୟବହାର କରୁନୁ। ଇଏ ପ୍ରକାର ଏକ୍ସକ୍ୟୁଜ୍ ଦେଲେ ଆମେ ନିଶ୍ଚୟ ଭାବେ ପ୍ରଡକ୍ସନ ହିଁ ହାମ୍ପର ହବ। କଥାରେ ଅଛି, ଚାଷୀ ହୁଡ଼ିଲେ ମାନେ ବରସେ, ଚାଷ ହୁଡ଼ିଗଲେ ବରସେ। ମାନେ ଯଦି ଆମେ ଥରେ ଗୋଟେ ଚାଷଟାକୁ ଠିକ୍ ଟାଇମ୍ରେ ନ କରିପାରିଲା, ତାହେଲେ କଣ ହବ ନା, ଆମକୁ ପୁଣି ଆସନ୍ତା ବର୍ଷକୁ ଜଗିବାକୁ ପଡିବ। କିନ୍ତୁ ଅନ୍ୟ କାମ ଅପେକ୍ଷା ଆମେ ଏଗ୍ରିକଲଚର, ଆମର ଯୋଉଥିରେ ଜୀବନ ଜୀବିକା, ତାକୁ ଟିକେ ନିହାତି ପ୍ରାଧାନ୍ୟ ଦେବା ଦରକାର, ତାକୁ ଫାଷ୍ଟ ପ୍ରାୟୋରିଟି ଦେବା ଦରକାର। ବନ୍ଧୁ ବାନ୍ଧବ ଭଲ ମନ୍ଦ କୋଉଠି ହେଲେ ମ୍ୟାନେଜ କରିହବ, କିନ୍ତୁ ଚାଷ ସିଷ୍ଟମଟାକୁ ଯଦି ଆମେ ନ କରିବା ତାହେଲେ ଆମେ ମ୍ୟାନେଜ କରିପାରିବା ନାହିଁ। ଆଉ ଗୋଟେ କଥା ହଉଛି, ଭଗବାନଙ୍କ କହିଲା ଭଳିଆ ବର୍ଷା ପାଣିପାଗ ତାକୁ ମଧ୍ୟ ନିର୍ଭର କରେ ବେଳେବେଳେ। ସେଥିପାଇଁ ଆମେ ମଧ୍ୟ ବିହନଟାକୁ ଷ୍ଟାଗର ମ୍ୟାନରରେ ପକେଇବାର ଅଛି, କାହିଁକିନା ଆମେ କେତେ ଦିନ ରୋପିବା, କେତେ ଦିନ ଛାଡିକିନି, କେତେ ଦିନ ପରେ ଆମକୁ ଲୋକ ହେବେ, ଏସବୁ ଜିନିଷକୁ ଆମେ ଟିକେ ଜ୍ଞାନ ରଖିବା ଦରକାର। ଚାଷୀ ଭାଇମାନଙ୍କ ପାଖରେ ଜ୍ଞାନ ଅଛି, ଯଦି ବି ଏ ବିଷୟରେ କିଏ କେବେ ଜାଣିବାକୁ ଚାହୁଁଛନ୍ତି, ଆଜିକା ଡେଟ୍ରେ ବହୁତ ଗୁଡାକ ସିଭିଲ ସୋସାଇଟି ଯୋଉଟାକି ଏନ୍ଜିଓ ସଂସ୍ଥା ମଧ୍ୟ କାମ କରୁଛନ୍ତି, ସେମାନେ ମଧ୍ୟ ତାଙ୍କୁ ପଚାରିଲେ ମଧ୍ୟ କହିପାରିବେ। ଆମର ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ ରହିଛି, ଏଗ୍ରିକଲଚର ଡିପାର୍ଟମେଣ୍ଟ ବ୍ଲକ ଲେବୁଲରେ ରହିଛି, ଗାଁ ଲେବୁଲରେ ଆମର କୃଷକ ସାଥୀମାନେ ଅଛନ୍ତି, ତେଣୁ ଏଗ୍ରିକଲଚର ଅଛନ୍ତି, ହର୍ଟିକଲଚର ଅଛନ୍ତି, ସବୁ ପ୍ରକାର ଆପଣ ଦେଖିବେ ଯେ ଲୋକ ରହିଛନ୍ତି ଲୋକମାନଙ୍କର ସେବା ଯୋଗାଇ ଦେବା ପାଇଁ, ଆଉ କେମିତି ଭଲରେ ଅମଳ ହବ ଚାଷୀ ଭାଇ ଟିକେ ଉପକୃତ ହେବେ। ତା ବାଦ ଯଦି ଜାଣି ନ ପାରୁଛନ୍ତି, ଆପଣ କହିଲା ଭଳିଆ ଆମକୁ ବି ଫୋନ କରି ପଚାରି ପାରିବେ। ଏଠିକି ଆସିକିନି ଆମର ସ୍ୱାମୀନାଥନ ସଂସ୍ଥାନରେ ମଧ୍ୟ ଆମେ ଯେହେତୁ ଏଇ ଯୋଉ ଅର୍ଗାନିକ ଏଭରଗ୍ରୀନ ମାନେ ଏଗ୍ରିକଲଚରଟାକୁ ଆମେ ପ୍ରମୋଟ କରୁଛୁ, ତେଣୁ ତାକୁ ମଧ୍ୟ ଆସିକିନି ସେ ଆମଠାରୁ ମଧ୍ୟ ମତାମତ ନେଇପାରିବେ।
1: ଠିକ ଅଛି ସାର୍, ବହୁତ ବହୁତ ଧନ୍ୟବାଦ। ଆଶା କରିବୁ କି ଯିଏ ବି କରିବେ ଆଉ ଯାହା ବି କରୁଛନ୍ତି ଆପଣ ଯେମିତି ଯାହା କହିଲେ ଶୁଣିକି ନିଶ୍ଚୟ ଉପକୃତ ହେବେ ଆଉ ଅଧିକ ଅମଳ ପାଇପାରିବେ ଅଳ୍ପ ଖର୍ଚ୍ଚରେ ବୋଲି ଆମେ ଆଶା କରିବୁ ସାର୍। ଆପଣ ସମୟ ଦେଲେ ସାର୍ ଆମକୁ, ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡାମ।
2: ହେଲେ ଭଉଣୀ, ଚାଷୀ ଭାଇଙ୍କୁ ଦୁଇ ପଦ କଥା ତ ଶୁଣେଇଲୁ, ସାର୍ ବଢିଆ କଥା ବି କହିଲେ, ସବୁ ଚାଷୀ ଭାଇ ଭଉଣୀ ମାନଙ୍କର କାମରେ ମଧ୍ୟ ଆସିଥିବ। ଏଠି ଆଉ ଗୋଟେ କଥା କହିବା, ଏଇ ଯୋଉ ବର୍ଷା ଦିନ ଚାଲିଛି, ଟିକେ ଖରା ଟିକେ ବର୍ଷା ହଉଛି, ଆମେ ତ ମାଟିରେ କାମ କରିବା ଲୋକ, ଏଇ ଜମି ବାଡି ଆଡେ ଗଲା ବେଳକୁ ଆମେ ଚପଲ ସବୁବେଳେ ପିନ୍ଧିକି ଯାଉନୁ, କାହିଁକି ବୋଲେ ଚପଲଟା ମାଟିରେ ଲାଗିଗଲେ ଆଉ ବାହାରୁନି ବଡ଼ ଅସୁବିଧା ହଉଛି ବୋଲି ଖାଲି ପାଦରେ ଆକା ଟିକେ ଯାଉଛୁ। ହେଲେ ଏଇସବୁ ଭିତରେ ଆମେ କୋଉଠି ନା କୋଉଠି ଟିକେ ସରୀସୃପ ମାନଙ୍କ ଠାରୁ ନିଜକୁ ସୁରକ୍ଷା କରିପାରୁଛୁ ବୋଲି ଭାବୁଛ କି ତମେ?
3: ନାଇଁ ନାଇଁ, କେବେ କରିପାରୁନୁ ନା, ଆଉ କେମିତି କରିପାରିବୁ? କହିଲା ଭଳିଆ ଦେଖ, ମାଟି ଥିବ, ପାଣି ଥିବ, କେମିତି କରିବାକୁ ନ, କୋଉଠି ଥିବେ, କେମିତି କଣ, ସେଟା କେମିତି ଜାଣିପାରିବା ଆମେ?
2: ତାପରେ ମେଡିକାଲରେ ବି ବଡ ଅସୁବିଧା ହେଇଯାଉଛି କଣ ବୋଲି କହିଲେ, ଯଦି ଦୂର ଦୂର ଗାଁର ହେଇଥିବ, ହଠାତ୍ କିରି ମେଡିକାଲ ଆସିକି ପହଞ୍ଚି ପାରୁନାହାନ୍ତି, ପହଞ୍ଚିଲା ଭିତରେ ବହୁତ ସମୟ ନଷ୍ଟ ହେଇଯାଇଛି। ଏଇ ଦେଶୀ ମେଡିସିନ କଥାରେ ପଡିକି ଆମେ ଯୋଉଟା ସଠିକ୍ ଆମ ପାଇଁ ଡାକ୍ତରଖାନାକୁ ଯିବା, ଯଦି ସାପ କାମୁଡି ଦେବାର ଶିକାର ହଉଛେ ତାହେଲେ ସାଙ୍ଗେ ସାଙ୍ଗେ ପହଞ୍ଚିବା, ସେସବୁ କଥା ଭୁଲି ଯାଉଛେ। କୋଉଠି ନା କୋଉଠି ଜୀବନ ପ୍ରତି ବହୁତ ବିପଦ ହୋଇ ଉଠିଛି। ହେଡି ଏବେ ଏବେ ଶୁଣିବାକୁ ମିଳୁଛି ଯେ ଜମି ଜାକରେ କାମ କଲା ବେଳକୁ ବଡ ବଡ ଘାସ ହେଇଥାଉଛି, ତାପରେ ସେମାନଙ୍କର ମଧ୍ୟ ତ ଜାଗା ବାଡି ନେଇକିନା ଆମେ ଘର ଦ୍ୱାର ବାନ୍ଧି ଦଉଛୁ, ସେଟା ଲାଗି ସେମାନଙ୍କୁ ମଧ୍ୟ ଆଉ ଜାଗା ନାହିଁ ରହିବା ପାଇଁ ବୋଲିକି, ସେଟା ଲାଗି ଆମେ ତାଙ୍କର ଘର ଯେହେତୁ ଭାଙ୍ଗି ଦଉଛୁ, ସେମାନେ ଆମ ଜାଗାକୁ ଆକା ପଳେଇ ଆସୁଛନ୍ତି। ହେଲେ ଖାଲି ଜମି ବୋଲି ନାହିଁ, ଘର ଦ୍ୱାରରେ ମଧ୍ୟ ଇ ଘର ଚାରିପାଖରେ ସଫା କରିବାଟା ହଉ କି ଘରକୁ ଯୋଉ ସବୁ କଣା ଅଛି ଘର ଭିତରକୁ ଯିବା ପାଇଁ, ସେସବୁ କଣାକୁ ବନ୍ଦ କରିବାଟା ହଉ କି ଆମେ ଯଦି କେବଳ ଦେଖୁଥିବା କହିଲେ ହିଁ ଦ୍ୱାର ମୁହଁଟା ଖୋଲା କରିଥିବା, ଯଦି ନାଇଁ କହିଲେ ଦ୍ୱାରଟା ପକେଇ ଦେଇଥିବାଟା ହିଁ ଭଲ। ତା ସହିତ ରାତିରେ ମଶାରୀ ଟାଙ୍ଗିକି ଶୋଇଲେ ମଶା ଦାଉରୁ ତ ରକ୍ଷା ପାଇବା ହିଁ ପାଇବା, ତା ସହିତ ଇ ଯୋଉ ଜନ୍ତୁ ଜୁନ୍ତା କବଳରୁ ମଧ୍ୟ ରକ୍ଷା ମିଳିବ।

0: ପାରିବ ଆମକୁ ଯଦି ଆମେ ଟିକେ ମଶାରୀକୁ ସଠିକ୍ ଭାବରେ ବନ୍ଦ କରିକି ଶୋଇବାର ବ୍ୟବସ୍ଥା କରିବା ବୋଲି କହିଲେ
1: ନାଇଁ ସତ କଥା କହିଲା ଭଳିଆ ଖାଲି ଚାଷ ଜମି ବୋଲି ନାଇଁ ଘରେ ମଧ୍ୟ ପଶି ଯାଉଛନ୍ତି ଯୋଉଟା ଯେମିତି କହିଲ ସାପ ବୋଲି ଖାସ କରିକି ଆଉ ସେଟା ପାଇଁ ବେଶୀ ମଧ୍ୟ ଡର ବି ଲାଗୁଛି ଆଉ ବେଶୀ ସତର୍କ ମଧ୍ୟ ଆମେ ଏକା ରହିବାର ଅଛି ଆଉ ଖାସ କରିକି ବର୍ଷା ଦିନରେ ନେଇକି ଟିକେ ବେଶୀ ଏକା ସତର୍କ ରହିବାର ଅଛି
0: କାହିଁକି ବୋଲି କହିଲେ ଏଇ ବର୍ଷା ଦିନରେ ସେମାନଙ୍କର ପ୍ରଜନନ ସମୟ ଆଉ ତାପରେ ଗାତ ଗୁଡ଼ିକରେ ପାଣି ମଧ୍ୟ ପଶି ଯାଇଥାଉଛି ତାପରେ ଟିକେ ଖରା ଟିକେ ବର୍ଷା ହେଲେ ସେମାନଙ୍କୁ ମଧ୍ୟ ଖରାର ଆବଶ୍ୟକତା ପଡୁଛି ସେମାନେ ମଧ୍ୟ ଗୋଟେ ପ୍ରକାରର ଜୀବ ଆକା ତ ସେମାନଙ୍କୁ ମଧ୍ୟ ଖାଦ୍ୟର ଆବଶ୍ୟକତା ପଡୁଛି ଏସବୁ ଦୃଷ୍ଟିକୋଣରୁ ସେମାନେ ଆମର ମଣିଷ ଜାତିର ଜନବସତି ମୁହାଁ ହେଉଛନ୍ତି ଯାହାଫଳରେ ଆମର ତ କ୍ଷତି ହେଉଛି ହେଉଛି ଆଉ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବହୁତ ବିପଦ ଅଛି ଯଦି ଆମେ କୋଉଠି ସାପସୁପାକୁ ଦେଖୁଛେ ଆମେ ସାଧାରଣତଃ ଦେଖୁଛେ ଯେ ସେମାନଙ୍କୁ ପ୍ରାୟ ଲୋକ ମାରି ହିଁ ଦେଉଛନ୍ତି ଯାହାଦ୍ୱାରା ସେମାନଙ୍କର ସନ୍ତୁଳନ ବିଗୁଡୁଛି ସେମାନେ ଆଉ ଏତେ ମାତ୍ରାରେ ଦେଖିବାକୁ ମିଳିପାରୁନାହାନ୍ତି ଯାହାଦ୍ୱାରା ପରିବେଶ ମଧ୍ୟ ନିଜର ସନ୍ତୁଳନ ହରଉଛି ସେଥିପାଇଁ ସେମାନଙ୍କୁ ସୁରକ୍ଷା ଦେବା ତା ସହିତ ନିଜର ଜୀବନକୁ ମଧ୍ୟ ସୁରକ୍ଷା ଦେବା ଚାରିଆଡେ ସଫା କରିବା କୌଣସି ଜମିବାଡ଼ିକୁ ଯିବା ପୂର୍ବରୁ ମାନେ ଯୋଉଠି ପାଣି ଜମିକି ରହୁଛି କିମ୍ବା ଛୋଟ ଛୋଟ ଗାତ ଅଛି ସେସବୁ ପ୍ରତି ଟିକେ ଅଧିକ ଯତ୍ନବାନ ହେବା ତା ସହିତ ଫୁଲ୍ ବୁଟ୍ ଯୋଉ ମିଳୁଛି ଜମି ଜାଗାରେ କାମ କରିବା ପାଇଁ ହେଲେ ଫୁଲ୍ ବୁଟ୍ ପିନ୍ଧିକି ଯିବାକୁ ପଡିବ କାନ୍ଥ କୋଣରେ ଆଉଜେଇକି କୌଣସି ପ୍ରକାରର ବର୍ଜ୍ୟବସ୍ତୁ ରଖିବା ନାହିଁ ଯାହାଫଳରେ କି ସେମାନେ ରହିବାର ସେମାନଙ୍କୁ ସୁବିଧା ମିଳିପାରିବ ତା ସହିତ ନିଜର ଆଖପାଖକୁ ନିଜର ପରିବେଶକୁ ନିଜର ଘରକୁ ସମ୍ପୂର୍ଣ୍ଣ ଭାବରେ ସଫା ସୁତୁରା କରିକି ରଖିବା ଦରକାର
1: ନାଇଁ ସତ କଥା ଆକା ଆଶା କରିବୁ ଏଇ ଜିନିଷଟାକୁ ଏଇ କଥାଟାକୁ ନେଇକି ଆମର ଚାଷୀ ଭାଇ ଭଉଣୀ ସମସ୍ତେ ନେଇକି ଗୋଟେ ଗମ୍ଭୀରତାର ସହିତ ନେଇକିନା ପାଳନ କରିବେ
0: ହେଲେ ଏତେ ଭଲ ଭଲ କଥା ଶୁଣିଲା ପରେ ଗୀତ ବାଜନା ଆଡେ ଟିକେ ମନ ଗଲାଣି ପରା
1: ଗୀତ ବାଜନା ଆହୁରି କାର୍ଯ୍ୟକ୍ରମରେ ନଥିଲେ ହବ କି ଆଲୋଚନା ତ ଶୁଣିଲୁ ଚାଲ ଏବେ ଗୀତ ଗୁଡେ ଲଗଉଛି ଶୁଣ

ଗୀତ ବାଜୁ ବାଜୁ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଏଇ ସୁନ୍ଦର କଥା ଗୋଟେ ଶୁଣିଦବା। ଏତେ ସୁନ୍ଦର ଅଭିଜ୍ଞତା, ଏତେ ସୁନ୍ଦର ଅନୁଭବ ଯଦି ଆମେ ଏଇ କାର୍ଯ୍ୟକ୍ରମରେ ସ୍ଥାନ ଦବା ନାହିଁ, ତାହେଲେ ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ପରା ଲାଗିବ ନାହିଁ।

0: ମୋର ଅଛି ତ
1: ଆପଣଙ୍କୁ
0: କହୁଛି
1: ସୁବିଧା ହେଉଛି। ତେବେ
0: ଆଜ୍ଞା।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କାମ କରୁଥିଲେ ଆପଣଙ୍କୁ ମାନେ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଦ୍ୱିପଦ କଥା ହେବା ପାଇଁ ମୁଁ ଆପଣଙ୍କୁ କହିଲି, ଏବଂ ଆପଣ ଆପଣ କଥା ହେଲେ ମଧ୍ୟ,
0: ଆଜ୍ଞା
1: ଯାହାଦ୍ୱାରା କି ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଶୁଣିକି ଖୁସି ମଧ୍ୟ ହେବେ।
0: ଆଜ୍ଞା
1: ରହିଲି ଭାଇ, ନମସ୍କାର,
0: ନମସ୍କାର ନମସ୍କାର
1: ବହୁତ ବହୁତ ଧନ୍ୟବାଦ ମଧ୍ୟ,
0: ନମସ୍କାର ଥ୍ୟାଙ୍କ ୟୁ।
1: ନମସ୍କାର।
2: ହେଲେ ସବୁ କଥା ହଉ ହଉ, ଟିକେ ସମୟ ଆଡେ ଦେଖ ପରା,
3: ସତ କଥା ଆକା, ମନ ଭରି ନ ଥାଉଛି, ସମୟ ଆଡେ ହେଇଯାଉଛି।
2: ହଁ, ଆହୁରି ସେ ଆକାଶ ଆଡେ ଦେଖ ପରା, ଟିକେ ପୁରା ଅନ୍ଧାର ହେଇକି ଥିଲା, ଏବେ ପୁରା ପାଣି ଜମିକି ସେ ଆକାଶ ରଙ୍ଗ ପରା ଦୁସିଲାଣି, କେତେବେଳେ ରାଜି ଦବ କିଛି ବିଶ୍ୱାସ ନାହିଁ,
3: ଠିକଣା ନାହିଁ,
2: ଭାରି ପଡିବା। ହେଲେ
3: ସତ କଥା, ଲେଟ୍ କରିବା ନାହିଁ, କେତେବେଳେ ମାରିଦେଲେ ଯାଇ ହବ ନାହିଁ, ରହି ହବ ନାହିଁ, ଚାଲ ଭାରି ପଡିବା,
2: ଚାଲ ଯିବା ଯିବା ଯିବା।

ଶୁଣିଲେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଚିର ସବୁଜ।

ଶୁଣୁଥିଲେ ହାଲାକୁ କଥାଚିତ୍ରରୁ ଏହି ଗୀତଟି। ଦୂତକଣ୍ଠରେ ଶିଳ୍ପୀମାନେ ଥିଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଏହି ଗୀତକୁ ରଚନା କରିଥିଲେ ଶୈଳେନ୍ଦ୍ର, ସଙ୍ଗୀତରେ ସଜାଇଥିଲେ ଶଙ୍କର ଜୟକିଶନ। ଚିରସବୁଜ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣିବା ମନ୍ କି ଆଖେ, ଏହି କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଗୀତିକାର ସାହିର, ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ବର୍ତ୍ତମାନ ଶୁଣିବା ମୁକ୍ତାର୍କା ସିକନ୍ଦର କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତିକାର ଅଞ୍ଜାନ, ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା କଣ୍ଠଶିଳ୍ପୀ କିଶୋର କୁମାରଙ୍କ କଣ୍ଠରେ ଲାଲ ପଥର କଥାଚିତ୍ରରୁ ଏହି ଗୀତଟି। ଗୀତ ରଚନା କରିଛନ୍ତି ଦେବ କୋହଲି, ସଙ୍ଗୀତରେ ସଜାଇଛନ୍ତି ଶଙ୍କର ଜୟକିଶନ।

ଚିରସବୁଜ କାର୍ଯ୍ୟକ୍ରମରେ ଶୁଣିଲେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। କଣ୍ଠଶିଳ୍ପୀମାନେ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଏହି ଗୀତକୁ ରଚନା କରିଛନ୍ତି ସୌରାଂଶୁ ପଟ୍ଟନାୟକ ଏବଂ ସଙ୍ଗୀତରେ ସଜେଇଛନ୍ତି ଧୀରେନ୍ ମୋହନ ପଟ୍ଟନାୟକ। ତେବେ ଶୁଣିବା ଚଳିତ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ପ୍ରଥମେ ଶୁଣିବା କଣ୍ଠଶିଳ୍ପୀ ଅସ୍ମିତା ଷଡ଼ଙ୍ଗୀଙ୍କ କଣ୍ଠରେ।

ବିଶେଷ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ମୂର୍ଚ୍ଛନାରେ ଶେଷରେ ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ ସୁଧାକର ପଣ୍ଡା ଏବଂ ଅସ୍ମିତା ଷଡ଼ଙ୍ଗୀ।

ପ୍ରଚାର କଲୁ ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ କଣ୍ଠଶିଳ୍ପୀମାନେ ଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଏ ଗୀତକୁ ରଚନା କରିଥିଲେ ସୌରାଂଶୁ ପଟ୍ଟନାୟକ ଏବଂ ସଙ୍ଗୀତରେ ସଜେଇଥିଲେ ଧୀରେନ୍ ମୋହନ ପଟ୍ଟନାୟକ। ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ତବ୍ଲା ସୁଶାନ୍ତ କୁମାର ଅଧିକାରୀ, ବେହେଲା କେ ଈଶ୍ୱର ସରାଫ, ଗିଟାର ହିମାଂଶୁ ଭୂଷଣ ଶତପଥୀ, ସାକ୍ସୋଫୋନ୍ ରାହୁଲଦୀପ ସାମନ୍ତରାୟ, ଗିଟାର ଅଲିପ୍ରାଜ ଖୋସଲା, କିବୋର୍ଡ ବିଜୟ କୁମାର ଜେନା, ସ୍ପେସିଆଲ ଇଫେକ୍ଟ ପିୟୁଷ ପଟ୍ଟନାୟକ, ଢୋଲକ ପୂର୍ଣ୍ଣ ନାୟକ। ଏହି ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନାରେ ସହଯୋଗିତା କରିଥିଲେ ରେକର୍ଡିଂ ପାଇଁ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖୟାଲ ପରିବେଷଣ କରୁଛନ୍ତି ପଣ୍ଡିତ ଭୀମସେନ ଯୋଶୀ।

ଗୀତ ଏବଂ ଗଜଲ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ କଣ୍ଠରେ ଏହି ଗଜଲ।

ଶୁଣିଲେ କେତୋଟି ଗୀତ ଏବଂ ଗଜଲ। ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କେତୋଟି ସମ୍ବଲପୁରୀ ଅଞ୍ଚଳର ଗୀତ, କଳାହାଣ୍ଡି ଅଞ୍ଚଳର ଗୀତ ଏବଂ କେତୋଟି ଝୁମର ଗୀତ। ପ୍ରଥମେ ଶୁଣିବା ସମ୍ବଲପୁରୀ ଅଞ୍ଚଳର ଗୀତ। କଣ୍ଠଶିଳ୍ପୀ ହେଉଛନ୍ତି ମିତ୍ରଭାନୁ ବିଶ୍ୱାଳ।

ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଝୁମର ଗୀତ। କଣ୍ଠଶିଳ୍ପୀ ହେଉଛନ୍ତି ସ୍ୱରୂପା ଚକ୍ରବର୍ତ୍ତୀ।

ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କଳାହାଣ୍ଡି ଅଞ୍ଚଳର ଲୋକଗୀତ। କଣ୍ଠଶିଳ୍ପୀ ହେଉଛନ୍ତି ପ୍ରତାପ ଚନ୍ଦ୍ର ଦାସ ଏବଂ ସାଥୀ।

ଆଞ୍ଚଳିକ ଗୀତ କ୍ରମରେ ଶୁଣିଲେ କଳାହାଣ୍ଡି ଅଞ୍ଚଳର ଗୀତ, ସମ୍ବଲପୁରୀ ଗୀତ ଏବଂ ଗୀତଟି ଝୁମର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଗୀତିକାର ସାବିର ଅହମ୍ମଦଙ୍କ ଗୀତ ରଚନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ବଜରଙ୍ଗୀ ଭାଇଜାନ କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀ ମିକା ସିଂ, ଗୀତ ରଚନା କରିଛନ୍ତି ସାବିର ଅହମ୍ମଦ, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଗୀତିକାର ସାବିର ଅହମ୍ମଦଙ୍କ ଗୀତ ରଚନାରୁ ଶୁଣିବା କଣ୍ଠଶିଳ୍ପୀ ନେହା କକ୍କର, ମେକା ସିଂ ଏବଂ କୁମାର ସାନୁଙ୍କ କଣ୍ଠରେ ସିମ୍ବା କଥାଚିତ୍ରର ଏହି ଗୀତଟି।

ଗୀତିକାର ସାବିର ଅହମ୍ମଦଙ୍କ ଗୀତ ରଚନାରୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ। ବର୍ତ୍ତମାନ ଶୁଣିବା କଣ୍ଠଶିଳ୍ପୀ ଜୁବିନ ନୌତିଆଲ ଏବଂ ପ୍ରିୟାନୀ ୱାଣୀଙ୍କ କଣ୍ଠରେ ଗୀତ। କଥାଚିତ୍ର ହମେ ତୁମସେ ପ୍ୟାର କିତନା।

ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମରେ ଆମର ପରବର୍ତ୍ତୀ କଣ୍ଠଶିଳ୍ପୀ ହେଉଛନ୍ତି ଅରିଜିତ ସିଂ। କଥାଚିତ୍ର ଅଲ୍ ଇଜ୍ ୱେଲ୍।

କଣ୍ଠଶିଳ୍ପୀ ଅରିଜିତ ସିଂଙ୍କ କଣ୍ଠରେ ଶୁଣିଲେ ବାଜାର କଥାଚିତ୍ରରୁ ଏହି ଗୀତଟି। କାର୍ଯ୍ୟକ୍ରମ ଶେଷରେ ଶୁଣିବା ପାର୍ଟନର କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ କୁନାଲ ଗାଞ୍ଜାୱାଲା, ଶ୍ରେୟା ଘୋଷାଲ ଏବଂ ସୁଜିତ।

ଶୁଣିଲେ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆଜିର ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବୈଭବୀ ସେଟେ, ଜ୍ଞାନେନ୍ଦ୍ର ପାତ୍ର, ସାଧନା ଦାସ, ଉପେନ୍ଦ୍ର କୁମାର ମିଶ୍ର, ଗୀତାରାଣୀ ଦାସ ଏବଂ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନ। ରୂପଚାନ୍ଦ ଗଣ୍ଡ ଏବଂ ସାଥୀ ପରିବେଷଣ କରିଥିବା ଗଣ୍ଡ ସମ୍ପ୍ରଦାୟର ଗୀତ ଶୁଣିବେ ସକାଳ 6:45ରେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ିରେ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଗବାକ୍ଷ କାର୍ଯ୍ୟକ୍ରମ ଶୁଣିବେ, ଏଥିରେ ରହିଛି ମମତାର ଶେଷ ଭାଗ, ଶୁଣିବେ ସକାଳ 7:25ରେ। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରଚାର କରିବୁ ସକାଳ 8:30ରେ। ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45ରେ ଶୁଣିବେ, ଶିଳ୍ପୀମାନେ ହେଲେ ଶକ୍ତି ମିଶ୍ର, ଇରା ମହାନ୍ତି ଏବଂ କୁମାର ପାପି। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:00। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ଲୋକନାଟ ବଳି ଓ ବାମନ ପ୍ରଚାର କରିବ ପୂର୍ବାହ୍ନ 11:00। ରଚନା କରିଛନ୍ତି ଦେବରାଜ ମୁନି, ପରିଚାଳନା ନରେନ୍ଦ୍ରନାଥ ପଟ୍ଟନାୟକ। ପୂର୍ବାହ୍ନ 11:50ରେ ଶୁଣିବେ କେତୋଟି ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି ଏବଂ ଇରା ମହାନ୍ତି। ସୌରାଭାଷାର କାର୍ଯ୍ୟକ୍ରମ ତାର୍ଫା ପ୍ରଚାର କରିବୁ ମଧ୍ୟାହ୍ନ 12:30ରେ। ଭକ୍ତିଗୀତ ଶୁଣିବେ ମଧ୍ୟାହ୍ନ 12:50ରେ, ଶିଳ୍ପୀମାନେ ହେଲେ ନବକିଶୋର ଭତ୍ରା, ଗୀତା ପଣ୍ଡା ଏବଂ ଗୁରୁପ୍ରସାଦ ଦାସ। ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ ଶୁଣିବେ ସାକ୍ଷାତକାର ରକ୍ଷାବନ୍ଧନର ସାମାଜିକ ଏବଂ ସାଂସ୍କୃତିକ ମହତ୍ୱ ସମ୍ପର୍କରେ। ପରେ ରହିଛି ଅନ୍ୟ ଏକ ସାକ୍ଷାତକାର, ଆତ୍ମହତ୍ୟା ପ୍ରବଣତାଠାରୁ ଦୂରେଇ ରହିବା କେମିତି। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ପରେ ଜାଣିବା କଥାରେ ରହିଛି କେ ମୁନ୍ସି, ରୋଶନ ସିଂ ଏବଂ ତିରୁପୁର କୁମାରଙ୍କ ସମ୍ପର୍କରେ କିଛି ସୂଚନା। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:13। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣି ଥରେ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ଆସନ୍ତାକାଲିର ଅଧିବେଶନ ପ୍ରାତଃ 5:53ରେ। ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ପାଇଁ ଆମକୁ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ୍।